0: କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍ ସହ ଚାଲିଛି ମୋ ଦେଶ। ସାଥିରେ ସାଥି ଆମ ଦେଶର ପ୍ରକୃତିର ସୌନ୍ଦର୍ଯ୍ୟରେ ଭରିଯାଇଛି। ଉତ୍ତରରେ ହିମାଳୟ ପର୍ବତ ଭାରତର ମୁକୁଟ ପରି ଦେଖାଯାଏ। ଗଙ୍ଗା ଯମୁନା ଗୋଦାବରୀ କୃଷ୍ଣ ଓ ମହାନଦୀ ପରି ଏହି ପବିତ୍ର ନଦୀମାନେ ଦେଶକୁ ସବୁଜ ଓ ସୁନ୍ଦର କରିଛନ୍ତି। ଦକ୍ଷିଣରେ ବିଶାଳ ସମୁଦ୍ର ତଟ, ପଶ୍ଚିମରେ ଥାର ମରୁଭୂମି ଓ ପୂର୍ବରେ ସବୁଜ ଜଙ୍ଗଲ ଆମ ଦେଶର ପ୍ରାକୃତିକ ସମ୍ପଦକୁ ଅଧିକ ମହାନ କରିଛି। ଭାରତର ପ୍ରତ୍ୟେକ ରାଜ୍ୟରେ ଅଲଗା ଅଲଗା ପ୍ରାକୃତିକ ରୂପ ଦେଖିବାକୁ ମିଳିଥାଏ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 100.4 ମେଗାହର୍ଜ ଯୋଗେ। ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 7 ଦିନ ଇଂରାଜୀ 2026 ମସିହା ମେ ମାସ 28 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜି ସକାଳର ପ୍ରଥମ ଅଧିବେଶନକୁ।

ଶ୍ରୋତା ବନ୍ଧୁ, ମଣିଷର କର୍ମ ତାକୁ ତାର ପରିଚୟ ଦେଇଥାଏ। ଯିଏ ଯେମିତି କର୍ମ କରେ ସେ ତାର ସେମିତି ଫଳ ପାଇଥାଏ। ତେଣୁ କର୍ମ ଫଳ ଉପରେ ଆଶା ନ କରି ସଦାସର୍ବଦା ସତ୍ ମାର୍ଗରେ ଚାଲିବା ଉଚିତ। ତେବେ ଏହି ସୁନ୍ଦର ଅନୁଚିନ୍ତାରୁ ଆରମ୍ଭ କରିବା ଆଜି ସକାଳର ପ୍ରଥମ ଅଧିବେଶନକୁ। ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ସମୟ ବର୍ତ୍ତମାନ ହେବା ପାଇଁ ଯାଉଛି ସକାଳ 6ଟା। ଶୁଣନ୍ତୁ ନ୍ୟୁଜ୍ ଇନ୍ ହିନ୍ଦୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି ସମୟ ମଧ୍ୟରେ

କୁହାଯାଏ ସର୍ବମଙ୍ଗଳେ ଜଗନ୍ନାଥ। ତେଣୁ ବନ୍ଧୁ, ଏହି ପବିତ୍ର ପ୍ରଭାତକୁ କିଛି ସମୟ ସେହି ଜଗତର ନାଥ, ଜାତିର ଆରାଧ୍ୟ ଦେବତା, କଳିଯୁଗର ଠାକୁର, ସମସ୍ତଙ୍କର ପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ସମର୍ପଣ କରିଦେବା ଉଚିତ। ଜଗନ୍ନାଥ ଏକ ନାମ ନୁହଁ, ସେ ଏକ ଅନୁଭବ। ସେ ଭକ୍ତର ଭାବରେ ବସନ୍ତି, ଅଶ୍ରୁରେ ମିଳନ୍ତି, ଭଜନରେ ହସନ୍ତି। ପୁରୀ ଶ୍ରୀମନ୍ଦିର କେବଳ ଏକ ମନ୍ଦିର ନୁହଁ, ଏହା ହେଉଛି ଅସଂଖ୍ୟ ଭକ୍ତଙ୍କର ଆସ୍ଥାର କେନ୍ଦ୍ରବିନ୍ଦୁ। ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ତାଙ୍କୁ ସ୍ମରଣ କରନ୍ତି, ତାଙ୍କୁ କୁହନ୍ତି, ହେ ପ୍ରଭୁ, ତୁମେ ଅଛ, ତେଣୁ ଆମେ ଅଛୁ। ପ୍ରଭୁଙ୍କ ଚକା ଆଖିରେ ଭେଦଭାବ ନଥାଏ। ସମସ୍ତ ଧନୀ ହେଉ କି ଗରିବ ହେଉ, ଛୋଟ ହେଉ କି ବଡ଼ ହେଉ, ସମସ୍ତେ ସେହି ଜଗାଙ୍କର ଦୁଇ ହାତର ଛାୟାରେ ସମସ୍ତେ ସେହି ଆଢ଼ୁଆଳରେ ରହିଥାନ୍ତି, ସୁରକ୍ଷିତ ରହିଥାନ୍ତି।

ଶୁଣିଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି କେବଳ ମାତ୍ର ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍। ଆଜିର ସକାଳରେ ଆପଣମାନେ ଶୁଣିଛନ୍ତି ଆପଣଙ୍କ ସାଥୀ ସ୍ମୃତିକୁ। ଓଡ଼ିଆ ସଂସ୍କୃତିର ପ୍ରତିଟି ଶ୍ୱାସରେ ଅଛନ୍ତି ଜଗନ୍ନାଥ। ଆମର ଭାଷା, ଭଜନ, ନୃତ୍ୟ, ପରମ୍ପରା ସବୁଠି ତାଙ୍କରି ହିଁ ଛାପ। ବନ୍ଧୁ, ରଥଯାତ୍ରା ଆସିଲେ ସମସ୍ତ ଓଡ଼ିଶା ଏକତ୍ରିତ ହୋଇଯାଆନ୍ତି, ଭକ୍ତିମୟ ପରିବେଶରେ ବୁଡ଼ିଯାଇଥାନ୍ତି। ବଡ଼ଦାଣ୍ଡ ଗୁଞ୍ଜି ଉଠେ ଜୟ ଜଗନ୍ନାଥ ଧ୍ୱନିରେ। ପ୍ରଭୁଙ୍କ ମହାପ୍ରସାଦ ହେଉଛି ସନାତନ ଧର୍ମର ପ୍ରତୀକ, ଯେଉଁଠି କୌଣସି ଜାତିଭେଦ ନାହିଁ, ଉଚ୍ଚ ନୀଚ ନାହିଁ। ସମସ୍ତେ ଏକା ସାଥିରେ ବସି ଆ ଚାଣ୍ଡାଳୁ ବ୍ରାହ୍ମଣ ସମସ୍ତେ ବସି ସେହି ମହାପ୍ରସାଦକୁ ସେବନ କରିଥାନ୍ତି, ମୁଣ୍ଡରେ ମାରିଥାନ୍ତି। ବନ୍ଧୁ, ଯେଉଁଠି ଭକ୍ତି ଅଛି ସେଠି ଜଗନ୍ନାଥ ଅଛନ୍ତି। ତେଣୁ ତ ଭକ୍ତଟିଏ କହେ, ହେ ପ୍ରଭୁ, ମୋର ସମସ୍ତ ପାପକୁ ତୁମେ ନେଇଯାଅ।

ପ୍ରଭାତର ଏହି ପବିତ୍ର ସମୟରେ ଯେତେବେଳେ ସୂର୍ଯ୍ୟର ପ୍ରଥମ କିରଣ ନୀଳାଚଳ ଧାମକୁ ସ୍ପର୍ଶ କରେ, ସେତେବେଳେ ପୁରୀର ପବନରେ ମିଶିଯାଏ ଭକ୍ତିର ସୁଗନ୍ଧ। ମନ୍ଦିରର ଘଣ୍ଟ ଧ୍ୱନି, ଶଙ୍ଖର ନାଦ ଏବଂ ଜୟ ଜଗନ୍ନାଥ ଧ୍ୱନି ସମଗ୍ର ପରିବେଶକୁ କରିଦେଇଥାଏ ଆଧ୍ୟାତ୍ମିକ। କେତେ ସୁନ୍ଦର ସେ ମୁହୂର୍ତ୍ତ! ଭକ୍ତ ଆଖିରେ ଲୁହ ନେଇ କହେ, ହେ କାଳିଆ, ମତେ ତୁମ ଚରଣରେ ସଦାସର୍ବଦା ଏମିତି ରଖିଥାଅ, ଏମିତି ତୁମର ଚକା ଆଖିକୁ ମୁଁ ସଦାସର୍ବଦା ଦର୍ଶନ କରୁଥିବି।

ସେହି ବିରାଟ ପୁରୁଷ ବ୍ରହ୍ମାଣ୍ଡରେ ପ୍ରବେଶ କଲେ। ତାଙ୍କ ଇନ୍ଦ୍ରିୟରୁ ଇନ୍ଦ୍ରୀ ଓ ଅଗ୍ନିରୁ ବଚନ ହେଲା, କାରଣ ବଚନ ଶବ୍ଦରୁ ପ୍ରକାଶ ପାଏ। ରସନା ବା ଜିହ୍ୱା ସଡ଼ରସ।

ରସି ଥାଏ, ତାହା ଜଳାଧିପତି ବରୁଣଙ୍କ ଆସ୍ଥାନ। ପ୍ରାଣ ସହ ରହିଥାନ୍ତି ଦଶ ପ୍ରାଣ, ବିରାଟ ଆତ୍ମା ଦେହ ମଧ୍ୟରେ ବାସ କରନ୍ତି। ସେ ଈଶ୍ୱର ଅବ୍ୟୟ ଅମୃତ ଜନ୍ମ ମୃତ୍ୟୁର ଉର୍ଦ୍ଧ୍ୱରେ ସୂର୍ଯ୍ୟଙ୍କଠାରୁ କିରଣ ଜାତ ହେବା ପରି ତାଙ୍କର ନାଭି ପଦ୍ମରୁ ମୁଁ ଜାତ ହୋଇ ବ୍ରହ୍ମାଣ୍ଡ ସୃଷ୍ଟି କରେ। ତାଙ୍କରିଠାରୁ ଯଜ୍ଞ ସାମଗ୍ରୀ ନେଇ ଜନମଙ୍ଗଳ ପାଇଁ ଯଜ୍ଞ କରେ। ତେଣୁ ମୁଁ ସଂସାରର କାରଣ ହୋଇଛି। ମୋ ଅନ୍ତେ ନବ ପ୍ରଜାପତି ଯଜ୍ଞ ପୁରୁଷଙ୍କୁ କୁଣ୍ଡରେ ସ୍ଥାପନା କରନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣିଲେ ଏହାର 49ତମ ଭାଗ। ସଙ୍ଗୀତ ସଂଯୋଜନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4।

ମ୍ୟୁଜିକାଲି ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆପଣମାନେ ଟ୍ୟୁନ୍ କରିଛନ୍ତି ଆଣ୍ଡ ସକାଳୁ ସକାଳୁ ଯେଉଁମାନେ ଏଫ୍ଏମ୍ ରେନ୍ବୋକୁ ଶୁଣୁଛନ୍ତି ତ ଓବିୟସ୍ଲି ଆଜି ହେଉଛି ଗୁରୁବାର ଆଣ୍ଡ ସପ୍ତାହର ଅଧା ଦିନ ତେଣୁ ସମସ୍ତେ ତ କାମ ଭିତରେ ବ୍ୟସ୍ତତା ଭିତରେ ରହିବେ ତେବେ ୱେଦର ଅପଡେଟ୍ ରହିବା ନିହାତି ଭାବରେ ଆବଶ୍ୟକ ତେବେ ଚାଲନ୍ତୁ ଜାଣିନେବା କ'ଣ ରହିଛି ଆଜିର ପାଣିପାଗର ସୂଚନା ସାରା ଦେଶରେ ତାତିର ତାଉ ଏବଂ ମୌସୁମୀକୁ ବର୍ତ୍ତମାନ ଖୋଜା ପଡ଼ିଛି ଆରବ ସାଗର ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇସାରିଲାଣି କେରଳରେ

ବର୍ଷା ହୋଇଥିଲେ ମଧ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପଶିବା ପାଇଁ ଯେଉଁ ପାଣିପାଗ ନିୟାମକର ଆବଶ୍ୟକତା ରହିଛି ତାହା ସକ୍ରିୟ ହେଉନଥିବାରୁ ମୌସୁମୀ ବର୍ତ୍ତମାନ ସୁଦ୍ଧା କେରଳ ଛୁଇଁପାରିନାହିଁ। ସୂର୍ଯ୍ୟ କିରଣରୁ ପୃଥିବୀ ଗ୍ରହଣ କରୁଥିବା ଉତ୍ତାପ ବିକିରଣ ପରିମାଣ ବର୍ଗମିଟର ପିଛା 200 ୱାଟ୍ରୁ କମ୍ ହେବା ଆବଶ୍ୟକ, କିନ୍ତୁ କେରଳରେ ଏହାର ପରିମାଣ ଅଧିକ ରହିଛି। ଏଥିସହ ଭୂପୃଷ୍ଠରୁ 4.5 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ପଶ୍ଚିମ ବାୟୁର ପ୍ରଭାବ ରହିବା ଆବଶ୍ୟକ। ନିମ୍ନସ୍ତରରେ ପବନର ବେଗ ଠିକ୍ ରହୁଥିବାବେଳେ ଉପରସ୍ତରରେ ଏହି ବେଗ ଜମା ବି ରହୁନି। ଏହି ଦୁଇ ପାଣିପାଗ ନିୟାମକର ଆବଶ୍ୟକତା ପୂର୍ଣ୍ଣ ହେଉନଥିବାରୁ ଏଯାଏ ମୌସୁମୀ କେରଳ ଛୁଇଁପାରିନାହିଁ। ତେବେ ଆଶଙ୍କା କରାଯାଉଛି ଯେ ଆସନ୍ତା 2-3 ଦିନ ମଧ୍ୟରେ ସ୍ଥିତି ଅନୁକୂଳ ହୋଇପାରେ, ଯାହା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଇଏମ୍ଡିର ସୂଚନା ମୁତାବକ ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର, ଲକ୍ଷାଦ୍ୱୀପର କିଛି ଅଞ୍ଚଳ, ଦକ୍ଷିଣ ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ, ଆଣ୍ଡାମାନ ସାଗର ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଞ୍ଚଳରେ ଆଜି ମୌସୁମୀ ବାୟୁ ସକ୍ରିୟ ହୋଇଛି। ଆସନ୍ତା 2-3 ଦିନ ମଧ୍ୟରେ ଏହିସବୁ ଅଞ୍ଚଳରେ ଆଉ କିଛି ଅଂଶରେ ମୌସୁମୀ ସକ୍ରିୟ ହୋଇଯିବା ନେଇ ଅନୁମାନ କରାଯାଉଛି। ଅନ୍ୟପଟେ ଉତ୍ତର ପଶ୍ଚିମ ଓଡ଼ିଶା ଅଞ୍ଚଳରେ ଏକ ବାୟୁମଣ୍ଡଳୀୟ ସ୍ତରୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି, ଯାହା ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳୁଛି। ତେବେ ଆଜି ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ଭଲପୁର ଏବଂ ଦେଓଗଡ଼ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଏବଂ କିଛି ସ୍ଥାନରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ରାଜ୍ୟରେ ତାତି ଜାରି ରହିଛି। ରାଜ୍ୟର 17 ସହରର ତାପମାତ୍ରା 40 ଡିଗ୍ରୀ ଅତିକ୍ରମ କରିଥିବାବେଳେ ସର୍ବୋଚ୍ଚ ତାପମାତ୍ରା ସମ୍ଭଲପୁରରେ 44.2 ଡିଗ୍ରୀ ରେକର୍ଡ କରାଯାଇଛି। ସେଭଳି ଟିଟିଲାଗଡ଼ରେ 43.5, ସୁବର୍ଣ୍ଣପୁରରେ 43.1, ବଲାଙ୍ଗୀରରେ 43 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ତେବେ ଆସନ୍ତାକାଲି ସମ୍ଭଲପୁର, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀରରେ ଗ୍ରୀଷ୍ମଲହରୀ ଜନିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ସମ୍ଭଲପୁର ଏବଂ ବଲାଙ୍ଗୀରରେ ଉତ୍ତପ୍ତ ରାତି ନେଇ ଚେତାବନୀ ମଧ୍ୟ ଜାରି କରାଯାଇଛି। ତେବେ ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ପବନର ବେଗ 50-60 କିଲୋମିଟର ପର୍ଯ୍ୟନ୍ତ ରହିବ ଏବଂ କାଳବୈଶାଖୀ ବର୍ଷା ହେବା ଯୋଗୁଁ ସମସ୍ତ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଇଏ ଥିଲା ଆଜିର ପାଣିପାଗ ସମ୍ପର୍କରେ କିଛି ଅପଡେଟ୍। ସମୟ ବର୍ତ୍ତମାନ ହେବା ପାଇଁ ଯାଉଛି 6:55। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି ସମୟ ମଧ୍ୟରେ।

ଫିଲ୍ମସ୍ ମ୍ୟୁଜିକାଲ ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆପଣମାନେ ସକାଳୁ ସକାଳୁ ଟ୍ୟୁନ୍ କରିଛନ୍ତି ଆଣ୍ଡ ଯେତେବେଳେ ଟ୍ୟୁନ୍ କରିସାରିଲେଣି ଶୁଣିଛନ୍ତି ଏଫ୍ଏମ୍ ରେନ୍ବୋ ସହିତ କନେକ୍ଟେଡ୍ ହୋଇଯାଇଛନ୍ତି ସୋ ଚାଲନ୍ତୁ ଆଜି କ'ଣ ରହିଛି ଆମର ପ୍ରଚାରିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରୋଗ୍ରାମ୍ ହାଇଲାଇଟ୍ସରେ ଜଣାଉଛି ଆପଣଙ୍କୁ ସକାଳ 7:10 ଶୁଣିବେ ହେଲ୍ଥ ରିଲେଟେଡ୍ ପ୍ରୋଗ୍ରାମ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ବିଷୟ ରହିଛି ଜୀବାଣୁ ନାଶକ ଔଷଧର ସଦୁପଯୋଗ ଏ ବିଷୟରେ ଆଲୋଚନା କରିବେ ଡାକ୍ତର ନିରଞ୍ଜନ ମହାନ୍ତି ସକାଳ 7:25 ଶୁଣିବେ ଶୁଭ ସକାଳ ପରେ ପରେ ମର୍ଣ୍ଣିଂ ମେଲୋଡି ଶୁଣିବେ ସକାଳ 8:30 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଶୋ ଯେଉଁଥିରେ ଆପଣମାନେ ଲାଇଭ୍ ଆମ ସହିତ କଥା ହୋଇପାରିବେ ସକାଳ 9:00 ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ସେୟାର କରିପାରିବେ ଆମ ସହିତ ଲାଇଭ୍ ସକାଳ 9:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ୍ ଟାଇମ୍ ବାଏ ଭାରତ ମସଲା ସକାଳ 9:45 ଶୁଣିପାରିବେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ପରେ ପରେ ଆପଣମାନଙ୍କର ଅନୁରୋଧର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ସକାଳ 10:00 ଦିନ 11:00 କାର୍ଯ୍ୟକ୍ରମ ନେଇ ହାଜର ହୋଇଯିବୁ କଳାକାର ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଦିନ 11:40 ଏବଂ ପରେ ପରେ ମଧ୍ୟାହ୍ନ 12:00 ଶୁଣିବେ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ ଯେଉଁଥିରେ ଶୁଣିପାରିବେ କେତୋଟି ସୁପରହିଟ୍ ହିନ୍ଦୀ ଆଣ୍ଡ ଓଡ଼ିଆ ଫିଲ୍ମ ସଙ୍ଗ ଦିନ 1:10 ଶୋ ଆସିଯିବ ଆଜି ଚର୍ଚ୍ଚାରେ ଯେଉଁଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣ ଆପଣଙ୍କର ମତ ସେୟାର କରିପାରିବେ ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ ଦିନ 2:45 ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଦିନ 2:45 ଶୁଣିବା ପରେ ଅପରାହ୍ନ 3:00 ଶୁଣିବେ ଦେଶାତ୍ମାବୋଧକ କାର୍ଯ୍ୟକ୍ରମ ମୋ ଦେଶ ଏବଂ ପରେ ପରେ କାର୍ଯ୍ୟକ୍ରମ ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00 ଅପରାହ୍ନ 5:02 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଶୋ ଯେଉଁଥିରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ସେୟାର କରିପାରିବେ ଆମ ସହିତ ଲାଇଭ୍ କଥା ହୋଇପାରିବେ ଏବଂ ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀ ରାମଚରିତ ମାନସର 31ତମ ଭାଗ ଆଜି ଶୁଣିପାରିବେ ସନ୍ଧ୍ୟା 6:10 ପରେ ପରେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:40 ରାତି 7:25 ଶୁଣିବେ ସନ୍ଧ୍ୟା ଆସର ରାତି 8:02 ଶୁଣିବେ କାର୍ଯ୍ୟକ୍ରମ ଗୀତରେ ମିତରେ ଅଭୁଲା ସ୍କୃତି ଶୁଣିବେ ରାତି 9:15 ଏବଂ ରାତି 10:00 ଶୁଣିପାରିବେ ଆପଣମାନଙ୍କର ମନପସନ୍ଦର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍

নমস্কার, আকাশবাণী কটক আঞ্চলিক সম্বাদ পড়ুছন্তি আদিত্য নারায়ণ দাস। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ବେଦାନ୍ତର 1,00,000 କୋଟିରୁ ଅଧିକ ଟଙ୍କାର ନୂତନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ନେଇ ଶ୍ରୀ ମାଝୀ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ପୁଞ୍ଜିନିବେଶ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ। ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ନିୟମିତ ଭାବରେ ସମୀକ୍ଷା କରାଯିବ। 2036 ମସିହା ସୁଦ୍ଧା ରାଜ୍ୟକୁ $500 ବିଲିୟନ ଅର୍ଥନୀତିରେ ପରିଣତ କରିବା ପାଇଁ ଏହା ସହାୟକ ହେବ। ବେଦାନ୍ତ ଗ୍ରୁପ୍ର ପ୍ରକଳ୍ପ ପ୍ରତିଷ୍ଠା ହେବା ଦ୍ୱାରା ବିଶେଷକରି କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାରେ ଆର୍ଥିକ କାର୍ଯ୍ୟକଳାପ ଓ ଭିଭିଭୂମିର ବିକାଶ ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୁରୀରେ ହେବାକୁ ଥିବା ବ୍ରିକ୍ସ ରାଷ୍ଟ୍ରସମୂହର ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକାରୀ ଦଳର ଦ୍ୱିତୀୟ ବୈଷୟିକ ବୈଠକ ଆୟୋଜନ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସମୀକ୍ଷା କରିଛନ୍ତି। ବୈଠକରେ ମନ୍ତ୍ରୀ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପୁରୀରେ ଆସନ୍ତା 3ରୁ 5 ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଆୟୋଜିତ ହେବ। ଭୁବନେଶ୍ୱରରୁ ପୁରୀ ଦେଇ ଯାଉଥିବା 316 ନମ୍ବର ଜାତୀୟ ରାଜପଥ

0: ସମ୍ପ୍ରସାରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ ସମ୍ପ୍ରସାରଣ ନେଇ ପ୍ରସ୍ତାବିତ ନକ୍ସା ଉପରେ ଆଲୋଚନା କରିଥିଲେ। 67 କିଲୋମିଟର ବିଶିଷ୍ଟ ଏହି ଜାତୀୟ ରାଜପଥକୁ 4 ଲେନ୍ରୁ 6 ଲେନ୍ କରିବା ସହ ଉଭୟ ପଟରେ ସର୍ଭିସ୍ ଲେନ୍ ନିର୍ମାଣ କରିବା, ସପ୍ତସତୀ ଛକରୁ ଲିଙ୍ଗିପୁର ପର୍ଯ୍ୟନ୍ତ 6 ଲେନ୍ ଏଲିଭେଟେଡ୍ କରିଡର, ଭିଡ଼ ପରିଚାଳନା ଏବଂ ଉଭୟ ସହର ମଧ୍ୟରେ ଯାତାୟତ ସମୟକୁ ହ୍ରାସ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ପୁଲିସ୍ ବିଭାଗରେ ଖାଲି ପଡ଼ିଥିବା 7664 ପଦବୀ ପୂରଣ ପାଇଁ ଗୃହ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନକୁ ଗୃହ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁଲାଇ 2 ତାରିଖରୁ 10 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିଭଳି ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଗୋଟିଏ କାର୍ଯ୍ୟସୂଚୀ ଓ ସମାନ ପ୍ରଶ୍ନପତ୍ର କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ସେନାରେ ନିଯୁକ୍ତି ପାଇଁ ଆସନ୍ତା 1 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର 17 ସହରରେ ଥିବା 26 କେନ୍ଦ୍ରରେ ପରୀକ୍ଷା ହେବ। ଏଥିପାଇଁ ପ୍ରାର୍ଥୀମାନେ ଭାରତୀୟ ସେନାର ୱେବ୍ସାଇଟ୍ରୁ ପ୍ରବେଶପତ୍ର ଡାଉନ୍ଲୋଡ୍ କରିପାରିବେ। ନୂଆପଡ଼ା ଜିଲ୍ଲାର 71 ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାରେ ବୁଥସ୍ତରୀୟ ଅଧିକାରୀମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଓ କେନ୍ଦ୍ରାପଡ଼ାରେ ଏସ୍ଆଇଆର୍ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମରେ ଗଣନା ଫର୍ମ ବଣ୍ଟନ, ସଂଗ୍ରହ ପ୍ରକ୍ରିୟା, ଫର୍ମ ପୂରଣ ପଦ୍ଧତି ଏବଂ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ କରିବା ଉପରେ ପ୍ରଶିକ୍ଷାର୍ଥୀମାନଙ୍କୁ ବିସ୍ତୃତ ଭାବେ ସୂଚନା ପ୍ରଦାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ରାଜପଥଗୁଡ଼ିକରେ ଟାସ୍କଫୋର୍ସ ଗଠନ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରାସ୍ତାର ଉଭୟ ପାର୍ଶ୍ୱରେ ଜବରଦଖଲ ହଟାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହାଦ୍ୱାରା ଦୁର୍ଘଟଣା ହ୍ରାସ ସହିତ ଟ୍ରାଫିକ୍ ସମସ୍ୟାର ସମାଧାନ ହୋଇପାରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ନବରଙ୍ଗପୁରଠାରେ ଅମୃତକାଳ ସାଂସ୍କୃତିକ ସମାରୋହ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ଗଣେଶ୍ୱର ସ୍ୱାଇଁ ଉଦ୍ଘାଟନୀ ସମାରୋହରେ ଅମୃତକାଳ ସାଂସ୍କୃତିକ ସମାରୋହରେ ନବରଙ୍ଗପୁରର ସାଂସ୍କୃତିକ ବିଭବ ପ୍ରଦର୍ଶନ ସହିତ କଳାକାରମାନଙ୍କ ସହଯୋଗରେ ଜିଲ୍ଲାର ଲୋକନୃତ୍ୟ, ଲୋକବାଦ୍ୟ ଓ ସଙ୍ଗୀତ ବିଶେଷ ଭାବରେ ରୁଢିବନ୍ତ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ। ମୁସଲମାନ ସମ୍ପ୍ରଦାୟର ଧାର୍ମିକ ପର୍ବ ଇଦ୍ ଉଜ୍ ଜୁହା ଆଜି ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ଇଦ୍ଗା ଓ ମସ୍ଜିଦ୍ରେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ଇଦ୍ ଉଦ୍ ଜୁହା ଉପଲକ୍ଷେ ରାଜ୍ୟର ସମସ୍ତ ମୁସଲମାନ ଭାଇଭଉଣୀମାନଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ସର୍ବଭାରତୀୟ ମହିଳା ହକି ପ୍ରତିଯୋଗିତା ଦ୍ୱିତୀୟ ମାଇକେଲ୍ କିଣ୍ଡୋ ମେମୋରିଆଲ୍ ଟ୍ରଫି ଅନୁଷ୍ଠିତ ହୋଇଯାଇଛି। ଫାଇନାଲ୍ରେ ଦକ୍ଷିଣ ପୂର୍ବ ରେଳପଥ 3-1 ଗୋଲ୍ରେ ସାଇ କୋଲକାତାକୁ ପରାସ୍ତ କରିଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ଜାରି ରହିବ। ପରବର୍ତ୍ତୀ ସମୟରେ ବର୍ଷାର ପ୍ରଭାବରେ ତାପମାତ୍ରା 3-4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଜୀବାଣୁନାଶକ ଔଷଧର ସଦୁପଯୋଗ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ନିରଞ୍ଜନ ମହାନ୍ତି।
2: କୁହାଯାଇଛି ଶରୀର ବ୍ୟାଧି ମନ୍ଦିର, ଆମକୁ ଯେତେ ପ୍ରକାର ରୋଗ ହୁଏ ସେଥିରୁ ଜୀବାଣୁ ଓ ଭୂତାଣୁ ସଂକ୍ରମଣ ଜନିତ ରୋଗ ହେଉଛି 1/3 ଅଧିକ। ଦେଖାଯାଏ ଚିକିତ୍ସା ପାଇଁ ଯେତେ ଔଷଧ ବ୍ୟବହାର କରିବାକୁ ପଡ଼େ ଜୀବାଣୁନାଶକ ଔଷଧର ପ୍ରୟୋଗ ପ୍ରାୟ ଅଧାରୁ ଅଧିକ। ଏହି ଜୀବାଣୁନାଶକ ଔଷଧ ବା ଆଣ୍ଟିବାୟୋଟିକ୍ସ ଠିକ୍ ରୂପେ ବ୍ୟବହାର କଲେ ଜୀବନ ରକ୍ଷା ହୋଇପାରେ। ଆଜିକାଲି ଦେଖାଯାଉଛି ଏହାର ଅନିୟନ୍ତ୍ରିତ ବହୁଳ ବ୍ୟବହାର ବା ଦୁରୁପଯୋଗ ହେବା ଦ୍ୱାରା ଏହି ଜୀବନ ରକ୍ଷାକାରୀ ଔଷଧ ଆଉ କାମ କରୁନାହିଁ, ଅର୍ଥାତ୍ ଜୀବାଣୁମାନେ ସେହି ଔଷଧକୁ ଆଉ ଖାତିର କରୁନାହାନ୍ତି। ଅନ୍ୟ ଭାଷାରେ କହିଲେ ସେହି ଔଷଧ ପ୍ରତି ସେମାନେ ରେଜିଷ୍ଟାଣ୍ଟ ହୋଇଯାଉଛନ୍ତି, ଫଳରେ ଏକାଧିକ ବା ଅଧିକ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍ ଦେବାକୁ ପଡୁଛି। ଏପରିକି ସ୍ଥଳବିଶେଷରେ ଆଣ୍ଟିବାୟୋଟିକ୍ କାମ ନ କରିବା ଦ୍ୱାରା ରୋଗୀର ପ୍ରଭୂତ କ୍ଷତି ହେଉଛି। ଆସନ୍ତୁ ଦେଖିବା ଏହାର ଦୁରୁପଯୋଗ କିପରି ହେଉଛି। ଆମ ଦେଶ ଭଳି ଅନ୍ୟ କେତେକ ବିକାଶଶୀଳ ଦେଶରେ ଔଷଧ ବ୍ୟବହାର ନିୟାମକ

0: ଡ୍ରଗ୍ ପଲିସି ଓ ଔଷଧ ଉପରେ କଟକଣା ନାହିଁ, ଫଳରେ ଲୋକମାନେ ମନ ଇଚ୍ଛା ଔଷଧ ଦୋକାନରୁ ଆଣ୍ଟିବାୟୋଟିକ୍ସ କିଣି ଖାଉଛନ୍ତି। ଏହା ତାଙ୍କ ଦେହରେ ରୋଗ ସୃଷ୍ଟି କରିଥିବା ଜୀବାଣୁକୁ ମାରିବା ପାଇଁ ଉପଯୁକ୍ତ କି ନୁହେଁ, କେତେ ମାତ୍ରାରେ କେତେ ଦିନ ଧରି ଖାଇଲେ ଜୀବାଣୁ ମରିପାରିବେ, ସେ ଜ୍ଞାନ ନଥାଇ ଜୀବାଣୁନାଶକ ଔଷଧ ବ୍ୟବହାର କରିବା ଦ୍ୱାରା ଆଣ୍ଟିବାୟୋଟିକ୍ସର ଦୁରୁପଯୋଗ ହେଉଛି। ଉଚ୍ଚ ଶକ୍ତିର ବଟିକା କିଣି ତାକୁ ଭାଗ ଭାଗ କରି ଖାଇବା, ମାତ୍ରା, ସମୟ ବ୍ୟବଧାନ ଓ ଯେତେଦିନ ପାଇଁ ଖାଇବା କଥା ତାକୁ ନ ମାନିବା, ମନ ଇଚ୍ଛାରେ ବାରମ୍ବାର ଆଣ୍ଟିବାୟୋଟିକ୍ ବଦଳିବା, ସମୟ ଅତିକ୍ରାନ୍ତ ହୋଇଥିବା ଔଷଧ ଖାଇବା ଦ୍ୱାରା ଔଷଧର ଦୁରୁପଯୋଗ ହେଉଛି। ଦେଖାଯାଉଛି ଔଷଧ ଦୋକାନୀ ଏବଂ ଡାକ୍ତରୀ ଶିକ୍ଷା ନଥିବା କ୍ୱାକ୍ମାନେ ଗାଁ ଗହଳିରେ ଏହି ଆଣ୍ଟିବାୟୋଟିକ୍ର ବହୁଳ ଦୁରୁପଯୋଗ କରୁଛନ୍ତି। ଏହାଦ୍ୱାରା ଜୀବାଣୁମାନେ ରେଜିଷ୍ଟାଣ୍ଟ ହୋଇଯାଉଛନ୍ତି ଓ ଏହି ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇ ଅନ୍ୟ ରୋଗୀମାନେ ସାଂଘାତିକ ଅବସ୍ଥା ଭୋଗୁଛନ୍ତି। ଆଣ୍ଟିବାୟୋଟିକ୍ର ବହୁଳ ବ୍ୟବହାର ଦ୍ୱାରା ଆମ ଦେହରେ ଥିବା ଉପକାରୀ ରୋଗ ପ୍ରତିରୋଧକାରୀ ଜୀବାଣୁମାନେ ମଧ୍ୟ ମରିଯାଉଛନ୍ତି, ଫଳରେ ଆମ ଦେହରେ ରୋଗ ପ୍ରବଣତା ସୃଷ୍ଟି ହେଉଛି। ଆମ ଦେଶର ଗାଁ ଗହଳିରେ ରହୁଥିବା ଗରିବ ରୋଗୀମାନେ ଏହି କୁପ୍ରଭାବର ବିଶେଷ ଭାବେ ଶିକାର ହେଉଥିବା ଦେଖାଯାଉଛି। ବୈଜ୍ଞାନିକମାନେ ବହୁ ଗବେଷଣା କରି ଓ କୋଟି କୋଟି ଟଙ୍କା ଖର୍ଚ୍ଚରେ 10-20 ବର୍ଷ ଧରି ପରୀକ୍ଷା ନିରୀକ୍ଷା କରି ଯେଉଁ ଆଣ୍ଟିବାୟୋଟିକ୍ ଉଦ୍ଭାବନ କରୁଛନ୍ତି ତାର ଅପବ୍ୟବହାର ହେବା ଦ୍ୱାରା 2-3 ବର୍ଷରେ ତାହା ନଷ୍ଟ ହୋଇଯାଉଛି, ନିଷ୍କ୍ରିୟ ହୋଇଯାଉଛି। ଟାଇଫଏଡ୍ ଜ୍ୱରକୁ କ୍ଲୋରାମ୍ଫେନିକଲ୍ ଆଉ ଭଲ କରିପାରୁନି, ସେଥିପାଇଁ ଦରକାର ପଡୁଛି ତୃତୀୟ ପିଢ଼ିର ଜୀବାଣୁନାଶକ ଔଷଧ। ମ୍ୟାଲେରିଆ ଜ୍ୱରର କୀଟାଣୁ କ୍ଲୋରୋକୁଇନ୍ ପ୍ରତି ରେଜିଷ୍ଟାଣ୍ଟ ହୋଇଗଲାଣି, ଏଥିପାଇଁ ଉଦ୍ଭାବିତ ହୋଇଛି ନୂତନ ଔଷଧ। ଏହି ନୂତନ ଔଷଧ ଯଦି ଦିନେ ଅକାମି ହୋଇନଯିବ କିଏ କହିବ? ତେଣୁ ଦିନ ଆସିବ ଜୀବାଣୁ ସଂକ୍ରମଣ ଜନିତ ରୋଗର ଚିକିତ୍ସା ପାଇଁ ଆଉ ଆଣ୍ଟିବାୟୋଟିକ୍ ମିଳିବ ନାହିଁ। ଆଣ୍ଟିବାୟୋଟିକ୍ସ ଦୁରୁପଯୋଗର ବିଷମୟ ଓ ଭୟାବହ ପରିଣତିରୁ ରକ୍ଷା ପାଇବାକୁ ହେଲେ ଆମକୁ କେତୋଟି ନିୟମ ମାନିବାକୁ ହେବ। ସେଗୁଡ଼ିକ ହେଲା, ଡାକ୍ତରଙ୍କ ବିନା ପରାମର୍ଶରେ ଜୀବାଣୁନାଶକ ଔଷଧ ବ୍ୟବହାର କରିବା ଅନୁଚିତ। ଏହି ଔଷଧ ସଠିକ୍ ମାତ୍ରା ଓ ସଠିକ୍ ସମୟ ବ୍ୟବଧାନରେ ଖାଇବା ଉଚିତ। ପରୀକ୍ଷା କରି ରୋଗର ଚିକିତ୍ସା ପାଇଁ କେଉଁ ନିର୍ଦ୍ଦିଷ୍ଟ ଆଣ୍ଟିବାୟୋଟିକ୍ ଦରକାର ତାହା ନିର୍ଣ୍ଣୟ କରି ବ୍ୟବହାର କରିବା ଉଚିତ। ଅଯଥା ଆଣ୍ଟିବାୟୋଟିକ୍ସ ନ ଖାଇ ସଂକ୍ରାମକ ରୋଗର ପ୍ରତିରୋଧ ଓ ପ୍ରତିଷେଧ ବ୍ୟବସ୍ଥା କରାଇବା ଉଚିତ। ଜୀବାଣୁନାଶକ ଔଷଧ ଆମ ଜୀବନର ପ୍ରକୃତ ରକ୍ଷାକାରୀ, ଆସନ୍ତୁ ତାହାର ସଦୁପଯୋଗ କରିବା ଓ ନିଜେ ସଂକ୍ରମଣରୁ ରକ୍ଷା ପାଇବା ସହିତ ଭବିଷ୍ୟତ ବଂଶଧରଙ୍କୁ ସୁରକ୍ଷିତ ରଖିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଜୀବାଣୁନାଶକ ଔଷଧର ସଦୁପଯୋଗ, ଏ ସମ୍ପର୍କରେ କହିଲେ ଡାକ୍ତର ନିରଞ୍ଜନ ମହାନ୍ତି। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ସକାଳ 17:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ, 4 ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ, ନୂଆଦିଲ୍ଲୀରେ ଆଜି ଖରିଫ୍ ଅଭିଯାନ ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ, ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଇଦ୍ ଉଲ୍ ଆଝା, ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ସନ୍ରାଇଜର୍ସ ହାଇଦ୍ରାବାଦକୁ 47 ରନ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ନାଗରିକମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ, ନିୟମିତ ଯାଞ୍ଚ ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ଜରିଆରେ ଏହି ମିଶନର ଫଳାଫଳକୁ ନିଶ୍ଚିତ କରାଯିବା ଉଚିତ। ନୂଆଦିଲ୍ଲୀରେ 51ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଜ୍ୟଗୁଡ଼ିକୁ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ଏବଂ ଗୋବରଧନ ପ୍ଲାଣ୍ଟ ସମ୍ବନ୍ଧୀୟ ଭିଭିଭୂମି ସ୍ଥାପନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ରେଳ ବିଦ୍ୟୁତ୍ ଏବଂ ସଡ଼କ ପ୍ରକଳ୍ପ ସମ୍ପର୍କିତ 9ଟି ରାଜ୍ୟର 30,000 କୋଟି ଟଙ୍କା

ସମ୍ବଳିତ ସାତଟି ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ। ଶକ୍ତି କ୍ଷେତ୍ରରେ ସମୀକ୍ଷା କରିବା ଅବସରରେ ପ୍ରଧାନମନ୍ତ୍ରୀ ସହରାଞ୍ଚଳରେ ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ବିଶେଷକରି ସହରଗୁଡ଼ିକରେ ଥିବା ଆବାସିକ କୋଠା ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ବିଦ୍ୟୁତ୍ ଖର୍ଚ୍ଚ ହ୍ରାସ କରିବା, ଶକ୍ତି ସୁରକ୍ଷାକୁ ଉନ୍ନତ କରିବା ଏବଂ ସ୍ୱଚ୍ଛ ଶକ୍ତିକୁ ପ୍ରୋହାହିତ କରିବା ଲାଗି ସୌରଶକ୍ତି ପ୍ରକଳ୍ପ ସ୍ଥାପନକୁ ମିଶନ ମୋଡ୍ରେ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାସ୍ତା ଏବଂ ବନ୍ଦର ଯୋଗାଯୋଗ ପ୍ରକଳ୍ପର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଭାଦବନ ବନ୍ଦରକୁ ବହୁମୁଖୀ ବିକାଶ ପ୍ରକଳ୍ପ ଭାବରେ ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ ବେତୁଆ ନଦୀ ସଂଯୋଗୀକରଣ ପ୍ରକଳ୍ପର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଏହାକୁ ଆନ୍ତଃରାଜ୍ୟ ଜଳ ସମସ୍ୟାର ସମାଧାନ ଦିଗରେ ଆଦର୍ଶ ଭାବରେ ଗ୍ରହଣ କରିବା ଲାଗି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସାର୍ବଜନୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନରେ ବିଳମ୍ବ ହେଲେ ଖର୍ଚ୍ଚ ବୃଦ୍ଧି ପାଇବା ସହ ନାଗରିକମାନେ ଆବଶ୍ୟକୀୟ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥାନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ରାଜ୍ୟଗୁଡ଼ିକ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ସକ୍ରିୟ ଏବଂ ସମୟଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗ୍ୟାଙ୍ଗଟକ୍ର ପାଲଜୋର୍ ଷ୍ଟାଡିୟମ୍ରେ ସିକ୍କିମ୍ ପୁଲିସ୍କୁ ରାଷ୍ଟ୍ରପତିଙ୍କ ପୁଲିସ୍ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ପାଇବା କ୍ଷେତ୍ରରେ ସିକ୍କିମ୍ 15ତମ ରାଜ୍ୟ ଏବଂ ପୂର୍ବାଞ୍ଚଳର ତୃତୀୟ ରାଜ୍ୟ ହେବ। ଏହି ଅବସରରେ ସିକ୍କିମ୍ ପୁଲିସ୍ର 400 ଜଣ ଯବାନ ପରେଡ୍ରେ ଅଂଶଗ୍ରହଣ କରିବେ। ରାଷ୍ଟ୍ରପତି ପୁଲିସ୍ ଧ୍ୱଜା ଅସାଧାରଣ ସେବା, ଅନୁଶାସନ ଓ ଦେଶ ପ୍ରତି ସମର୍ପଣ ଲାଗି ସର୍ବୋଚ୍ଚ ସମ୍ମାନ ଭାବେ ପ୍ରଦାନ କରାଯାଇଥାଏ। ସୁପ୍ରିମକୋର୍ଟ କଲେଜିୟମ୍ 4ଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ଲାଗି ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟ ୱେବ୍ସାଇଟ୍ରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଚଳିତ ମାସ 22 ଏବଂ 27 ତାରିଖରେ ଅନୁଷ୍ଠିତ କଲେଜିୟମ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ସିଲ୍ ନାଗୁ, ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ଚନ୍ଦ୍ରଶେଖର, ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ସଚ୍ଦେବା, ଜାମ୍ମୁ କାଶ୍ମୀର ଏବଂ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଅରୁଣ ପାଲି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ସୁପାରିଶ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଧାନ ବିଚାରପତିଙ୍କ ସମେତ ଏବେ 32 ଜଣ ବିଚାରପତି ରହିଛନ୍ତି। ଆସନ୍ତା ମାସରେ 2 ଜଣ ବିଚାରପତି ଅବସର ଗ୍ରହଣ କରିବେ। ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା 34ରୁ 38କୁ ବୃଦ୍ଧି କରିବା ଲାଗି ଅଧ୍ୟାଦେଶ ଜାରି କରାଯାଇଥିଲା। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାଇପ୍ରସ୍ରେ ୟୁରୋପୀୟ ସଂଘର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ଲାଗି ଜିମ୍ନିଚ୍ରେ ପହଞ୍ଚିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର ୟୁରୋପୀୟ ଆୟୋଗର ଉପାଧ୍ୟକ୍ଷ କାଜା କଲାସ ଏବଂ ସାଇପ୍ରସ୍ର ବୈଦେଶିକ ମନ୍ତ୍ରୀ ଡକ୍ଟର କନଷ୍ଟାଣ୍ଟିନସ୍ କୋମ୍ବୋଜ୍କୁ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି। ନୂଆଦିଲ୍ଲୀରେ ଆଜି ଖରିଫ୍ ଅଭିଯାନ ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିବେ। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ରାଜ୍ୟଗୁଡ଼ିକର ଅଂଶଗ୍ରହଣ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସମ୍ମିଳନୀରେ ଆଗାମୀ ଖରିଫ୍ ଋତୁ ପାଇଁ ରଣନୀତି ପ୍ରସ୍ତୁତ କରିବା ନିମନ୍ତେ ସ୍ଥାୟୀ କୃଷି, ବୃଦ୍ଧି ପାଉଥିବା ଉତ୍ପାଦକତା, ଜଳବାୟୁ ସ୍ଥିରତା, ଭିଭିଭୂମି ସୁଦୃଢ଼ୀକରଣ ଏବଂ କୃଷକ ସମୃଦ୍ଧି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯିବ। ସମ୍ମିଳନୀରେ ରାଜ୍ୟ ସରକାର, ଆଇସିଏଆର୍, କୃଷି ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଦେଶରେ ଖରିଫ୍ ଋତୁରେ କୃଷି ଏବଂ ଉତ୍ପାଦନ ସମ୍ବନ୍ଧିତ ଆହ୍ୱାନ ଓ ପ୍ରତିବନ୍ଧକଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ସମାଧାନର ସୂତ୍ର ବାହାର କରିବା ଉପରେ ସମ୍ମିଳନୀରେ ଧ୍ୟାନ କେନ୍ଦ୍ରିତ କରାଯିବ। ଜାତୀୟ ମହିଳା କମିଶନ ଏନ୍ସିଡବ୍ଲ୍ୟୁ ଭାରତରେ ମୁସଲିମ୍ ମହିଳାଙ୍କ ଅଧିକାର ଉପରେ ଏକ ବିସ୍ତୃତ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ପ୍ରଦାନ କରିଛନ୍ତି। ଦେଶରେ ମୁସଲିମ୍ ମହିଳାଙ୍କ ଆଇନଗତ, ସାମାଜିକ ଏବଂ ସାୟିଧାନିକ ଅଧିକାରକୁ ଦୃଢ଼ କରିବା ଲକ୍ଷ୍ୟରେ ଜାତୀୟ ସ୍ତରରେ ଆଲୋଚନା ପର୍ଯ୍ୟାଲୋଚନା ପରେ କମିଶନ କେତେକ ସୁପାରିଶ ରିପୋର୍ଟରେ ସ୍ଥାନିତ କରିଛନ୍ତି। ମହିଳାମାନଙ୍କ ଅଧିକାରକୁ ଦୃଢ଼ କରିବା କ୍ଷେତ୍ରରେ ସାୟିଧାନିକ ସୁରକ୍ଷା ଏବଂ ଆଇନଗତ ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ବେଳେ ଏହି ରିପୋର୍ଟ ସମ୍ପୃକ୍ତ କ୍ଷେତ୍ରରେ ଅଧିକ ପାରଦର୍ଶିତା ଆଣିବ ବୋଲି କୁହାଯାଇଛି। ରିପୋର୍ଟରେ ନ୍ୟାୟ ପାଇବା କ୍ଷେତ୍ରରେ ଅଧିକ ସ୍ୱଷ୍ଟତା ଏବଂ ସ୍ଥିରତା ଆଣିବା ଲାଗି ସୁପାରିଶ କରାଯାଇଛି। ବିଶେଷକରି ବିବାହ, ଛାଡ଼ପତ୍ର, ଭରଣପୋଷଣ ଏବଂ ଉତ୍ତରାଧିକାର ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ଉପରେ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି।
ରିପୋର୍ଟ ପ୍ରସ୍ତୁତି ସମୟରେ

ମୁସଲିମ୍ ବ୍ୟକ୍ତିଗତ ଆଇନ ସରିୟତ 1937, ମୁସଲିମ୍ ବିବାହ ବିଚ୍ଛେଦ ଆଇନ 1949, ମୁସଲିମ୍ ମହିଳା ଛାଡ଼ପତ୍ର ଅଧିକାର ସୁରକ୍ଷା ଆଇନ 1986 ଏବଂ ମୁସଲିମ୍ ମହିଳା ବିବାହ ଅଧିକାର ସୁରକ୍ଷା ଆଇନ 2019ର ବିଶ୍ଳେଷଣ କରାଯାଇଥିଲା। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ରେ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ ଲାଗି ଏକତ୍ରିତ ହୋଇଛନ୍ତି। ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଜୁହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଏହି ପର୍ବ ଭକ୍ତି, ତ୍ୟାଗ ଏବଂ ନିଃସ୍ୱାର୍ଥପରତାର ପ୍ରତୀକ। ମାନବତାର ସେବା କରିବା ଲାଗି ଏହି ପର୍ବ ପ୍ରେରଣା ଦେଇଥାଏ। ତେଣୁ ସମାଜରେ ପ୍ରେମ ଏବଂ ସଦ୍ଭାବନାକୁ ପ୍ରୋହାହିତ କରିବା ପାଇଁ ସଂକଳ୍ପ ନେବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦିନିକିଆ ଗୁଜରାଟ ଗସ୍ତରେ ଯାଉଛନ୍ତି। ଶ୍ରୀ ଶାହା ଅହମ୍ମଦାବାଦ ଏବଂ ଗାନ୍ଧୀନଗର ଜିଲ୍ଲାରେ ଅନେକଗୁଡ଼ିଏ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏଥିରେ ଶିକ୍ଷା ଏବଂ ଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପ ରହିଛି। ଗାନ୍ଧୀନଗର କଲୋଲ ତହସିଲରୁ ଶ୍ରୀ ଶାହା ଗସ୍ତ ଆରମ୍ଭ କରିବାକୁ ଥିବାବେଳେ ସେଠାରେ ସେ କେତେକ ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ଅଧୀନରେ ତିନୋଟି ନବନିର୍ମିତ ପାଠାଗାର ଓ ପ୍ରାଥମିକ ବିଦ୍ୟାଳୟ କୋଠା ଶ୍ରୀ ଶାହା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ଶ୍ରୀ ଶାହା ଭୀମଜିପୁରାଠାରେ ଭାରତମାତା ସ୍କୋୟାର ଏବଂ ସୋଲାସ୍ଥିତ ମାତା ଉମିୟଧାମ କମ୍ପ୍ଲେକ୍ସରେ ନୂଆ ହଷ୍ଟେଲର ଉଦ୍ଘାଟନ କରିବେ। ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ଶାହା ଆଗାମୀ ଅଲିମ୍ପିକ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଭିଭିଭୂମି ପ୍ରସ୍ତୁତି କାର୍ଯ୍ୟ ନେଇ ସାହିବାଗ ସର୍କିଟ୍ ହାଉସ୍ଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ହାଇଦ୍ରାବାଦସ୍ଥିତ କୋ ଏମ୍ଟ ଏଡୁଟେକ୍ ନାମକ ଶିକ୍ଷାଗତ ପ୍ରଯୁକ୍ତିବିଦ୍ୟା କମ୍ପାନୀ ସହ ପରୀକ୍ଷା ମୂଲ୍ୟାଙ୍କନ ସମ୍ପର୍କିତ ଚୁକ୍ତି କରାଯିବାରେ ଥିବା ତ୍ରୁଟି ବିଷୟକୁ ପ୍ରତ୍ୟାଖ୍ୟାନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସିବିଏସ୍ଇ ଏହି ସୂଚନା ଭ୍ରମାତ୍ମକ ଏବଂ ତଥ୍ୟ ଆଧାରିତ ନୁହେଁ ବୋଲି କହିଛି। ସମ୍ପୃକ୍ତ ସଂସ୍ଥାକୁ ଚୁକ୍ତି ପ୍ରଦାନ କରିବା କ୍ଷେତ୍ରରେ ସାଧାରଣ ଆର୍ଥିକ ନିୟମ ପ୍ରୋଟୋକଲ୍ ପାଳନ କରାଯାଇଥିବା କୁହାଯାଇଛି। ଗତବର୍ଷ ଅଗଷ୍ଟ ମାସରେ କେନ୍ଦ୍ରୀୟ ପବ୍ଲିକ୍ ପ୍ରୋକ୍ୟୁରମେଣ୍ଟ ପୋର୍ଟାଲରେ 2026 ବୋର୍ଡ ପରୀକ୍ଷା ପାଇଁ ଉତ୍ତର ପୁସ୍ତିକାର ଡିଜିଟାଲ୍ ମୂଲ୍ୟାୟନ ପାଇଁ ଆର୍ଏଫ୍ପି ଜାରି କରାଯାଇଥିଲା ଏବଂ ଯୋଗ୍ୟ ବିଡ଼ରଙ୍କୁ ଚୁକ୍ତି ପ୍ରଦାନ କରାଯାଇଥିଲା ବୋଲି ସିବିଏସ୍ଇ କହିଛି। ଆଇପିଏଲ୍ କ୍ରିକେଟ୍ରେ ନୂଆ ଚଣ୍ଡୀଗଡ଼ରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 47 ରନ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। 244 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭର 2 ବଲ୍ରେ 196 ରନ୍ କରିବାକୁ ସକ୍ଷମ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ରାଜସ୍ଥାନ ରୟାଲ୍ସ 8 ୱିକେଟ୍ ବିନିମୟରେ 243 ରନ୍ ସ୍କୋର କରିଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆସନ୍ତାକାଲି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ସ୍ୱଚ୍ଛ ଭାରତ ମିଶନ ଦ୍ୱିତୀୟ ପର୍ଯ୍ୟାୟର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ, 4 ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମ୍କୋର୍ଟ କଲେଜିୟମ୍ଙ୍କ ସୁପାରିଶ, ନୂଆଦିଲ୍ଲୀରେ ଆଜି ଖରିଫ୍ ଅଭିଯାନ ପାଇଁ କୃଷି ଉପରେ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ, ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଇଦ୍ ଉଲ୍ ଆଝା ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ସନ୍ରାଇଜର୍ସ ହାଇଦ୍ରାବାଦକୁ 47 ରନ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ।

Hey friends, welcome back. Tune kari chanti akas pani FM rainbow katak 100.4 dil se dil tak. Ajra sakal re suni chanti apan mane apananka sathi smriti ko so chali chi subha sakal. So aji hochi 28 May 2026. Tebe tike chalantu na itihas ko jiba. 1883 masiha katha 28 May ajra dina. Maharashtra ra Bhagur gram re जने बीरंग का जन्म ही थिला। जी हाँ दोस्तों, विनायक दामोदर सावरकर जी की वीर सावरकर भावे परिचित जने भारतीय स्वाधीनता सेनानी विप्लवी लेखक राजनैतिक चिंतक थिले से। सावरकर भारत स्वाधीनता पाई ब्रिटिश शासन विरुद्ध दृढ़ आंदोलन करिथिले। अभिनव भारत समिति परी विप्लवी संगठन गढ़ीथिले। ତାଙ୍କ ଲେଖା ତାଙ୍କ ଭାଷଣ ଅନେକ ଯୁବକଙ୍କୁ ଦେଶଭକ୍ତିର ପ୍ରେରଣା ଦେଇଥିଲା। 1909 ବ୍ରିଟିଶ ସରକାର ତାଙ୍କୁ ବିପ୍ଳବୀ କାର୍ଯ୍ୟକଳାପ ପାଇଁ ଗିରଫ କରିଥିଲା। ବନ୍ଧୁ, ଆଣ୍ଡାମାନର ସେଲ୍ୟୁଲାର ଜେଲ୍, ଯାହାକୁ କଳାପାଣି ବୋଲି କୁହାଯାଏ, ସେହି ଜେଲ୍ରେ ସେ ଜୀବନ ଭରି କାରାଦଣ୍ଡ ଭୋଗ କରିଥିଲେ। ତେବେ କାରାଗାରରେ ଥିବାବେଳେ ସେ ଅନେକ କବିତା ଏବଂ ପୁସ୍ତକ ଲେଖିଥିଲେ। ପରେ ହିନ୍ଦୁ ମହାସଭାର ସଭା ସହ ଜଡ଼ିତ ହୋଇ ହିନ୍ଦୁତ୍ୱ ଚିନ୍ତାଧାରାକୁ ପ୍ରଚାର କରିଥିଲେ। ସମସ୍ତଙ୍କ ମନରେ ଏକ ବିପ୍ଳବୀ ଧାରା ଜାଗରଣ କରିଥିଲେ ସାବରକର। ତାଙ୍କର ପ୍ରସିଦ୍ଧ ପୁସ୍ତକ ମଧ୍ୟରୁ ଦ ଇଣ୍ଡିଆନ୍ ୱାର୍ ଅଫ୍ ଇଣ୍ଡିପେଣ୍ଡେନ୍ସ 1857 ଥିଲା ଗୁରୁତ୍ୱପୂର୍ଣ୍ଣ।

ପ୍ରଶଂସିତ ହୋଇଥିଲେ ଏବଂ କେତେକ ତାଙ୍କୁ ସମାଲୋଚନା ମଧ୍ୟ କରିଥିଲେ। ତେବେ 26 ଫେବୃଆରୀ 1966 ମୁମ୍ବାଇରେ ତାଙ୍କ ଦେହାନ୍ତ ହୋଇଥିଲା। ଶେଷ ଦିନଗୁଡ଼ିକରେ ସେ ଆତ୍ମପ୍ରଣ ନୀତି ଅନୁସରଣ କରି ଖାଦ୍ୟ ଏବଂ ଔଷଧ ତ୍ୟାଗ କରିଥିଲେ। ବନ୍ଧୁ, ଶେଷରେ ଗୋଟିଏ କଥା କହିହେବ, ବୀର ସାବରକର ଭାରତର ସ୍ୱାଧୀନତା ସଂଗ୍ରାମର ଜଣେ ସାହସୀ ବିପ୍ଳବୀ ଥିଲେ। ତାଙ୍କ ଜୀବନ ଦେଶପ୍ରେମ, ସଂଘର୍ଷ ଏବଂ ଆତ୍ମବଳିଦାନର ଉଦାହରଣ। ଆଜି ମଧ୍ୟ ଅନେକ ଯୁବପିଢ଼ି, ଅନେକ ଯୁବକଙ୍କ ମଧ୍ୟରେ ତାଙ୍କର ସେହି କଥା ପ୍ରେରଣା ଯୋଗାଉଛି। ଆଜିର ଏହି ପୁଣ୍ୟତିଥିରେ ତାଙ୍କୁ ଶତଶତ ନମନ।

ଆଜିର ସକାଳରେ ଏମିତି ବ୍ୟୁଟିଫୁଲ ବ୍ୟୁଟିଫୁଲ ଗୀତ ଶୁଣୁଥାନ୍ତୁ, ଏଫ୍ଏମ୍ ରେନ୍ବୋ ସହିତ କନେକ୍ଟେଡ୍ ରହିଥାନ୍ତୁ, ହସିଥାନ୍ତୁ, ଖୁସି ରୁହନ୍ତୁ ଆଣ୍ଡ ନିଜର ଦିନକୁ ପଜିଟିଭଲି ଏନର୍ଜି ସହ ଷ୍ଟାର୍ଟ କରନ୍ତୁ ମାଇ ଫ୍ରେଣ୍ଡ। ଶୁଭ ସକାଳରେ କେବଳ ଏତିକି ହିଁ ବାର୍ତ୍ତା ସ୍ମୃତି ତରଫରୁ। ସକାଳର ସୂର୍ଯ୍ୟ ଯେମିତି ଅନ୍ଧକାରକୁ ଦୂରେଇ ଦେଇଥାଏ ନା, ସେମିତି ଗୋଟିଏ ସୁନ୍ଦର ଚିନ୍ତାଧାରା ପୁରା ଦିନକୁ ଆଲୋକିତ କରିଦେଇଥାଏ। ଆପଣ ଶୁଣୁଥିଲେ କାର୍ଯ୍ୟକ୍ରମ ଶୁଭ ସକାଳ। ସମୟ ବର୍ତ୍ତମାନ ସକାଳ 7:57 ଅଲରେଡି ହୋଇଗଲାଣି। ସୋ ଷ୍ଟେ ହ୍ୟାପି, ଷ୍ଟେ ବ୍ଲେସ୍, ଆଉ ଏଫ୍ଏମ୍ ସହ ଏମିତି ହିଁ ଯୋଡ଼ି ହିଁ ରହିଥାନ୍ତୁ, କାରଣ ମ୍ୟୁଜିକ୍ ଅଛି ତ ମୁଡ୍ ଅଛି, ଆଉ ମୁଡ୍ ଅଛି ତ ଲାଇଫ୍ ଫୁଲ୍ ଟୁ ଝକା। ସୋ ସମସ୍ତଙ୍କୁ ଆଉ ଥରେ ଗୁଡ୍ ମର୍ଣ୍ଣିଂ, ଯେଉଁମାନେ ବର୍ତ୍ତମାନ ଏଫ୍ଏମ୍ ରେନ୍ବୋକୁ ଟ୍ୟୁନ୍ କରିଛନ୍ତି। ଏମିତି ସ୍ମୃତି ରହିବ ଆପଣମାନଙ୍କ ସହିତ ପୁରା ଦିନ 11 ପର୍ଯ୍ୟନ୍ତ। ସୋ ଆମକୁ ଶୁଣୁଥାନ୍ତୁ, ଯେତେ ବ୍ୟସ୍ତତା ଭିତରେ ରହିଥାନ୍ତୁ, କିନ୍ତୁ ମୁଡ୍କୁ ସବୁବେଳେ ଖୁସିରେ ରଖିଥାନ୍ତୁ। ଓକେ, ସୋ ସମୟ ବର୍ତ୍ତମାନ ହେବା ପାଇଁ ଯାଉଛି 8:00। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି ସମୟ ମଧ୍ୟରେ।

ଅଡିଏନ୍ସ ହେଇଯାଇଥିବ। ବିଲକୁଲ, କାରଣ ସକାଳୁ ସକାଳୁ ଯେତେବେଳେ ଗୋଟେ ସୁନ୍ଦର ମ୍ୟୁଜିକ୍ଟେ ଆମେ ଶୁଣିଥାଉ, ନିଜର ମନପସନ୍ଦର ଗୀତ ଆମେ ଶୁଣିଥାଉ, ସେତେବେଳେ ଆକ୍ଚୁଆଲି ମାଇଣ୍ଡଟା ପୁରାପୁରି ଫ୍ରେଶ୍ ହେଇଯାଇଥାଏ ଆଣ୍ଡ ପୁରା ଦିନ ତମାମ ଖୁସି ଖୁସି ହସ ଖୁସିରେ ହିଁ ବିତିଥାଏ। ସୋ ଏଇଟା ଗୋଟେ ବହୁତ ଭଲ ଥେରାପି, ଯିଏ ସକାଳୁ ସକାଳୁ ଯଦି ଆପଣମାନେ ଗୁଡ୍ ମ୍ୟୁଜିକ୍ ଶୁଣନ୍ତି। ଏଫ୍ଏମ୍ ରେନ୍ବୋ ଅଛି ନା, ନୋ ପ୍ରୋବ୍ଲେମ୍, ଆପଣମାନଙ୍କ ମନପସନ୍ଦର ଗୀତ ତ ଏଇଠି ହିଁ ପ୍ଲେ ହେଇଥାଏ। ଯାହା ବି ଗୀତ ବାଜିଥାଏ ଆପଣମାନଙ୍କୁ ନିହାତି ଭଲ ଲାଗିଥାଏ। ସୋ ଆଜିର ଏଇ ଯୋଉ ସେଗମେଣ୍ଟଟି ରହିଛି, ଏଇ ସେଗମେଣ୍ଟ ତ ଓବିୟସ୍ଲି ସ୍ପେଶିଆଲ ରହିଛି, କିନ୍ତୁ ଆଉ କିଛି କଥା ରହିଛି ଯୋଉଟାକି ଏଇ ସେଗମେଣ୍ଟକୁ ଆଉ ଟିକେ ସ୍ପେଶିଆଲ କରିଦେବ। ଆଜି ଆମେ ଯୋଉ ବିଷୟରେ କଥା ହେବାକୁ ଯାଉଛୁ ସେଇଟା କେବଳ ଗୋଟେ ପ୍ରୋବ୍ଲେମ୍ ନୁହଁ, ପୁରା ବିଶ୍ୱ ପାଇଁ ଗୋଟେ ବଡ଼ ଚ୍ୟାଲେଞ୍ଜ। ୟେସ୍ ମାଇ ଫ୍ରେଣ୍ଡସ୍, ଆଜି ହେଉଛି ୱାର୍ଲ୍ଡ ହଙ୍ଗର ଡେ। ହଙ୍ଗର କହିଲେ ମନେ ପଡ଼ିଯାଏ ନା ସେଇ କୁନିକୁନି ପିଲାମାନଙ୍କ ଚେହେରା, ଭୋକିଲା ମୁହଁର ଚେହେରା, ଯେଉଁମାନେ ଦୁଇ ବେଳା ଦୁଇ ମୁଠା ପେଟ ଭରି ଖାଇବାକୁ ପାଉନାହାନ୍ତି। କେତେ ଛୁଆ ଖାଲି ପେଟରେ ଶୋଇପଡ଼ୁଛନ୍ତି, କେତେ ପରିବାର ଭୋକ ସହ ପ୍ରତ୍ୟେକ ଦିନ ସଂଘର୍ଷ କରୁଛନ୍ତି। ସକାଳ ହେଲା ମାତ୍ରେ ଚିନ୍ତା କରୁଛନ୍ତି ଯେ ଆଜି ଆମ ଭାଗ୍ୟରେ ଖାଦ୍ୟ ଟିକକ ଅଛି ନା ନାହିଁ। ସେହି ଭୋକର କଷ୍ଟ ପ୍ରତ୍ୟେକ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଆଜିର ଦିନ 28 ମେରେ ଆମେ ପାଳନ କରୁ ୱାର୍ଲ୍ଡ ହଙ୍ଗର ଡେ। କଥା ବା ଏ ବିଷୟରେ ଆଗକୁ, କିନ୍ତୁ ଚାଲନ୍ତୁ ବର୍ତ୍ତମାନ ସମୟ ଆଉ ଏକ ସୁନ୍ଦର ଗୀତ ଆସୁଛି ଆପଣମାନଙ୍କ ପାଖକୁ।

ଫ୍ରେଣ୍ଡସ୍, ୱାର୍ଲଡ ହଙ୍ଗର ଡେ ଏହି ଦିବସକୁ ପ୍ରଥମେ 2011ରେ ଲଞ୍ଚ କରାଯାଇଥିଲା ହଙ୍ଗର ପ୍ରୋଜେକ୍ଟ ଦ୍ୱାରା, ଗୋଟିଏ ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଯାହା ୱାର୍ଲଡ ହଙ୍ଗରକୁ ଶେଷ କରିବା ପାଇଁ କାମ କରେ। ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକମାନଙ୍କୁ ବୁଝେଇବା ଯେ ଭୋକର ମାନେ କ'ଣ, ଭୋକ ଯେତେବେଳେ ହୁଏ ସେତେବେଳେ କେମିତି ଲାଗିଥାଏ। କେବଳ ଖାଇବାର ଅଭାବ ନୁହଁ, ଏହା ସହିତ ଯୋଡ଼ି ହୋଇଛି ଅନେକ କିଛି କଥା, ଯେମିତିକି ପ୍ରଭର୍ଟି, ଅନ୍ଏମ୍ପ୍ଲୟମେଣ୍ଟ, ମାଲ୍ ନ୍ୟୁଟ୍ରିସନ୍ ଆଉ ଏଜୁକେସନ୍ର ପ୍ରୋବ୍ଲେମ୍। ଫ୍ରେଣ୍ଡସ୍, ୟୁନାଇଟେଡ୍ ନେସନ୍ ରିପୋର୍ଟ ଅନୁସାରେ ଦୁନିଆରେ କୋଟି କୋଟି ଲୋକ ଆଜି ବି ପ୍ରପର୍ ନ୍ୟୁଟ୍ରିସନ୍ ପାଇପାରୁନାହାନ୍ତି, ସ୍ପେଶିଆଲି ଛୋଟ ଛୋଟ ପିଲାମାନେ ମାଲ୍ ନ୍ୟୁଟ୍ରିସନ୍ର ଶିକାର ହେଉଛନ୍ତି। କିନ୍ତୁ ଗୋଟିଏ ଛୋଟ ହେଲ୍ପ ମାଧ୍ୟମରେ ଆମେ ଏହିସବୁ କିଛିକୁ ସମାଧାନ କରିପାରିବା, ଗୋଟିଏ ଜୀବନକୁ ଆମେ ବଦଳି ଦେଇପାରିବା। ତେଣୁ ଫୁଡ୍ ୱେଷ୍ଟ କରିବା କମ୍ କରନ୍ତୁ ବା ଫୁଡ୍ ୱେଷ୍ଟ ଜମା ବି କରନ୍ତୁନି ଯଦି ପାରୁଛନ୍ତି। ଗରିବ ଲୋକଙ୍କୁ ଖାଦ୍ୟ ଡୋନେଟ୍ କରନ୍ତୁ, କମ୍ୟୁନିଟି କିଚେନ୍କୁ ସପୋର୍ଟ କରନ୍ତୁ ଆଉ ଆୱାରନେସ୍କୁ ସ୍ପ୍ରେଡ୍ କରନ୍ତୁ। ଆଜିର ଦିନର ଏହି ଛୋଟିଆ କଥା, ଏହି ଛୋଟ ଛୋଟ ଷ୍ଟେପ୍ ଏହି ଭୋକ ବିରୁଦ୍ଧରେ ବା ହଙ୍ଗର ବିରୁଦ୍ଧରେ ବଡ଼ ପରିବର୍ତ୍ତନ ଆଣିପାରିବ।

ସୋ ଫ୍ରେଣ୍ଡସ୍, ମନେ ରଖନ୍ତୁ, ଯେବେ ଆମେ ଖାଇବା ୱେଷ୍ଟ କରୁଛୁ ସେହି ସମୟରେ ଦୁନିଆର କେଉଁଠି ନା କେଉଁ କୋଣରେ ଭୋକରେ ଶୋଉଛି ଗୋଟିଏ ମଣିଷ। ଆସନ୍ତୁନା ଆଜିର ଦିନରେ ସଂକଳ୍ପ ନେବା ଯେ ଖାଇବାକୁ ସମ୍ମାନ କରିବା ଆଉ ଯେତିକି ପାରିବା ଅନ୍ୟକୁ ସାହାଯ୍ୟ କରିବା। ଶୁଣିଛନ୍ତି ସୋ ଚାଲିଛି ମର୍ଣ୍ଣିଂ ମେଲୋଡି। ଆଜିର ସକାଳରେ ଆପଣଙ୍କ ସାଥୀ ସ୍ମୃତିକୁ ଆପଣମାନେ ଶୁଣୁଛନ୍ତି। ତେଣୁ ଗୋଟିଏ କଥା, ଷ୍ଟେ କାଇଣ୍ଡ, ଷ୍ଟେ ହମ୍ବଲ୍, ଆଉ ସ୍ପ୍ରେଡ୍ ଲଭ୍ ଥ୍ରୁ ଫୁଡ୍।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
2: ଆପଣମାନଙ୍କ ସହିତ ଡାଇରେକ୍ଟ କଥା ହେବା ପାଇଁ ବିଲକୁଲ ସମୟ ହେଇଗଲାଣି 9:00 ଆଣ୍ଡ ସୋ ଷ୍ଟାର୍ଟ ହେଇଗଲାଣି ଡାଇଲ ଇନ୍ ଲାଇଭ କଥା ହେଇପାରିବେ ଯେଉଁମାନେ ନୂଆ କରିକି ଆମକୁ ଶୁଣିଛନ୍ତି ଆଣ୍ଡ ଚାହୁଁଛନ୍ତି ଆମ ସହିତ କନେକ୍ଟ ହେବା ପାଇଁ 0671 କଟକ କୋଡ 2303153 0671 2303153 ଏଇ ନମ୍ବରରେ ଆପଣମାନେ ଆମ ସହିତ କନେକ୍ଟ ହୋଇପାରିବେ ବର୍ତ୍ତମାନ। ତେବେ ଆଜି ଯେହେତୁ ସାରା ବିଶ୍ୱ ୱାର୍ଲଡ ହଙ୍ଗର ଡେକୁ ସେଲିବ୍ରେଟ୍ କରୁଛି, ତେବେ ଆଜି ଆମେ ମଧ୍ୟ ଆପଣଙ୍କୁ ଡାଇଲ ଇନ୍ ଲାଇଭ୍ରେ ପଚାରୁଛୁ ଯେ କିଭଳି ଭାବରେ ଖାଦ୍ୟ ଅପଚୟକୁ ରୋକାଯାଇପାରିବ ବା କିପରି କମାଇ ପାରିବା ଆମେ।

0: अच्छा
1: तेणु से निजी जब आम सचेतन हवा ताल ଗୋଟେ ଲୋକ କରିଛି ତାର 100 ଲୋକ ବି 200 ଲୋକ କରିଛି ଜଣେ ଲୋକ ତିନିଟା ପ୍ଲେଟ ନେଇଗଲା ତେଣୁକରି ଆଉ କିଛି ନହେଲେ ସୁଦ୍ଧା ଗୋଟେ ଲୋକ ଜାଣିବା ଦରକାର ଯୋଉ ଲୋକଟି ଭୋଜି କରିଛି ସେ 100 ଲୋକ ବି କରିଛି 50 ଲୋକ ବି କରିଛି 200 ଲୋକ ଯଦି ମୁଁ ଗୋଟେ ଲୋକ ତିନି ପ୍ଲେଟ ମୋ ପଡ଼ିଶା ଘର ବୋଲି ମୁଁ ନେଇକି ମାଗିକି ପଳେଇବି ତାହେଲେ କଣ କରାଯିବ ଘରେ ନେଇକି ଘରେ ଧର ସେ ତିନି ଜଣ ଲୋକ ତିନି ପ୍ଲେଟ ନେଲା
0: ବିଲକୁଲ ବିଲକୁଲ ଏଇ ସବୁ
1: ଖାଇବାକୁ କଣ୍ଟ୍ରୋଲ କରିପାରିବା ତାହେଲେ ନିଶ୍ଚିତ କଣ୍ଟ୍ରୋଲ ହବ କିନ୍ତୁ ଆମର ଗୋଟେ ମାନବିକତା ରହିବା ଦରକାର ଯେ ଆମେ କଣ କଲେ ଠିକ କଣ କଲେ ଭୁଲ
0: ବିଲକୁଲ ବହୁତ ବଢିଆ କଥା ନିଶ୍ଚୟ ନିଶ୍ଚୟ ବହୁତ ବଢିଆ କଥା ପ୍ରଫୁଲ୍ଲ ଭାଇ ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ ଅନେକ ସମୟରେ କେବଳ ଭୋଜି ନୁହେଁ ସାଥୀ ବେଳେବେଳେ କ'ଣ ହେଇଥାଏ ନା ଆମେ ଯେତେବେଳେ ଗୋଟେ କୌଣସି ରେଷ୍ଟୁରାଣ୍ଟକୁ ଖାଇବା ପାଇଁ ଯାଇଥାଉ ପାଖରେ ପଇସା ଅଛି ଆମ ପାଖରେ ଆମେ ଆଫୋର୍ଡ କରିପାରିବୁ ସବୁ ପ୍ରକାର ଫୁଡ୍କୁ ଆଫୋର୍ଡ କରିପାରିବୁ ଆଣ୍ଡ ସେଥିପାଇଁ ଆମେ କ'ଣ କରୁ ନା ପୁରା ମାନେ ଯୋଉ ଦିଲ୍ ଖୋଲିକି ସବୁ କିଛି ମଗେଇ ଦେଇଥାଉ ବଟ୍ ପେଟ ତ ସେତିକି ମାନେ ଇଏ କରିପାରିବ ନା ଆକ୍ସେପ୍ଟ କରିପାରିବ ନା ପେଟ ଯେତିକି ସେତିକି ହିଁ ଖାଇବ ଆଉ ବାକି ଜିନିଷ କ'ଣ ହେଇଥାଏ ଲାଷ୍ଟକୁ ୱେଷ୍ଟ ହେଇଥାଏ ବା ଆମେ ଫୋପାଡ଼ିକି ବା ଛାଡ଼ିକି ଆସିଥାଉ ତ ଏମିତି ଅନେକ ସମୟରେ ଆମର ଆଖପାଖରେ ଆମେ ବି କରିଛୁ ଅଜାଣତରେ ବା ଜାଣତରେ ଏବଂ ଆମ ଆଖପାଖରେ ପ୍ରତ୍ୟେକ ଦିନ ଏଭଳି ଭାବରେ ଫୁଡ୍ ୱେଷ୍ଟ ହେଉଛି ଖାଦ୍ୟ ଅପଚୟ ହେଉଛି ତ ସେ ବିଷୟରେ କ'ଣ କହିବେ ଆପଣମାନେ କିଭଳି ଭାବରେ ଆମେ ଏହିସବୁକୁ କମେଇ ପାରିବା କ'ଣ ପଦକ୍ଷେପ ରହିବା ଉଚିତ ସେ ବିଷୟରେ ସଚେତନ ଆପଣମାନେ ହିଁ ଜନତା ଆଣ୍ଡ ଆପଣମାନେ ହିଁ କରେଇ ପାରିବେ ସୋ ଏଇଟା ଗୋଟେ ମାଧ୍ୟମ ଡାଇଲ୍ ଇନ୍ ଲାଇଫ୍ 0671-230-3153 ଏହି ନମ୍ବରରେ ସ୍ମୃତି ସହିତ କନେକ୍ଟ ହୁଅନ୍ତୁ ଫଟାଫଟ ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ ହ୍ୟାଲୋ ଓକେ ଗୋଟେ କଥା ରିକ୍ୱେଷ୍ଟ କରିବି ଯେ ଯେଉଁମାନେ ବି ଆମ ସହିତ କଲ୍ରେ କନେକ୍ଟ ହେଉଛନ୍ତି ବା ଆମକୁ ଡାଏଲ୍ କରୁଛନ୍ତି ତ ଦୟାକରି ଆପଣମାନେ ନେଟୱାର୍କ ଏରିଆରେ ଥାଇକି କଲ୍ କରନ୍ତୁ ଆଣ୍ଡ ନିଜର ବ୍ୟାକ୍ଗ୍ରାଉଣ୍ଡରେ କୌଣସି ପ୍ରକାର ରେଡିଓ ବା ଅନ୍ୟ କୌଣସି ଜିନିଷ ଅନ୍ ରଖନ୍ତୁନି ଯାହାଦ୍ୱାରା କି ଇକୋ ସାଉଣ୍ଡ ହେବ ସୋ ଦେଖିବା ଆଉ ଜଣେ କଲର୍ ଆସିଗଲେଣି କିଏ ଅଛନ୍ତି ହ୍ୟାଲୋ
2: ନମସ୍କାର
0: ଆଜ୍ଞା ନମସ୍କାର କେମିତି ଅଛନ୍ତି
2: ଭଲ ଅଛି ଆପଣ କେମିତି ଅଛନ୍ତି
0: ମୁଁ ବି ବହୁତ ଭଲ ଅଛି ତେବେ ଆପଣ ଟିକେ କୋଉଠୁ କହୁଛନ୍ତି ପୁରା ପରିଚୟ ଟିକେ କହିଦିଅନ୍ତୁ
2: ମୋ ନାଁ ହେଉଛି ରଞ୍ଜନ କୁମାର ଗିଲ ମୋତେ ସମସ୍ତେ ରଥ ନାଁ ଜାଣିଛନ୍ତି ସେଥିପାଇଁ ମୁଁ ଆକାଶବାଣୀରେ ରଥ ନାଁରେ ରହିଛି ଆଜି ପର୍ଯ୍ୟନ୍ତ
0: ରଥ ନାଁ ବିଲହାଟ ମହମ୍ମଦପୁର ଏଇଟା ବି କହିବା ଉଚିତ ନା
2: ଆଜ୍ଞା ଆଜ୍ଞା
0: ଆଚ୍ଛା ରଥ ଭାଇ ଆଚ୍ଛା କେମିତି ଅଛନ୍ତି କୁହନ୍ତୁ ଭଲ ଅଛନ୍ତି ନିହାତି ଭାବରେ ମୁଁ ବହୁତ ଭଲ ଅଛି ତେବେ କୁହନ୍ତୁ ଆଜି ଆପଣ କନେକ୍ଟ ହେଇଛନ୍ତି ଖାଦ୍ୟ ଅପଚୟ କିପରି କମେଇ ପାରିବା
2: ଆମର ଗୋଟେ କ୍ୟାଣ୍ଟିନ କଲ୍ ଅଛି ଆମେ ଯୋଉଠି ପରିବେଷଣ ହଉ ମାନେ ବାହାଘର ଭୋଜି ହଉ କି ବ୍ରତ ଘର ଯାହା ବି ହଉ ଆମେ ଯାଉ ଆମେ ମଧ୍ୟ ଖାଦ୍ୟ ପରିବେଷଣ କରୁ ଲୋକ ଯେତିକି ଖାଆନ୍ତି ତାର ଦି ଗୁଣା ନିଅନ୍ତି ଆମେ ମଧ୍ୟ କହୁ ଆପଣ ଯେତିକି ଖାଇବେ ସେତିକି ନିଅନ୍ତି କିନ୍ତୁ ଲୋକମାନେ ଆମ ସହିତ ଝଗଡା କରନ୍ତି ତାପରେ ମୁଁ ଥରେ ବହୁତ ଥର ମାରେ ମାର୍କ ରଖିଲା ପରେ ଗୋଟେ ଲୋକକୁ ପଚାରିଲି ମୁଁ କହିଲି କାହିଁକି ଏତେ ଖାଦ୍ୟ ନେଲ କାହିଁକି ଫୋପାଡ଼ିଲ ସିଏ ମତେ ଗାଳି ଗୁରସ କଲା ମୁଁ କହିଲି ତମର ଗୋଟେ ଭଲ ମନ୍ଦ କାମ କର କେତେ ପଇସା ଖର୍ଚ୍ଚ ହଉଛି ଗୋଟେ ଲୋକ କେତେ ପଇସା ଖର୍ଚ୍ଚ କରୁଛି ତମେ ଜାଣିପାରିବ ତମେ ତ ନିଜେ ଜାଣିପାରୁନ ତେଣୁ ଏତେ ବଡ ଲୋକ ତମେ ଯଦି ଖାଦ୍ୟ ଅପଚୟ କରିବ ଲୋକମାନେ କଣ ଜାଣିବେ ତମର ଲୋକ କଣ ଶିଖିବେ ସେଥିରେ ମତେ କହିଲା ବହୁତ ଭଲ କଥା କହିଛ ତାପରେ ଆଉ କେବେ ବି ନଷ୍ଟ କରିବି ନାହିଁ ମୁଁ ଏତିକି କହିଥିଲି ତାପରେ ସେ କଣ କଥା ମୁଁ ଆଉ କହିପାରିବିନି ମୋ କଥା ଯେତିକି ଖାଦ୍ୟ ନଉଛ ସେତିକି ଖାଅ କେବେ ବି ଅଧିକା ନିଅନି କି ଖାଦ୍ୟ ନଷ୍ଟ କରନି
0: ଆଚ୍ଛା ରଥ ଭାଇ ଆପଣ କହିଲେ ଯେ ଆପଣ ଗୋଟେ କ୍ୟାଣ୍ଟିନ ଚଲଉଛନ୍ତି ଏଇ ଯୋଉ କ୍ୟାଟରିନ ଟାଇପ୍ର ସର୍ଭିସ ଦଉଛନ୍ତି ତ ସେଇ ଯୋଉ ଜାଗା ମାନଙ୍କରେ ଖାଦ୍ୟ ଯେତେବେଳେ ବଳି ଯାଉଛି ବା ଯୋଉ ଖାଦ୍ୟ ଯଦି ଇଏ ହଉଛି ତ ତାକୁ କଣ କରୁଛନ୍ତି ଆପଣ
2: ଆମେ ନେଇ ଆସିଛୁ ଆମର ଯୋଉ ବାହାରେ ଯୋଉ ବୁଲା କୁକୁର ମାନେ ଅଛନ୍ତି ଆମେ ସେଠି ଆଣିକି ଆମେ ସେ କୁକୁର ମାନଙ୍କୁ ଖାଦ୍ୟ ଦେଉଥାଉ
0: କୁକୁରମାନଙ୍କୁ ଖାଦ୍ୟ ଦେଇଦିଅନ୍ତି ବହୁତ ବଢିଆ କଥା ପ୍ରକୃତରେ ଯେତେବେଳେ ଖାଦ୍ୟଟି ବଳି ଯାଉଛି ତ ସେତେବେଳେ କୌଣସି ପ୍ରକାର ଗରିବ ଲୋକମାନେ ଯେଉଁମାନେ ଷ୍ଟ୍ରିଟ୍ରେ ରହୁଛନ୍ତି ତ ସେମାନଙ୍କୁ ଆପଣ ଦେଇପାରିବେ ବୁଲା କୁକୁର ଗାଈ ଏମାନଙ୍କୁ ମଧ୍ୟ ଆପଣ ଫିଡ୍ କରାଇ ପାରିବେ ଏହାଦ୍ୱାରା ଖାଦ୍ୟ ଅପଚୟ ମଧ୍ୟ ହେବନି ଏବଂ ବଳକା ଖାଦ୍ୟ ୟୁଜ୍ଫୁଲ୍ ହୋଇଯିବ ବହୁତ ବଢିଆ ଲାଗିଲା ଥ୍ୟାଙ୍କ ୟୁ ସୋ ମଚ୍ ରଥ ଭାଇ ଆଜି କଲ୍ କରିଥିବାରୁ କଥାବାର୍ତ୍ତା ତ ଜାରି ରହିବ, କିନ୍ତୁ ସମୟ ବର୍ତ୍ତମାନ ଗୋଟେ ମ୍ୟୁଜିକାଲ ବ୍ରେକ୍ ଆସୁଛି ଆପଣମାନଙ୍କ ପାଖକୁ। ଏଞ୍ଜୟ କରିଥାନ୍ତେ ଏହି ସୁନ୍ଦର।

0: ଖାଦ୍ୟ ବହୁତ ଅଧିକା ରାନ୍ଧି ଦଉଛୁ, ବେଳେବେଳେ ପିଲାମାନେ ଛାଡି ଦଉଛନ୍ତି, ତ ଏସବୁ ଅଭ୍ୟାସକୁ ବି ତ ବନ୍ଦ କରିବା ଉଚିତ ନା?
1: ମ୍ୟାଡାମ ଦେଖନ୍ତୁ, ଆମେ ଯେତେବେଳେ ଛୋଟ ଥିଲୁ ଆମ ଜେଜେମା ଘରିକା କହନ୍ତି, ଗୋଟିଏ ଭାତ ଯଦି ତଳେ ଆମେ ପକେଇଦେଉ ସେ କହିବେ ଏଗୁଡାକ ଲକ୍ଷ୍ମୀ ଛଡା କହନ୍ତି, କିନ୍ତୁ ଆମେ ପିଲାମାନଙ୍କୁ ସେଇ ଦାୟିତ୍ୱଟା ଦବା, ସେମିତି ଆମେ ଯେତେବେଳେ ତାଙ୍କୁ କରିଥିବା ତାଙ୍କ ପାଖରେ ବସିବା,
0: ବିଲକୁଲ
1: ସେ ଯେତିକି ଖାଇବେ ଖାଦ୍ୟ ତାଙ୍କୁ ଖାଦ୍ୟ ସେତିକି ଦବା, ଆଉ ଅଧିକା ବଢିଲେ ତାକୁ କିଛି ରଖିଦବା, ରଖିଦେଇ ତାକୁ ଅନ୍ୟ ବାଟରେ ଦବା, ତାଙ୍କ ପାଖରେ ପିଲାମାନଙ୍କ ପାଖରେ ବସିକିରି ଆମେ ଯଦି ଖାଦ୍ୟଟାକୁ ତାଙ୍କୁ ପରିବେଷଣ କରିବା ଖୁଆଇବା, ତାହେଲେ ପିଲାମାନେ ଠିକ ସଠିକ ବାଟରେ ଖାଦ୍ୟ
0: ଖାଇବେ, ଅପଚୟ ହବନି। बिल्कुल बिल्कुल, बहुत बढ़िया कथा डली भोनी, आज आप कॉल करी बहुत बहुत धन्यवाद।
1: धन्यवाद, रखिली, नमस्कार।
0: नमस्कार। ଆପଣ ବି ଫଟାଫଟ କଲ୍ କରନ୍ତୁ, କନେକ୍ଟ ହୁଅନ୍ତୁ 0671-230-3153 ଏଇ ନମ୍ଘରରେ, ଆଣ୍ଡ କୁହନ୍ତୁ ଯେ ଖାଦ୍ୟ ଅପଚୟକୁ କିଭଳି ଭାବରେ ଆମେ ଅଟକେଇ ପାରିବା। କେବଳ ଯେ ଭୋଜି ଭାତ ନୁହଁ, ଘରେ ମଧ୍ୟ ଆମେ ବାହାରେ ଯେତେବେଳେ ଯୋଉ ଷ୍ଟଲ୍ ମାନେ ସବୁ ରେଗୁଲାର ଦୋକାନମାନଙ୍କରେ ଖାଦ୍ୟ ଯେଉଁମାନେ ଫୁଡ୍ ସେଲ୍ କରୁଛନ୍ତି ସେଠି ମଧ୍ୟ ବହୁତ କିଛି ଖାଦ୍ୟ ଅପଚୟ ହେଉଛି, ତ ସେ ବିଷୟରେ ଆପଣମାନେ କ'ଣ ଦେଖିଛନ୍ତି, କ'ଣ ରହିବା ଦରକାର, ତ ସେସବୁ ବିଷୟରେ ଆପଣମାନେ ଆମ ସହିତ କନେକ୍ଟ ହୋଇପାରିବେ ଆଣ୍ଡ କହିପାରିବେ ଆପଣଙ୍କର ମତାମତ ସେୟାର କରିପାରିବେ। ଦେଖିବା ଆଉ ଜଣେ କଲର ଆସିଗଲେଣି, କିଏ ଅଛନ୍ତି? ହ୍ୟାଲୋ
2: ଭଣେ, ନମସ୍କାର। ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ।
2: ମୁଁ ତ କହୁଥିଲି ସେଇ
0: ଭୂତପୂର୍ବ ରାଜେଶ ଭାଇ ଆମର, ମୁଁ ଜାଣିଛି ଆପଣ ସେଇଟା କହିବେ ବୋଲି ମୁଁ ଅଟକି ଗଲି। ଆଚ୍ଛା, ହଉ, ଆଚ୍ଛା, ତାହେଲେ ଭୂତପୂର୍ବ ରାଜେଶ ଭାଇ ଜଗତସିଂହପୁର ଆମ ସହିତ କନେକ୍ଟ ହେଇଛନ୍ତି, କୁହନ୍ତୁ
2: କିଭଳି,
0: ଓକେ, କୁହନ୍ତୁ କୋଉଭଳି ଭାବରେ ଖାଦ୍ୟ ଅପଚୟକୁ ଆମେ କମେଇ ପାରିବା।
2: ଟପିକ ଆଣିଛନ୍ତି ସେଥିପାଇଁ ଦିଲସେ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହି ଭଉଣୀ, ଆମର ଗୋଟେ କଥା ରହିଛି, ଚଷା ଲକ୍ଷେ ଜୀବ ପୋଷା, ତେଣୁ ବିଭିନ୍ନ ପ୍ରକାର ଜୀବଜନ୍ତୁ ଅଛନ୍ତି, ବହୁତ ଲୋକ ବି ଆଜିକାଲି ଆପଣ ଦେଖିବେ ଅନାହାରରେ ମୃତ୍ୟୁବରଣ କରୁଛନ୍ତି, ବହୁତ ମାନେ ପାଗଳ ଲୋକ, ବିଭିନ୍ନ ପ୍ରକାର ଲୋକ ବୁଲୁଛନ୍ତି, ବହୁତ ଲୋକ ଖାଦ୍ୟ ଅପଚୟ କରୁଛନ୍ତି, ମନ ମୁତାବକ ମାନେ ମାଗି ନେଉଛନ୍ତି କିନ୍ତୁ ଖାଇବେନି, ଫୋପାଡ଼ିବେ ଡଷ୍ଟବିନ୍ରେ। ଆଉ ଗୋଟେ ଜିନିଷ ମୁଁ ଦେଖିଛି, ମୁଁ ଯାଏ ଗୋଟେ ତିନାଥ ମନ୍ଦିର ଆମର ଥାନା ଛକରେ ମୁଣ୍ଡିଆ ମାରିବାକୁ, ଦେଖିଲି ଗୋଟେ ପାଗଳ ଯୋଉ ଡଷ୍ଟବିନ୍ ପଡିଛି ସେଠି ଲୋକ ଆଣି ଅଳିଆ ଆବର୍ଜନା ଖାଦ୍ୟ ଆଡ଼ସଳି ପକେଇଛନ୍ତି, ପାଗଳ ସେ ଡଷ୍ଟବିନ୍ରୁ ଆଣିକିରି ଖାଉଛି। ତେଣୁ କେତେ ଅବସ୍ଥାରେ ଲୋକମାନେ ଅଛନ୍ତି, କିନ୍ତୁ ଆମର ଲୋକମାନେ କଣ କରୁଛନ୍ତି, ବହୁତ ଖାଦ୍ୟ ମାଗିବେ ତାକୁ ଫୋପାଡ଼ି ଦେବେ, ମାନେ ପଶୁ ପକ୍ଷୀ କୀଟ ପତଙ୍ଗ ଏମାନେ ବି ଖାଇଲେ ବି ଉପକୃତ ହୁଅନ୍ତେ, ପାଗଳ ଅନ୍ୟାନ୍ୟ ଗୋରୁ ଗାଈ ଖାଇଲେ ବି ଉପକୃତ ହୁଅନ୍ତେ। ତେଣୁ ଏଇଟା ଗୋଟେ ହାତରେ ତାଳିବା ଯିବନି, ଆମର ଦି ଜଣଙ୍କର ଦୋଷ ଅଛି, ଯୋଉମାନେ ଖାଉଛନ୍ତି। ଆଉ ଗୋଟେ ଗୋଟେ ଭୋଜିରେ ମୁଁ ଦେଖିଛି ଭଉଣୀ, ଆପଣ ଦେଖିବେ ଆମର ଏଇ ଜଣେ ଭାଇନା ତାଙ୍କର ବ୍ରତ ଘର କରିଥିଲା ପୁଅର 36 ଆଇଟମ, ଆଉ ଜଣଙ୍କର 47 ଆଇଟମ,
0: ସେତିକି
2: ଆଇଟମ କରିବେ କାହିଁକି, ଲୋକଙ୍କ ପେଟ ନଥିବ 5-6 ଆଇଟମ ଖାଇବାକୁ, କଣ ପୁଳାଇ କରିଦେବେ ସେଠୁ ଫୋପଡ଼ା ହବ। ତେଣୁ ଏଇଟା ଅପଚୟ କରିବାଟା କେବେ ବି ଠିକ ନୁହେଁ, ବର୍ତ୍ତମାନ 150 ଭାରତୀୟଙ୍କୁ ଖାଦ୍ୟ ଯୋଗାଇବା ବହୁତ କଷ୍ଟକର ହେଲାଣି, ତେଣୁ ଦେଖିଥାଇକିରି ଖାଦ୍ୟକୁ ସଞ୍ଚୟ କରିବା ଉଚିତ।
0: ବିଲକୁଲ, ବହୁତ ବଢିଆ ଜିନିଷ, ବହୁତ ସୁନ୍ଦର ଦିଗ ପ୍ରତି ଆପଣ ଦୃଷ୍ଟି ଦେଲେ, ବହୁତ ବହୁତ ଧନ୍ୟବାଦ ଆଜି କଲ୍ କରିଥିବାରୁ।
2: ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ସୋ ମାଇ ଫ୍ରେଣ୍ଡସ୍, ଫଟାଫଟ କନେକ୍ଟ ହୁଅନ୍ତୁ, 9:21 ଅଲରେଡି ହେଇଗଲାଣି, ଡାଇଲିନ୍ ଲାଇଭ୍ ଶୋ ଚାଲିଛି। 9:30 ଆପଣମାନେ ଶୁଣିପାରିବେ ଆଜି ସକାଳ 9:30 ପ୍ରାୟୋଜିତ କାର୍ଯ୍ୟକ୍ରମ ଭାରତ ମସଲା ସ୍କୁଲ ଟାଇମ୍। ଦେଖିବା ଆଉ ଜଣେ କଲର ଆସିଗଲେଣି, କିଏ ଅଛନ୍ତି? ହ୍ୟାଲୋ,
3: ହ୍ୟାଲୋ,
0: ହଁ, କିଏ କହୁଛନ୍ତି?
3: ନମସ୍କାର, ମୁଁ ଉପମନ୍ୟୁ କହୁଥିଲି।
0: କୋଉଠୁ କହୁଛନ୍ତି? ଭୁବନେଶ୍ୱରରୁ। ୱେଲକମ୍ କରୁଛୁ ଏଫ୍ଏମ୍ ରେନ୍ବୋକୁ। ତାହେଲେ କୁହନ୍ତୁ, ଆଜି ଆମେ ପଚାରୁଛୁ ଯେ କିଭଳି ଭାବରେ ଖାଦ୍ୟ ଅପଚୟକୁ କମେଇ ପାରିବା, କ'ଣ ରହିଛି ଆପଣଙ୍କର ମତ?
3: ମ୍ୟାଡାମ ଆପଣ ଯେଉଁ ଟପିକ ରଖିଛନ୍ତି ବହୁତ ଭଲ ଟପିକ, ଏଥିରେ ମୋର ଆଡ୍ ହବ ଯେକୌଣସି ହୋଟେଲରେ ଆମେ ଯାଉଛେ ଖାଇବା ପାଇଁ, ଆକ୍ରସ୍ ଆମ ଷ୍ଟେଟ୍ ହଉ, ଡିଫରେଣ୍ଟ ଷ୍ଟେଟ୍ରେ ହଉ କି ଏରିଆରେ ହଉ, ସେ ହୋଟେଲରେ ରେଷ୍ଟ୍ରିକ୍ସନ୍ କରିବା କଥା ଯେ ନାଇଁ ଆମେ ଯେତିକି ଖାଇବା ସେତିକି ହିଁ ନବା, ଆମ ପାଖରେ ପଇସା ଅଛି ବୋଲି ଆମେ ଅଧିକା ଖାଇକି ଅଧିକା ନବାନି, ଆଉ ଯଦି ଆମେ ୱେଷ୍ଟେଜ୍ କରିବା ତାହେଲେ ତାକୁ ସେ ହୋଟେଲ ବାଲା ଇଦର ଆମକୁ ଫାଇନ୍ ପକେଇବା କଥା କି ଆମକୁ କହିବା କଥା ଯେ ନାଇଁ ଆପଣ ଯେତିକି ପାଇଁ ଖାଇବେ ସେତିକି ତାର ଅଧିକା ନିଅନ୍ତୁ।
0: ବିଲକୁଲ, ବହୁତ ବଢିଆ କଥା କହିଲେ ଯେ ଫାଇନ୍ ପକେଇବା କଥା, ଏଟା ସତ କଥା, ଏଟା ହେବା କଥା ବି, ଯାହାଦ୍ୱାରା କି ଲୋକମାନେ ସଚେତନ ହେଇପାରିବେ।

0: ଆମେ ସବୁବେଳେ କ'ଣ
1: କରେକ୍ଟ
0: କରୁ
1: କରେକ୍ଟ
0: ନା ପଇସାର ମାନେ ରୋବାବ ଦେଖେଇଥାଉ, ଆଣ୍ଡ ବେଳେବେଳେ ନିଜର ଆଧିପତ୍ୟ ଯଦି ହଁ ଆମ ପାଖରେ ପଇସା ଅଛି, ଆମେ ଯେମିତି 4-5ଟା ଯୋଉ କଥା ୟା ପୂର୍ବରୁ ଭାଇ ଆମ ସହିତ କନେକ୍ଟ ହେଇଥିଲେ କହିଲେ ଭୋଜିରେ ଏତେ ଗୁଡ଼ା ଆଇଟମ୍ କରିବା କ'ଣ ଆବଶ୍ୟକ, ଏଇଟା ବି ସତ କଥା, ଏଇଟା ବି ଗୋଟେ ଜିନିଷ ଯେ ଏହାଦ୍ୱାରା ଆମ ପ୍ରକୃତରେ ବହୁତ ଗୁଡ଼ିଏ ଖାଦ୍ୟ ଅପଚୟ ହେଉଛି, ଯେଉଁଟାକି କେବଳ ମାନେ କେବଳ ଯେ ସମାଜ ଭିତରେ ବା ପରିବାର ଭିତରେ ନୁହଁ, ଏଇଟା ସାରା ବିଶ୍ୱକୁ ପ୍ରଭାବିତ କରୁଛି। थैंक यू सो मच आज कॉल कर थिबारो। सो पॉवर्टी ए जो दारिद्रता ए जिनिस सब मध्य आसी थाए ए खाद्य अपचय रो आपण भावुथिबे कोभळी भाबरे कनेक्ट होवंतु ना कनेक्ट करंतु देखि परिबे कोभळी भाबरे खाद्य अपचय सब किछि को टाणी आणुछि। ତେଣୁ ଯୋଉ କୁହାଯାଏ ପେଟ ପାଇଁ ସବୁ ନାଟ, ତେଣୁ ପେଟ ପାଇଁ ହିଁ ଏଇସବୁ କିଛି କଥା ହେଉଛି। ତେଣୁ ପେଟକୁ ଯେତିକି ଦରକାର ସେତିକି ଦେବା ଆବଶ୍ୟକ, ତାଠାରୁ ଅଧିକ ଯଦି ଆମେ ଦେବା ତାହେଲେ ସେଇଟା ଅପଚୟ ହିଁ ହେବ, ଆଉ ଯାହାଦ୍ୱାରା କି ଏତେ ଗୁଡ଼ା ଯୋଉ ଜନତା ରହିଛନ୍ତି ସମସ୍ତଙ୍କୁ ଠିକ୍ ଭାବରେ ସବୁକିଛି ବଣ୍ଟା ଯାଇପାରିବନି ବା ବଣ୍ଟା ହେଇପାରିବନି। ହ୍ୟାଲୋ,
2: ଅଶୋକ ମୁନା ମଧୁପାଟଣା କଟକ।
0: ଅଶୋକ ଭାଇ ୱେଲକମ୍ କରୁଛୁ ଏଫଏମ୍ ରେନ୍ବୋକୁ।
2: ଘରେ ଖାଦ୍ୟ ନଷ୍ଟ ହେବାର ସପକ୍ଷରେ ନୁହଁ, ମୁଁ ଘରେ ଆଦୌ ଖାଦ୍ୟ ନଷ୍ଟ କରେ ନାହିଁ।
0: ଆଜ୍ଞା,
2: ଆଉ ଯୋଉ ଭୋଜି କରନ୍ତି ବାହାଘର ମାନଙ୍କରେ ଯୋଉ ଭୋଜି କରନ୍ତି ସେମାନଙ୍କର ଯଦି ଖାଦ୍ୟ ବଳିଗଲା ସେମାନେ ନେଇ କୌଣସି କୁଷ୍ଠାଶ୍ରମରେ ବୃଦ୍ଧାଶ୍ରମରେ ନେଇ ଦେଇଦେବା ଉଚିତ। ଆଉ ସଚେତନ ଲୋକମାନେ ଯଦି ସଚେତନ ହେବେ ଆଉ ଖାଦ୍ୟର ମୂଲ୍ୟ ବୁଝିବେ ତାହେଲେ ଖାଦ୍ୟ ଅପଚୟ ହେବ ନାହିଁ।
0: ବିଲକୁଲ ବିଲକୁଲ,
2: ଏଥିପାଇଁ କି ଲୋକମାନଙ୍କୁ ସଚେତନ କରିବାକୁ ପଡିବ ଆଉ ଲୋକମାନେ ସଚେତନ ହେବା ଉଚିତ
0: ନିହାତି ଭାବରେ। ଏଇଟା ଗୋଟେ ବହୁତ ବଡ଼ ଜିନିଷ ଯୋଉଟାକୁ ଆମେ ପ୍ରାୟ ସମୟରେ ଅଣଦେଖା କରିଛୁ, ଆମେ ସବୁ ବିଷୟରେ କଥା ହଉଛୁ କିନ୍ତୁ ଏଇ ବିଷୟରେ କଥା ହଉନା, କିନ୍ତୁ ଏଇ ଯୋଉ ହଙ୍ଗର ବା ଭୋକ ଏଇ ଯୋଉ ଖାଦ୍ୟ ଅପଚୟ କରିବା ଏଇସବୁ ବିଷୟରେ ଆମେ ନିହାତି ଭାବରେ କଥା ହେବା ଆବଶ୍ୟକ। ଯଦି ଗୋଟେ ସମାଜରେ ଗୋଟେ ଦେଶରେ ଯଦି ପ୍ରକୃତରେ ଭୋକ ସଂଖ୍ୟା କମିଲା ଦାରିଦ୍ରତା କମିଲା ତାହେଲେ ସେଇଟା ଆଗକୁ ବଢ଼ିପାରିବ ସମୃଦ୍ଧ ହେଇପାରିବ। ବହୁତ ବହୁତ ଧନ୍ୟବାଦ ଅଶୋକ ଭାଇ ଆଜି କଲ୍ କରିଥିବାର। ସୋ ମାଇ ଫ୍ରେଣ୍ଡସ୍, ଆଜି ସକାଳ 9:30 ଶୁଣିବାକୁ ଭୁଲିବେନି ପ୍ରାୟୋଜିତ କାର୍ଯ୍ୟକ୍ରମ ଭାରତ ମସଲା ସ୍କୁଲ ଟାଇମ୍। ତେବେ ସମୟ ବର୍ତ୍ତମାନ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଆସୁଛି ଆପଣମାନଙ୍କ ପାଖକୁ, ଏଞ୍ଜୟ କରୁଥାନ୍ତୁ ଶୁଣୁଥାନ୍ତୁ ଆମକୁ।

0: ପିଲାମାନେ ମୁଁ ଭାରତ ମଶାଲାର ଭରତ ମଉସା। ଆଜି ଗୁରୁବାର, ଠିକ ସମୟରେ ଆସି ପହଞ୍ଚି ଯାଇଛି। ହେଲେ ଗତ ଗୁରୁବାର ଠାରୁ ଏ ଗୁରୁବାର ମୁଁ କୁଆଡେ ଯାଇଥିଲି କଣ କରୁଥିଲି ଜାଣିଛ? କେବଳ ତମରି ମାନଙ୍କୁ କିଛି ଭଲ ଭଲ କଥା ଶୁଣେଇବି ବୋଲି କେତେ ବଢିଆ ବଢିଆ କଥା ସବୁ ତମ ମାନଙ୍କ ଲାଗି ଆଣିକି ଆସିଛି। ହେଲେ ଜାଣିଛ ପିଲେ, ଏ ଖରା ଛୁଟିରେ ତମେ ଘରେ ରହିଲେ ବି କି ଅସହ୍ୟ ଗୁଳୁଗୁଳିରେ ବାପ। ତେଣୁ ଏଇ ଖରା ଦିନେ ଦେହର ଠିକ ଭାବରେ ଯତ୍ନ ନଉଥିବ ପିଲାମାନେ। ତା ସହିତ ପ୍ରତି ଗୁରୁବାର ସକାଳ 9:30 ଆମର ଏଇ FM ରେନ୍ବୋ କଟକରେ ପ୍ରଚାରିତ ରେଡିଓ ଧାରାବାହିକ ଭାରତ ମସଲା ସ୍କୁଲ ଟାଇମ୍ ମନ ଦେଇକି ଶୁଣୁଥିବ। ଆଜି ବି ପ୍ରଶ୍ନ ଅଛି ରେ ପିଲେ। ହଉ, ଭାରତ ମସଲା ରୂପକ ସେଇ ବଗିଚାର ମାଳି ସ୍ୱୟଂ ସିଧା ନନ୍ଦିତା ପଣ୍ଡାଙ୍କ ପାଖକୁ ଯାଇଥିଲି। ତମରି ମାନଙ୍କ ଲାଗି ଶୁଣୁନ ଦିଦି କଣ କଣ ସବୁ କହିଛନ୍ତି।
1: ଆଜିର ଭାରତ ମସଲା ସ୍କୁଲ ଟାଇମ୍ ପିଲାମାନଙ୍କୁ ତଥା ଅଭିଭାବକ ମାନଙ୍କୁ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି। ଏବେ ତ ପିଲାମାନେ ସ୍କୁଲ ଛୁଟି ଅଛି, ସବୁ ଘରେ ଥିବେ ପିଲାମାନେ, ଆଉ ବହୁତ ମଜା ମସ୍ତି ବି କରୁଥିବେ। ମୁଁ ଚାହୁଁଛି କି ପିଲାମାନେ, ତୁମେମାନେ ଆଜିର ଶିଶୁ କାଲିର ଭବିଷ୍ୟତର ନାଗରିକ ହବ। କିଏ କୋଉ ପଥ ଦେଇକି ଯିବ, କିଏ ଡାକ୍ତର ହବ, କିଏ ଇଞ୍ଜିନିୟର ହବ, କିଏ ଆହୁରି କେତେ କଣ ହେବ ଦେଶକୁ।

0: ତେଣୁକରି ତୁମର ଏଇ ଯୋଉ ସମୟଟା, ଏଇ ସମୟ ତ ଆଉ ଆସିବନି। ଆଜି ଯୋଉଟା 2026 ମସିହା ଅଛି, ଆର ବର୍ଷକୁ ସେଟା 2027 ମସିହା ହେଇଯିବ। ମୁଁ ଚାହୁଁଛି ଯେ ତୁମେ ମାନେ ମୂଲ୍ୟବାନ ସମୟକୁ ଜମା ନଷ୍ଟ କରନି, ନିଜ ଘରେ ବର୍ତ୍ତମାନ ପାଇଁ ଅଛ, ନିଜ ଘରକୁ ଭାବ। ଏଇଟା ଆମର ସ୍କୁଲ, ମାନେ ଘଣ୍ଟାଟେ ପାଠ ପଢିବ, ଘଣ୍ଟାଟେ ବି ଖେଳିପାରିବ କି ଆଉ କୌଣସି ତୁମର ସୃଜନାତ୍ମକ ପ୍ରତିଭା ଯାହା ଅଛି ତା ଦେହରେ ବି ସମୟ ଦେଇପାରିବ। ତା ମାନେ ନୁହଁ ଯେ ତୁମେ ସବୁବେଳେ ପାଠ ପଢିବ, ପାଠ ପଢିବ ତା ସହିତ ମାନେ ତୁମର ସବୁ ଡ୍ରଇଂ ହଉ କିମ୍ବା ଅନ୍ୟାନ୍ୟ ଭଲ ବହି ହଉ ବି ପଢିପାରିବ। ତେଣୁକରି ସବୁବେଳେ ମୋବାଇଲରେ, ଟିଭିରେ ଏଥିରେ ସବୁ ନ ମାତିକି ନିଜର ଘରେ ସମୟ ଦେଇକି ତୁମେ ମନ ଲଗେଇକି ପାଠ ପଢ। ତୁମେ ମାନେ ମନ ଲଗେଇ ପାଠ ପଢିଲେ ନିଶ୍ଚିନ୍ତ ଭବିଷ୍ୟତରେ ବଡ ମଣିଷ ହବ, ଯାହା ପାଇଁ କି ବି ତୁମ ବାପା ମା ପରିବାର ଲୋକ ଗର୍ବ କରିବେ, ଆଉ ତୁମକୁ ବି ନିଜକୁ ସାଟିସ୍ଫାଏଡ୍ ଲାଗିବ। ତେଣୁକରି ମୋର ଆଜିର ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ତୁମମାନଙ୍କୁ ମୁଁ ଅନୁରୋଧ କରୁଛି, ପିଲାମାନେ କେବେ ଆଜିର ସମୟକୁ ନଷ୍ଟ ହେବାକୁ ଦିଅନି। ଟିଚର ମାନେ ତୁମକୁ ଅନଲାଇନରେ ଯୋଉ ପାଠ ଦେଇଛନ୍ତି ତାକୁ ବି ସବୁ ପିଲାମାନେ ତମେ ସବୁ କରିବ ଏବଂ ଛୁଟି ପରେ ତାକୁ ସବୁ ସବମିଟ୍ କରିବ କିମ୍ବା ଅନଲାଇନ ମାଧ୍ୟମରେ ଦବ। ସ୍କୁଲର ଟିଚର ମାନେ ଯେମିତି ତୁମକୁ ସବୁ କହିଥିଲେ ଛୁଟି ପୂର୍ବରୁ, ଛୁଟି ଟାଇମରେ ତୁମେ ମାନେ କେମିତି ସମୟକୁ ବିନିଯୋଗ କରିବ, କେବେ ନିଜର ସମୟକୁ ଅପଚୟ କରିବନି। ଏଇ ଆଶା ମୁଁ ଆଜିର ଏଇ କାର୍ଯ୍ୟକ୍ରମରେ ତୁମମାନଙ୍କ ଠାରୁ ରଖୁଛି। କାଲି ସକାଳେ ଯେତେବେଳେ ରଜ ପରେ ତୁମର ସବୁ ସ୍କୁଲ ଖୋଲିଯିବ, ସେତେବେଳେ ମୁଁ ବି ମଝିରେ ମଝିରେ ତୁମମାନଙ୍କ ସହିତ ଯାଇକି ଯୋଡ଼ି ହେବି। ଆଉ ଆମର ଏଇ ଭାରତ ମସଲା ସ୍କୁଲ ଟାଇମରେ ତୁମମାନଙ୍କୁ ବିଭିନ୍ନ ପ୍ରକାର କ୍ୱେଶ୍ଚିନ୍ ପଚରାଯିବ, ତୁମେ ମାନେ ତାର ଆନ୍ସର ଦବ ବୋଲି ମୁଁ ଆଶା ରଖୁଛି। ଆଉ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ତୁମେ ମାନେ ନିଶ୍ଚୟ ବଡ ମଣିଷ ହବ, ଆଉ ଆମ ଭାରତ ମାତାର ନିଶ୍ଚିନ୍ତ ନା ଉଜ୍ଜଳ କରିବ ବୋଲି ମୁଁ ତୁମମାନଙ୍କ ଠାରୁ ଆଶା ରଖୁଛି।
1: ଯାହା ହଉ ମ୍ୟାଡମ, ମନ ପୁରା ଖୁସି କରିଦେଲେ। ହଁ ପିଲାମାନେ ସ୍ୱୟଂ ସିଧା ନନ୍ଦିତା ପଣ୍ଡାଙ୍କ କଥା ମନକୁ ପାଇଲା ଟି? ଆଉ ଏବେ ଆମର CRCC ଦିଦି ଲକ୍ଷ୍ମୀପ୍ରିୟା ରାଉତ ମହୋଦୟା ମତେ କହିଛନ୍ତି, ମଉସା ମୁଁ ଅଛି, ଜମା ବ୍ୟସ୍ତ ହୁଅନି, ଏମିତି କଥା କହିବା ପିଲାମାନେ ପୁରା ଖୁସି ହେଇଯିବେ। ହଉ ତେଣୁ CRCC ଲକ୍ଷ୍ମୀପ୍ରିୟା ଦିଦି କେମିତିକା କଥା କହୁଛନ୍ତି ସମସ୍ତେ ମନ ଦେଇକି ଶୁଣିବା।
2: ଶୁଭ ସକାଳ ପିଲାମାନେ, ପିଲାମାନେ କେମିତି ଅଛ? ନିଶ୍ଚୟ ଭଲରେ ଥିବ। ହଁ, ଆମର ଏବେ ତ ଭାରତ ମସଲା ସ୍କୁଲ ଟାଇମର ଆମେ ଆସି ତୃତୀୟ ପର୍ଯ୍ୟାୟରେ ଉପନୀତ, କିନ୍ତୁ ଭାରତ ମସଲା ସ୍କୁଲ ଟାଇମରେ ଏଇ ଯୋଉ କାର୍ଯ୍ୟକ୍ରମ ନା ବହୁତ ସୁନ୍ଦର ନା କଣ ପିଲାମାନେ, ତମକୁ ଭଲ ଲାଗୁଛି ନା? ହଁ ଜାଣିଛ, ଏଇ କାର୍ଯ୍ୟକ୍ରମକୁ ଯିଏ ଆଗେଇ ନେଇଛନ୍ତି ସେ ହେଉଛନ୍ତି ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସମ୍ମାନନୀୟ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପଣ୍ଡା ମହୋଦୟ। ଏବଂ ଏଇ ଭାରତ ମସଲା ସ୍କୁଲ ଟାଇମକୁ ଯିଏ ଆମକୁ ଉତ୍ସାହିତ କରିଛନ୍ତି ଏବଂ ଏଇ କାର୍ଯ୍ୟକ୍ରମକୁ ଯିଏ ଆଗେଇ ନେବା ପାଇଁ ଆମକୁ ସହଯୋଗର ହାତ ବଢ଼ାଇଛନ୍ତି ସେ ତାଙ୍କର ଧର୍ମପତ୍ନୀ ସ୍ୱୟଂ ସିଧା ନନ୍ଦିତା ପଣ୍ଡା। ତେଣୁ ଏଇ ଦୁଇ ଜଣଙ୍କୁ ଆମର ଏଇ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ, କାରଣ ଆମର ଏଇ ଭାରତ ମସଲାର ସ୍କୁଲ ଟାଇମ କାର୍ଯ୍ୟକ୍ରମ ବହୁତ ଉପାଦେୟ। ତେଣୁ ପିଲାମାନେ ଆମେ ଏତେ ସୁନ୍ଦର କାର୍ଯ୍ୟକ୍ରମ ଯେତେବେଳେ ପାଇଛେ ନିଶ୍ଚୟ ତାହାକୁ ଆମେ ଆପଣେଇ ନବା। ତା ସହିତ ସମସ୍ତେ ପିଲାମାନେ ଜାଣିଛ ଏଇ ଯୋଉ ଭାରତ ମସଲାର ଯିଏ ଆନାଉନ୍ସର ତା ମାନେ ଯିଏ ତୁମକୁ ଅତି ସୁନ୍ଦର ଭାବରେ ମଜା ମଜା କଥା କହି ଏତେ ଗ୍ରୀଷ୍ମ ତାପ ଭିତରେ ବୁଲି ବୁଲି ସ୍କୁଲ ମାନଙ୍କରେ ଟିଚର ମାନଙ୍କ ଠାରୁ ପିଲାମାନଙ୍କ ଠାରୁ ତମମାନଙ୍କ ପାଇଁ ଯିଏ ଉପାଦେୟ ତଥ୍ୟ ଆଣୁଛନ୍ତି ସେ ଆମର ପ୍ରିୟ ଭାରତ ମସଲାର ଭରତ ମଉସା, ଜାଣିଛ ନା ପିଲାମାନେ, ତାଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। କେତେ ସୁନ୍ଦର ଭାବରେ ସେ କହୁଛନ୍ତି, ଆମର ଓସେପାଙ୍କ ତରଫରୁ ବୀଣା ବାପାଙ୍କ ଦ୍ଵାରା ତ ବହୁତ କାର୍ଯ୍ୟକ୍ରମ କରାଯାଉଛି, ଆଜି ମୁଁ ତୁମମାନଙ୍କୁ ଗୋଟେ ବଢିଆ କଥା କହିବି। ପିଲାମାନେ ତମମାନେ ଯେତେବେଳେ ସ୍କୁଲ ଆସୁଛ ସେତେବେଳେ ମନରେ ତମର ଅନେକ ପ୍ରଶ୍ନ, ବେଳେବେଳେ ତମେ ଚଳଚଞ୍ଚଳ ହୋଇପଡ, ଅଧୈର୍ଯ୍ୟ ହୋଇପଡ, ଯଦି କିଛି ଗୋଟେ ଘଟଣା ଘଟିଗଲା ତମେ ବ୍ୟସ୍ତ ବିବ୍ରତ ହୋଇପଡ, ମାନେ କିଛି ସମୟ ତମେ ଅପେକ୍ଷା କର ନାହିଁ କଣ କରିବି କଣ କରିବି। ସେ ସମୟରେ ଆମେ ଆଦୌ ଧୈର୍ଯ୍ୟହରା ହବା ନାହିଁ, ସବୁବେଳେ ଧୈର୍ଯ୍ୟଶୀଳ ରହିବା, ଶେଷ ପର୍ଯ୍ୟନ୍ତ ଘଟଣାଟିକୁ ଆମେ ଅପେକ୍ଷା କରି ରହିବା, ଦେଖିବା ଆମ ପାଇଁ ନିଶ୍ଚୟ ସୁଫଳ ମିଳିବ। ଏ ସମ୍ପର୍କରେ ଆସମ ତୁମକୁ ଗୋଟେ ଛୋଟିଆ ଗପଟିଏ କହୁଛି। ପିଲାମାନେ ତମେ ବ୍ୟସ୍ତ ହଉଥିବ, ସବୁବେଳେ ମୋବାଇଲରେ ବିଜି ଥିବ, ପାଠ ନ ଆସିଲେ ବ୍ୟସ୍ତ ହୋଇ ପଡୁଥିବ, କେମିତି କରିବି କଣ କରିବି।

ସମୟରେ ଗୋଟେ ଗପ କହୁଛି ଶୁଣ। ରାମ ଆଉ ଶାମ ଗୋଟେ ଗାଁରେ ଦୁଇ ଜଣ ସାଙ୍ଗ ଥିଲେ। କିଛି ଦିନ ରହିଲା ପରେ ସେମାନେ କୋଉଠି କାମ ଧନ୍ଦା କିଛି ପାଇଲେ ନାହିଁ। ତେଣୁ କଣ କରିବେ, ଘରେ ଗାଁରେ ଏମିତି ଏକା ଏକା ବୁଲି ବୁଲି ସମୟ କଟାଉଥିଲେ, ତାଙ୍କୁ ଆଦୌ ଭଲ ଲାଗିଲା ନାହିଁ। କେତେ ଦିନ ବା ଗାଁରେ ବସିବେ, ସମସ୍ତେ ଟାଇଟ ପରା କଲେ କାମ ନାହିଁ କାମ ନାହିଁ ଏମିତି ବୁଲୁଛନ୍ତି, ଘରେ ବି ସମସ୍ତେ ବ୍ୟସ୍ତ ହେଇପାରିଲେ। ତେଣୁ ରାମ ଓ ଶାମ ଭାରି ବ୍ୟସ୍ତରେ ଥାନ୍ତି। କୋଉଠି ଟିକେ ଯଦି କାମ ମିଳିଯାଆନ୍ତା ତାହେଲେ ସେମାନେ କାମ ପାଇଯାନ୍ତେ। କିଛି ଦିନ ଗଲା ପରେ ପାଖ ଗାଁରେ ଜଣେ ଜମିଦାର କାମ ଦେବା ପାଇଁ କିଛି ଲୋକଙ୍କୁ ଖୋଜୁଥିଲେ। ଏ ଖବର ରାମ ଆଉ ଶାମ ଜାଣିପାରିଲେ। ରାମ ଆଉ ଶାମ କଥା ହେଲେ, ହେଲେ ସାଙ୍ଗ ଆମେ ଆସନ୍ତା କାଲି ମହାଜନଙ୍କ ଘରକୁ ଯିବା ଏବଂ ତାଙ୍କୁ ଆମେ ଗୁହାରି କରି କହିବା ଯେ ମହାଜନ ବାବୁ ଆମକୁ କିଛି କାମ ଦିଅନ୍ତୁ। ଦୁଇ ସାଙ୍ଗ କଥା ହେଲେ, ରାତି ପାହିଲା। ତା ପର ଦିନ ସକାଳୁ ରାମ ଓ ଶାମ ମହାଜନଙ୍କ ଘରକୁ ଗଲେ। ଯାଇ ପହଞ୍ଚିବା ସମୟରେ ମହାଜନ ତାଙ୍କୁ କହିଲେ, ତୁମେ ଦୁଇ ଦିନ ପରେ ଆସିବ। ଏ କଥା ଶୁଣି ଶାମ ଟିକେ ବିରକ୍ତି, ଚିଡ଼ଚିଡ଼ା ସ୍ୱଭାବର ପିଲାଟି ଥିଲା। ସେ କହିଲା, ଦେଖିଲେ ତ ସେମାନେ ଆମକୁ କାମ ଦେବାକୁ ଇଚ୍ଛା କରୁନାହାନ୍ତି। ଯଦି କାମ ଦେଇଥାନ୍ତେ ତାହେଲେ ସେ ସାଙ୍ଗେ ସାଙ୍ଗେ କହିଦେଇଥାନ୍ତେ ତୁମେ ଏଇ କାମରେ ତମେ ରହିବ ବୋଲି। ତେଣୁ ସେ କାମକୁ କାମ ନ ଦେଇ କାହିଁ ଫେରାଇ ଦେଲେ, ତା ମାନେ ସେ ଆମକୁ କାମ ଦେବେନି। ରାମ କହିଲା, ନାଇଁ ରେ ସାଙ୍ଗ, ଯଦି ମହାଜନ ବାବୁ ଆମକୁ ଦୁଇ ଦିନ ପରେ କହିଛନ୍ତି ଯିବା ପାଇଁ ତାହେଲେ ଆମେ ଯିବା, ଅସୁବିଧା କଣ ଅଛି। ଏମିତି କଥା ହେଇ ହେଇ ସେମାନେ ନିଜ ଗାଁକୁ ଫେରିଲେ। ଦୁଇ ଦିନ ପରେ ରାମ ଶାମ ଘରକୁ ଗଲା। ଯାଇକି ଦେଖିଲା ଶାମ ତାଙ୍କ ଘରେ ଶୋଇଛନ୍ତି। ରାମ ଡାକିଲା, ସାଙ୍ଗ ସାଙ୍ଗ, ଆମେ ପରା ମହାଜନଙ୍କ ଘରକୁ ଯିବା, ବୁଝିପାରୁଛୁ ତ ପିଲାମାନେ, ଆସ ଉଠ, ଆମେ ସାଙ୍ଗ ହେଇ ମହାଜନଙ୍କ ଘରକୁ ଯିବା। ଶାମ କହିଲା, ନା ନା ସାଙ୍ଗ, ମତେ ଭାରି ନିତ, ତମେ ଆଗରେ ଚାଲ, ମୁଁ କିଛି ସମୟ ପରେ ଯାଉଛି। ରାମ ଏକା ଏକା ମହାଜନଙ୍କ ଘରକୁ ଗଲେ। ଶାମ କିଛି ସମୟ ପରେ ତାଙ୍କ କାମ ନିତ୍ୟକର୍ମ ସାରି ମହାଜନଙ୍କ ଘରକୁ ଗଲେ। ଶାମ ଯାଇ ଦେଖିଲେ ଯେ ମହାଜନ ଶୋଇଛନ୍ତି। ଶାମ ବିରକ୍ତ ହେଇକି ରାମକୁ କହିଲା, ଆରେ ସାଙ୍ଗ, ତୁ ଘଣ୍ଟାଏ ପୂର୍ବରୁ ଆସି କଣଟା ପାଇଲୁ, ଦେଖୁଛୁ ତ ମହାଜନ ଶୋଇଛନ୍ତି, ଆଗରୁ ଆସିକି କଣଟା ତୁ ପାଇଲୁ ଯେ, ଖାଲି ତରବର ହଉଥିଲୁ, ଦେଖ କିଛି କାମ ନାହିଁ। ତାପରେ ମହାଜନଙ୍କର ଜଣେ ତାଙ୍କର ଲୋକ ଆସି କହିଲେ ଯେ ମହାଜନ ବାବୁ କହିଲେ ଯେ ଦୁଇ ଦିନ ପରେ ପୁଣି ଆସ। ଶାମ ଏକଥା ଶୁଣି ଆହୁରି ରାଗିଗଲା ରାମ ଉପରେ, କହିଲେ ଇଏ କଣ, ଆମକୁ କାମ ଦେବେ ତ ଦେବେ, ପୁଣି କହିଲେଣି ଦୁଇ ଦିନ ପରେ। ସେଠୁ ରାମ ଆଉ ଶାମ ଫେରି ଆସିଲେ, ପୁଣି ଦୁଇ ଦିନ ପରେ ଗଲେ। ଗଲା ପରେ ମହାଜନ ବାବୁ କହିଲେ, ନାଇଁ ନାଇଁ ନାଇଁ, ତା ପର ଦିନ ଆସ। ଏମିତି ତାଙ୍କୁ ତିନି ଥର ଫେରେଇଲେ। ଶାମ ବିରକ୍ତ ହେଇକି ରାମକୁ କହିଲା, ଆଉ ମୁଁ ଯିବିନି, ତମେ ଯାଅ, ମୋର ସେ କାମ ଦରକାର ନାହିଁ, ମୁଁ ବାବା ଆମ ଘରେ ରହିବି, ମୁଁ ଏତେ ଥର ଆଉ ଦୌଡିକି ଯାଇପାରିବିନି। ରାମ ମନ ଦୁଃଖ କଲା। ତା ପର ଦିନ ରାମ ଏକା ଗଲା। ଏକା ଯାଇ ଯେତେବେଳେ ପହଞ୍ଚିଛନ୍ତି ମହାଜନଙ୍କ ଘରେ, ମହାଜନ ପୁଣି ତାଙ୍କୁ କହିଲେ ରାମକୁ ଏକା ଦେଖିକି, କହିଲେ ତୁମେ କାଲି ଆସ, ତାପରେ ମୋ ସହିତ କଥା ହବ। ପୁଣି ଫେରି ଆସିଲା ନିଜ ଘରକୁ। ତା ପର ଦିନ ତାଙ୍କ ମନ ଜାଗିଛି ଯେ ମହାଜନ କହିଛନ୍ତି ମାନେ ମୁଁ ନିଶ୍ଚୟ ଯିବି, ମୁଁ ତ ଗାଁରେ ଏମିତି ବୁଲୁଛି, ଆଉ ମୋର ଯିବାର ଅସୁବିଧା କୋଉଠି ଅଛି, ମୁଁ ପୁଣି ଯିବି। ତାପର ଦିନ ରାମ ପୁଣି ଥରେ ଏକା ଏକା ଗଲେ। ଯେମିତି ଏକା ଏକା ଯାଇ ପହଞ୍ଚିଛନ୍ତି ଗେଟ୍ ପାଖରେ, ମହାଜନ ବାବୁ ତାଙ୍କୁ କିଛି ଟଙ୍କା ଦେଲେ। ରାମ ଆଶ୍ଚର୍ଯ୍ୟ ହେଇଗଲେ ଯେ ମହାଜନ ବାବୁଙ୍କର ସହିତ ତ ମୋର ଦେଖା ସାକ୍ଷାତ ହୋଇନି, କଥାବାର୍ତ୍ତା ହେଇନି, ମହାଜନ ମତେ ଏତେ ଟଙ୍କା କାହିଁକି ଦେଲେ। ମହାଜନ କହିଲେ, ତୁମେ ସପ୍ତାହ ପୂର୍ବରୁ ଚାକିରି ପାଇଯାଇଛ। ରାମ କହିଲେ, କେମିତି, ମୁଁ ତ ଆପଣଙ୍କ ସହିତ ଦେଖା ହେଇନି, ଚାକିରି କେମିତି ପାଇଲି? ନା, ତୁମେ ଯୋଉ ସପ୍ତାହ ପୂର୍ବରୁ ମୋ ପାଖକୁ ଆସିଥିଲ ସେବେଠାରୁ ମୁଁ ତୁମକୁ ଚାକିରିରେ ରଖିଦେଇଛି, କିନ୍ତୁ ତୁମ ସାଙ୍ଗକୁ ରଖିନାହିଁ, କାରଣ ତୁମ ପାଖରେ ଧୈର୍ଯ୍ୟଶୀଳ ଅଛି, ଉପଯୁକ୍ତ ସମ୍ମାନ ଦେଇ ଶିଖିଛ, ତୁମର ସହନଶୀଳତା ଅଛି, ଏଇ ସବୁ ଗୁଣ ଥିବାରୁ ମୁଁ ତୁମକୁ ଚାକିରିରେ ରଖିଛି। ତୁମେ ଏବେଠାରୁ ପ୍ରଜାମାନଙ୍କର ଯୋଉ ଋଣ ଅଛି ତମେ ଅର୍ଥ ସଂଗ୍ରହ ଦାୟିତ୍ୱରେ ରହିଲ। ତେଣୁ ପିଲାମାନେ, ଏଇଠି ମୋର କହିବାର କଥା ଯେ ରାମ ଧୈର୍ଯ୍ୟ ଧରି ସପ୍ତାହ ଯାକ କିଛି ନ ଭାବି ତା ସାଙ୍ଗର ଗାଳି ଶୁଣି ମଧ୍ୟ ସେ ମହାଜନ କଥାକୁ ସମ୍ମାନ ଜଣାଇ ନିଜ ମନରେ କଷ୍ଟ ଆସିଲେ ବି ଧୈର୍ଯ୍ୟ ଧରି ସେ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିଥିବାରୁ ତାର ସୁଫଳ ପାଇଲେ। କିନ୍ତୁ ଶାମ ସାମାନ୍ୟ କଥାରେ ଅଧୈର୍ଯ୍ୟ ହୋଇ ସେ କାର୍ଯ୍ୟକୁ ଶେଷ ପର୍ଯ୍ୟନ୍ତ କରିନଥିବାରୁ ତାଙ୍କୁ ଚାକିରିରୁ ନିବୃତ କରାଗଲା। ଏ କଥା ଶାମ ଯେତେବେଳେ ଜାଣିଲା ଯେ ରାମକୁ ଚାକିରି ମିଳିଯାଇଛି

0: ଏତେ ଗୁଡିଏ ଅର୍ଥ ପାଇଛି, ଶାମ ତାର ନିଜର ଭୁଲ ବୁଝିପାରିଲା। ସେଦିନ ଠାରୁ ତାର ବ୍ୟବହାରରେ ପରିବର୍ତ୍ତନ ଆସିଲା। ତେବେ ପିଲାମାନେ, ମୋର ଏଠି କହିବାର ଉଦ୍ଦେଶ୍ୟ ଯେ ଆମେ ପ୍ରତ୍ୟେକ ପରିସ୍ଥିତିରେ ଆମ ପାଖରେ କିଛି କିଛି ସମସ୍ୟା ଆସେ। ସମସ୍ୟା ଥିଲେ ପିଲାମାନେ ଜାଣିବା ସମାଧାନ ନିଶ୍ଚୟ ଅଛି। ତମମାନେ ଆଜି ସବୁ ବଡ଼ ପିଲା ହେଲେଣି, ଷଷ୍ଠ ସପ୍ତମ ଅଷ୍ଟମରେ ପାଠ ପଢ଼ିଲେଣି, ତମ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଆସୁଥିବ, ଖରାପ ଚିନ୍ତା ଆସୁଥିବ। ସେ ସମୟରେ ଆମେ ଅଧୈର୍ଯ୍ୟ ନ ହୋଇ ଆମେ ଧୈର୍ଯ୍ୟଶୀଳ ହବା, ଆମେ ଅପେକ୍ଷା କରିବା। ସେଇଥିପାଇଁ ତ ଏପିଜେ ଅବଦୁଲ କାଲାମଙ୍କର ଗୋଟେ କଥା ମୋର ମନେ ପଡ଼େ। ସେ କହିଥିଲେ, ପିଲାମାନେ ତୁମେ କେମିତି ସ୍ୱପ୍ନ ଦେଖ, ଯେ ତୁମେ ଯୋଉ ସ୍ୱପ୍ନ ଦେଖୁଛ ସେ ସ୍ୱପ୍ନ, ରାତିରେ ଯୋଉ ସ୍ୱପ୍ନ ଦେଖୁଛ ସେ ସ୍ୱପ୍ନ ସ୍ୱପ୍ନ ନୁହେଁ, ତୁମେ ଏମିତି ସ୍ୱପ୍ନ ଦେଖ ଯେ ତୁମକୁ ରାତିରେ ଶୁଆଇ ଦେବ ନାହିଁ। ତା ମାନେ ଆମେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ଆମକୁ ନିଷ୍ଠାର ସହିତ, ଏକାଗ୍ରତାର ସହିତ, ଧୈର୍ଯ୍ୟର ସହିତ ସବୁକିଛି ସାମ୍ନା କରିବାକୁ ପଡିବ, ତାହେଲେ ଯାଇକି ଆମେ ସଫଳତାର ଚାବିକାଠି ପାଇପାରିବା। ଆଜି ପାଇଁ ରହିଲି, ଧନ୍ୟବାଦ।
1: ଲକ୍ଷ୍ମୀପ୍ରିୟା ଦିଦି, ମୋ ତରଫରୁ ବି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପିଲାମାନେ କଥା ସରିନି, ଆଉ ଟିକିଏ।
2: ଭାରତ ମସଲା ସ୍କୁଲ ଟାଇମ୍ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଉଛି। ମୁଁ ବସନ୍ତ କୁମାର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ। ତୁମମାନଙ୍କୁ ମୋର ଏତିକି ପରାମର୍ଶ ଯେ ତୁମେ ଶିକ୍ଷକ ମାନଙ୍କ ଦ୍ୱାରା ପରିଚାଳିତ ଅନଲାଇନ୍ ପାଠପଢ଼ାରେ ଧ୍ୟାନ ଦେବା ନିହାତି ଆବଶ୍ୟକ। ଛୁଟିକୁ ମନୋରଞ୍ଜନ ସହ ପାଠପଢ଼ାକୁ ମଧ୍ୟ ପ୍ରାଧାନ୍ୟ ଦେଲେ ସମୟର ଉଚିତ ବିନିଯୋଗ ହୋଇପାରିବ। ନିଜ ଭବିଷ୍ୟତକୁ ନିଜେ ଗଢି ଉତ୍ତମ ନାଗରିକ ରୂପେ ଦେଶ ଓ ରାଜ୍ୟର ମାନ ବୃଦ୍ଧିର ସହାୟକ ହେବ। ଭାରତ ମସଲାର କ୍ୟାପ୍ଟେନ୍ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପଣ୍ଡା ମହୋଦୟ ଏବଂ ସ୍ୱୟଂ ସିଦ୍ଧା ନନ୍ଦିତା ମ୍ୟାଡାମ୍, ଏମାନଙ୍କର ଯୋଉ ଏଇ ପ୍ରକାର ଯୋଉ ପ୍ରଚେଷ୍ଟା, ଯୋଉଟାକି ବିଦ୍ୟାଳୟ ବା ସ୍କୁଲର ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ନିଶ୍ଚୟ ତାଙ୍କର ଉନ୍ନତି ପଥରେ ଅଗ୍ରସର କରିବ, ଏଥିରେ ସନ୍ଦେହ ନାହିଁ।
1: ଆଉ ପିଲାମାନେ, ଏଥର ଗତ ଅଧ୍ୟାୟର ଭାଗ୍ୟଶାଳୀ ବିଜେତା ତମେମାନେ, ସୁସ୍ମିତା ପଣ୍ଡା ତରିକୁନ୍ଦ ଜଗତସିଂହପୁରରୁ, ସୁଶାନ୍ତ ସାହୁ ସାଲେପୁରରୁ ଏବଂ ନୀଲିମା ପ୍ରଧାନ ବରପାଲି ବରଗଡ଼ରୁ, ତୁମମାନଙ୍କୁ ଭାରତ ମସଲା ସ୍କୁଲ ଟାଇମ୍ ତରଫରୁ ଅନେକ ଅନେକ ଅଭିନନ୍ଦନ। ତାହେଲେ ମନେ ରଖ, ଏ ଅଧ୍ୟାୟର ପ୍ରଶ୍ନଟି ହେଲା, ଲକ୍ଷ୍ମୀପ୍ରିୟା ଦିଦି ଆମର ଯୋଉ ଗପଟି ତମମାନଙ୍କୁ କହିଲେ, ସେଇ ଗପରେ ଶ୍ୟାମକୁ କାହିଁକି ଚାକିରି ମିଳିଲା ନାହିଁ? ଆମକୁ ସଠିକ ଉତ୍ତର ଲେଖି ପଠେଇବାର ହ୍ୱାଟ୍ସଆପ ନମ୍ବରଟି ହେଲା 8847862377। ତାହେଲେ ଆଜି ପାଇଁ ଭାରତ ମସଲାର ଭରତ ମଉସାଙ୍କୁ ବିଦାୟ ଦିଅନ୍ତୁ, ରହିଲି, ନମସ୍କାର।
3: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଭାରତ ମସଲା ସ୍କୁଲ ଟାଇମ୍। ଶୁଣିଛନ୍ତି ଆକାଶବାଣୀ FM ରେନ୍ବୋ କଟକ 100.4, ଦିଲ୍ ସେ ଦିଲ୍ ତକ୍।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କେବେ କାହାର ହସରେ ତ କେବେ କାହାର ଆଖିରେ ଧୀରେ ଧୀରେ ଆରମ୍ଭ ହୋଇଥାଏ ଗୋଟିଏ ସୁନ୍ଦର ଅନୁଭବ, ଯାହାକୁ କୁହାଯାଏ ପ୍ରେମ। ସୋ ୱେଲକମ୍ ବ୍ୟାକ୍ ପ୍ରେମରେ ରଙ୍ଗରେ ରଙ୍ଗେଇ ହୋଇଥିବା ସବୁ ସୁଇଟ୍ ଲିସନର୍ସ, ଆପଣ ଶୁଣିଛନ୍ତି ଆପଣଙ୍କ ଫେଭରେଟ୍ ରୋମାଣ୍ଟିକ୍ ସେଗମେଣ୍ଟ, ଆଉ ମୁଁ ରହିଛି ଆଜିର ଏହି ସେଗମେଣ୍ଟରେ ଆପଣଙ୍କ ସହିତ ଆପଣଙ୍କ ସାଥୀ ସ୍ମୃତି। ସୋ ସେଇ ଫିଲିଙ୍ଗସ୍ ବିଷୟରେ ଯାହା ହୃଦୟକୁ ସ୍ମାଇଲ୍ କରାଇଥାଏ ଆଉ କାହାକୁ ସ୍ପେଶିଆଲ୍ ଫିଲ୍ କରାଇଥାଏ, ସେଇଟା ହିଁ ପ୍ରେମ।

କିଛି ପ୍ରେମ କାହାଣୀ କମ୍ପ୍ଲିଟ୍ ହେଇଯାଏ ଆଉ କିଛି ଅଧୁରା ରହିଯାଏ, କିନ୍ତୁ ସତ ପ୍ରେମ ସବୁବେଳେ ହୃଦୟରେ ରହିଥାଏ। କାହା ପାଇଁ ୱେଟ୍ କରିବା, କାହାର ଛୋଟ ଛୋଟ କେୟାରରେ ସ୍ପେଶିଆଲ ଫିଲ୍ କରିବା, ଆଉ ବିନା ଦେଖି ମଧ୍ୟ କାହାକୁ ମିସ୍ କରିବା, ଏଇ ସବୁ ତ ହେଲା ସେଇ ପ୍ରେମର ମ୍ୟାଜିକ। ଶୁଣିଛନ୍ତି ଆକାଶବାଣୀ FM Rainbow 100.4 ଦିଲ ସେ ଦିଲ ତକ।

କେବେ କେବେ ଝିପିଝିପି ବର୍ଷା ତ କେବେ ଥଣ୍ଡା ପବନର ସ୍ପର୍ଶ, ପୁଣି କେବେ ଖରାର ତାପରେ ଜଳିଯାଏ ଏହି ସାରା ସହର, ଆଉ ସେତେବେଳେ ଆସିଥାଏ ମୌସୁମୀ। ସତରେ ବହୁତ ରୋମାଣ୍ଟିକ ନା, ବହୁତ ଇମୋସନାଲ, ଆଉ କେବେ କେବେ ପୁରା ପୁରି ଅନ୍ପ୍ରେଡିକ୍ଟେବୁଲ। ଲାଇଫ୍ରେ ପ୍ରେମ ମଧ୍ୟ ଅନ୍ପ୍ରେଡିକ୍ଟେବୁଲ ଏ ମୌସୁମୀ ପରି, କେତେବେଳେ ଆସିଯାଏ ସେଟା କେହି ମଧ୍ୟ କହିପାରନ୍ତିନି, ଆଉ ଯେତେବେଳେ ଆସିଥାଏ ସେମିତି ହିଁ ଲାଇଫ୍ର ମୁଡ୍ ମଧ୍ୟ ଚେଞ୍ଜ ହୋଇଯାଇଥାଏ। ଏଇ ଯେମିତି ବର୍ଷା ହେଲେ କାହାକୁ ପକୌଡ଼ା ଖାଇବାକୁ ମନେ ହୁଏ, ଥଣ୍ଡା ହାୱା ଯେତେବେଳେ ପବନ ବୋହିଥାଏ ସେତେବେଳେ କୋଲ୍ଡ ଡ୍ରିଙ୍କ୍ସ ଆଉ ଏସିର କଥା ମନେ ପଡ଼େ ଯେତେବେଳେ ଖରା ଆସିଥାଏ। ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ 100.4 ଦିଲ୍ ସେ ଦିଲ୍ ତକ୍, ସ୍ମୃତିକୁ ଶୁଣିଛନ୍ତି ଆଜିର ସୁନ୍ଦର ସକାଳରେ। ତେବେ ଚାଲନ୍ତୁ ନେକ୍ସଟ ଲଭ୍ ଲେଟର୍ସ କିଏ କରିଛନ୍ତି ଦେଖିବା। ହ୍ୱାଟ୍ସଆପ୍ରେ ଆମ ସହିତ କନେକ୍ଟ ହୋଇଛନ୍ତି ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 ସିଡିଏ କଟକରୁ ଡମ୍ବରୁଧର ରଥ ଶର୍ମା ଆମ ସହିତ କନେକ୍ଟ ହୋଇଛନ୍ତି। ଶୁଣିବା ପାଇଁ ଚାହିଁଛନ୍ତି ଚିତ୍ଚୋର ଫିଲ୍ମର ଗୋରି ତେରା ଗାଓଁ ବଡ଼ା ପ୍ୟାରା ଗୀତଟିକୁ ୟଶୁଦାସଙ୍କ କଣ୍ଠରୁ ଡେଡିକେଟ୍ କରିଛନ୍ତି ସବୁ ଷ୍ଟାଫ୍, ସବୁ ଶ୍ରୋତା ଆଣ୍ଡ ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ ଜଣାଇଛନ୍ତି।

अच्छा, जब भी कोई सुंदर सी चेहरा, सुंदर सा चेहरा सामने आ जाता है ना, तब ऐसा ही मन में कुछ आता है जैसे कि चांद सा मुखड़ा आंखों में नूर है, देखते ही जिसे दिल को सुरूर है, खुदा भी शायद फुर्सत में बनाया होगा उसे, तभी तो उसकी हर अदा में इतना गुरूर है। ଶୁଣିଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଆପଣମାନଙ୍କର ମନପସନ୍ଦର ଗୀତ। ମୁଁ ଅଛି ଆଜିର ସକାଳରେ ଆପଣଙ୍କ ସାଥୀ ସ୍ମୃତି। ଆମ ସହିତ କନେକ୍ଟ ହୋଇଛନ୍ତି ହ୍ୱାଟ୍ସଆପ୍ରେ ରାଜେନ୍ଦ୍ର ନନା କଟକରୁ। ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ ଜଣାଇଛନ୍ତି ଆଣ୍ଡ ଲେଖିଛନ୍ତି ଝିଲ୍ ମିଲ୍ ସିତାରୋ କେ ଆଙ୍ଗନ, ଏଇ ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି। ସୋ ଚଲିଏ, ଜୀବନ ମୃତ୍ୟୁ ଫିଲ୍ମ କା ଇଏ ଗାନା ଲତା ମଙ୍ଗେସ।

ବହୁତ ସାରା ଅନୁରୋଧ ର ଗୀତ ଏତେ ଲିମିଟେଡ ଟାଇମ ଭିତରେ ପ୍ଲେ କରିବା ତ ପସିବଲ ନୁହେଁ, ଟ୍ରାଏ କରିବା ମ୍ୟାକ୍ସିମମରୁ ମ୍ୟାକ୍ସିମମ ଗୀତ ଆପଣମାନଙ୍କ ପାଇଁ ପ୍ଲେ କରିବା ପାଇଁ। ଆମ ସହିତ ରମେଶ ଚନ୍ଦ୍ର ସାହୁ ଅହୁକମା ଭାପୁ ଢେଙ୍କାନାଳରୁ କନେକ୍ଟ ହୋଇଛନ୍ତି, ଶୁଣିବା ପାଇଁ ଚାହିଁଛନ୍ତି ଲହୋ କେ ଦୋରଙ୍ଗ ଏହି ଫିଲ୍ମର ଗୀତ ଛାଇ ହେ ଥୋଡ଼ା ପ୍ୟାର ଏ ଗୀତଟିକୁ ଲେଖିଲେ। ମ୍ୟାମ୍ ନମସ୍କାର, ପ୍ଲିଜ୍ ପ୍ଲେ ଦିସ୍ ସଙ୍ଗ ଆଣ୍ଡ ସବୁ ଲିସନର୍ସ ମାନଙ୍କୁ ଡେଡିକେଟ୍ କରିଛନ୍ତି। ଓକେ, ପହଞ୍ଚଉଛି ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଗୀତ, ଫଟାଫଟ ଏଞ୍ଜୟ କରନ୍ତୁ।

ମହାନ ଗୋଟେ ଭକ୍ତିଗୀତ ଆମକୁ ଜଣେ ରିକ୍ୱେଷ୍ଟ କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପେଣ୍ଠ କଟକରୁ ଭକ୍ତ ସାଲବେଗ ଚଳଚ୍ଚିତ୍ରର ଗୀତ ଜଗବନ୍ଧୁ ହେ ଗୋସାଇ ଏହି ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଲେଖିଲେ ଆଜି ଆମ ପଣ୍ଡା ଫ୍ୟାମିଲିର ସୁଯୋଗ୍ୟ ସନ୍ତାନ ଶାଶ୍ୱତର ଜନ୍ମଦିନ ତେବେ ଜାଣି ଖୁସି ହେବେ ଆମ ଶାଶ୍ୱତ ଆଇଆଇଟି ମାଡ୍ରାସ୍ରେ ଏଆଇ କୃତ୍ରିମ ବୁଦ୍ଧିମତା ଯାହା ଆଜିର ସମୟର ଆହ୍ୱାନ ସେହି ସମ୍ବନ୍ଧିତ ପାଠ ପଢ଼ା ଜାରି ରଖିଛି ଏଣୁ ଆମ ଶାଶ୍ୱତଙ୍କୁ ଆପଣ ଆଶୀର୍ବାଦ କରନ୍ତୁ ଏବଂ ଜନ୍ମଦିନର ଉପହାର ସ୍ୱରୂପ ଏହି ଗୀତଟି ଆମ ତରଫରୁ ଶୁଣିଦେବେ ଧନ୍ୟବାଦ ସିଓର ଶାଶ୍ୱତଙ୍କୁ ତାଙ୍କ ଜନ୍ମଦିନର ଅନେକ ଅନେକ ଶୁଭ ଅଭିନନ୍ଦନ ସେମିତି ସେ ତାଙ୍କ ପାଠପଢ଼ାରେ ଆଗକୁ ବଢ଼ନ୍ତୁ ତାଙ୍କ କ୍ୟାରିୟରରେ ସେ ସଫଳ ହୁଅନ୍ତୁ ଏତିକି ଆମେ କାମନା କରୁଛୁ ଏଫ୍ଏମ୍ ରେନ୍ବୋ ତରଫରୁ ସ୍କୃତି ତରଫରୁ ଏତିକି କାମନା ତେବେ ଚାଲନ୍ତୁ ଶାଶ୍ୱତଙ୍କ ବର୍ଥଡେରେ ଏହି ସ୍ପେଶିଆଲ ଗୀତଟି ୱିସ୍ ଆସିଛି ଅନୁରୋଧ ଆସିଛି ବିଲକୁଲ ଶୁଣି ଦେଉଛି ଆପଣଙ୍କୁ ପ୍ରଭୁ ଜଗନ୍ନାଥ ତାଙ୍କୁ ଆଶୀର୍ବାଦ କରନ୍ତୁ ଏହି ଗୀତ ମାଧ୍ୟମରେ

ସୋ ବହୁତ ସୁନ୍ଦର ଗୀତ ଆପଣମାନେ ରିକ୍ୱେଷ୍ଟ କରୁଛନ୍ତି ଆଣ୍ଡ ସିରିୟସ୍ଲି ମାନେ ଆପଣଙ୍କର ଏଇ ରିକ୍ୱେଷ୍ଟେଡ୍ ସଙ୍ଗ୍ ଯୋଗୁଁ ହିଁ ଏଇ ରେନ୍ବୋ ଏସ୍ଏମ୍ଏସ୍ଟି ଏତେ ସୁନ୍ଦର ହେଇପାରୁଛି। ଥ୍ୟାଙ୍କ ୟୁ ସୋ ମଚ୍ ଦିଲ୍ସେ। ସୋ ଚଳନ୍ତୁ ନେକ୍ସଟ ଏସ୍ଏମ୍ଏସ୍କୁ ପଢ଼ିବା। ଆମ ସହିତ କିଏ କନେକ୍ଟ ହେଇଛନ୍ତି? ଓକେ, ରମେଶ ପାତ୍ର, ରୁଣୁ ପାତ୍ର ଆଣ୍ଡ ଲକି ଗୋଲାହାଟ ଆସାମରୁ ଆମ ସହିତ କନେକ୍ଟ ହେଇଛନ୍ତି। ଆମର ଓଡ଼ିଆ ଶ୍ରୋତାମାନେ ଲେଖିଛନ୍ତି, ନମସ୍କାର ଆର୍ଜେ, ଜୟ ଶ୍ରୀ ଜଗନ୍ନାଥ। ଗୋଟେ ଗୀତ ଶୁଣିବା ପାଇଁ ଚାହିଁଛନ୍ତି, ହିସାବ ନିକାଶ ଚଳଚ୍ଚିତ୍ରର ଗୀତ ମୁଁ ଗୋଟେ ଦୁଷ୍ଟ ପିଲା ଆଣ୍ଡ ଡେଡିକେଟ୍ କରିଛନ୍ତି ଓକେ ଭାଇକୋ ମୁଣ୍ଡା ଆଣ୍ଡ ଅମୋଲ ବସୁମାତ୍ରୀଙ୍କୁ। ସେ ତାଙ୍କର ଫ୍ରେଣ୍ଡସ୍ମାନଙ୍କୁ, ଆସାମରେ ଯେଉଁ ଫ୍ରେଣ୍ଡସ୍ମାନେ ଅଛନ୍ତି ସେମାନଙ୍କୁ ସେ ଡେଡିକେଟ୍ କରିଛନ୍ତି ଏହି ସୁନ୍ଦର ଗୀତଟି। ତେବେ ଚାଲନ୍ତୁ, ହିସାବ ନିକାଶ ଫିଲ୍ମର ଏହି ଗୀତ ଏଇ ବାଜିଲା ଆପଣଙ୍କ ପାଖକୁ ପହଞ୍ଚିଲା ଆସାମକୁ।

ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କେଟିକ୍ ଦିଲ୍ ସେ ଦିଲ୍ ତକ୍। ସାଥୀ, ଆଜି ଆମେ ଯାହାଙ୍କ ବିଷୟରେ କଥା ହେବା, ସିଏ ପ୍ରଥମେ ଗୀତିକାର ହେବା ପୂର୍ବରୁ ଲୋକମାନଙ୍କର ଚିକିତ୍ସା କରୁଥିଲେ ଏବଂ ପରେ ପରେ ଚିକିତ୍ସା କରିସାରିଲା ପରେ ତାଙ୍କର କ'ଣ ପାଇଁ କେଜାଣି ମନ ହେଲା କିଛି କବିତା ଲେଖିବେ ଏବଂ କବିତା ଲେଖିକି କବି ଆକାରରେ କୌଣସି ମାହୋଲରେ ସେ ପେଶ କରିବେ ଏବଂ କବିତା ଲେଖିକି ମଧ୍ୟ ତାଙ୍କର ଏତେ ସୁନ୍ଦର ସବୁ କବିତାଗୁଡ଼ିକ ରହିଛି ଯାହାକି ତାଙ୍କର କବିତାକୁ ଶୁଣିକି କିଛି ନିର୍ଦ୍ଦେଶକମାନେ ଶୁଣିପାରିଥିଲେ ତାଙ୍କର କବିତା ଯେତେବେଳେ ସେ ପ୍ରେଜେଣ୍ଟ କରୁଥିଲେ ଏବଂ ପରେ ପରେ ତାଙ୍କୁ ବଲିଉଡ଼ରେ କିଛି ଗୀତ ଲେଖିବା ପାଇଁ ଚାନ୍ସ ମିଳିଥିଲା। ତାଙ୍କର ଅରିଜିନାଲ ନାଁ, ଅସଲ ନାଁ ହେଉଛି ଅସରର ଉଲ୍ ହସନ ଖାନ ଓରଫ ମଜରୁ ସୁଲତାନପୁରୀ।

ହିନ୍ଦୀ ସିନେମାର ଜଣେ ଏତେ ସୁନ୍ଦର ଗୀତିକାର ସେ ଏବଂ ତାଙ୍କର ଲେଖା ମଧ୍ୟ ଗୀତ ଆଜି ମଧ୍ୟ ଆମ ଲୋକମାନଙ୍କର ହୃଦୟରେ ଜୀବନ୍ତ ତେଣୁ ଚାଲନ୍ତୁ ନା ତାଙ୍କ ବିଷୟରେ ଆମେ ଆଜି କଥା ହେଉଛୁ ମାନେ ଶୁଣେଇ ଦେଉଛି ଏଇ ମିଠା ଗୀତଟି ଷ୍ଟେ କନେକ୍ଟେଡ୍।

0: ସିଉଲିଆଜୀ ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେଇ ଦିଲ୍ ତାକ୍ କଳାକାର କାର୍ଯ୍ୟକ୍ରମରେ ଆଜି ଆମେ କିଛି ଚର୍ଚ୍ଚା କରୁଛୁ ଏମିତି ଜଣେ ମସ୍ୟୁର ଲିରିସିଷ୍ଟ କବି ସାରେ ଯାହାଙ୍କର କବିତା ଲେଖିବା ପୂର୍ବରୁ ସେ ଲୋକଙ୍କର ଚିକିତ୍ସା କରୁଥିଲେ। ଗୋଟେ କବି ସମ୍ମିଳନୀରେ ନିଜର ଗଜଲ ପଢ଼ୁଥିବା ସମୟରେ ସେଠାରେ ପ୍ରସିଦ୍ଧ ନିର୍ଦ୍ଦେଶକ ଏ ଆର୍ କାର୍ଦାର ଏବଂ ମ୍ୟୁଜିକ୍ ଡିରେକ୍ଟର ନୌଶାଦଜୀ ତାଙ୍କର କବିତା ଶୁଣି ଏତେ ପ୍ରଭାବିତ ହୋଇଥିଲେ ଯେ ପରେ ପରେ ସେ ବଲିଉଡ୍ରେ ତାଙ୍କୁ ସଙ୍ଗୀତରେ ବିଭିନ୍ନ ଚଳଚ୍ଚିତ୍ରର ଗୀତଗୁଡ଼ିକୁ ଲେଖିବା ପାଇଁ ତାଙ୍କୁ ରେକମେଣ୍ଡ କରିଥିଲେ ଏବଂ ତାଙ୍କରି ଥ୍ରୁରେ ସେ ମଧ୍ୟ ଚାନ୍ସ ପାଇଥିଲେ ବଲିଉଡ୍ରେ କିଛି ଗୀତ ଲେଖିବା ପାଇଁ। ଖାଲି ସେତିକି ନୁହଁ ସାଥୀ, 1940 ମସିହାରୁ 2000 ପର୍ଯ୍ୟନ୍ତ ସେ ଅନେକ ଜେନେରେସନର ଅଭିନେତାଙ୍କ ପାଇଁ ଗୀତ ଲେଖିଛନ୍ତି, ଯେମିତିକି ରାଜ କପୁରଙ୍କର ଗୀତ କୁହନ୍ତୁ, ଆମିର ଖାନଙ୍କର ଗୀତ କୁହନ୍ତୁ। ୟେସ୍, ସୋ ରାଜ କପୁରଙ୍କ ଗୀତ ଠାରୁ ଚଳଚ୍ଚିତ୍ର ଠାରୁ ଆମିର ଖାନଙ୍କର ଚଳଚ୍ଚିତ୍ର ପର୍ଯ୍ୟନ୍ତ ତାଙ୍କର ଗୀତ ଅତ୍ୟନ୍ତ ଲୋକପ୍ରିୟ ଥିଲା। ସାଥୀ ଆଉ ଗୋଟେ ଇଣ୍ଟରେଷ୍ଟିଂ କଥା ଜାଣିଛନ୍ତି, କୟାମତ ସେ କୟାମତ ତକ୍? ୟେସ୍, ସୋ ଏଇ ଚଳଚ୍ଚିତ୍ରର ଆପଣଙ୍କର ଗୋଟେ ଗୀତ ମନେଥିବ, ପାପା କେତେ ହେ ବଡ଼ା ନାମ କରେଗା। ଏଇ ଗୀତଟି ଯୁବପିଢ଼ି ମଧ୍ୟରେ ବହୁତ ଫେମସ୍ ହୋଇଥିଲା। ଆଉ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସେତେବେଳେ ମଜରୁ ସୁଲତାନପୁରୀ ଶାହା ବହୁତ ବୟସ୍କ ଥିଲେ, କିନ୍ତୁ ଯୁବମାନଙ୍କର ଭାବନାକୁ ଏତେ ସୁନ୍ଦର ଭାବରେ ସେ ବୁଝିପାରୁଥିଲେ ଯେ ସୁନ୍ଦର କରି ଗୀତଟିକୁ ଲେଖିଥିଲେ। ତେଣୁ କଥାବାର୍ତ୍ତା ଡିସ୍କସନ ଆମର ଚାଲିଛି କୟାମତ ସେ କୟାମତ ତକ୍ ଚଳଚ୍ଚିତ୍ର ବିଷୟରେ, ମାନେ କେମିତି ଆପଣଙ୍କୁ ଗୀତ ଶୁଣେଇବିନି, ଚାଲନ୍ତୁ ଶୁଣେଇ ଦେଉଛି ମିଠା ଗୀତଟି।
1: ଦୋସ୍ତୋ, ଆଜ କଲେଜ କା ଆଖରୀ ଦିନ ହୈ ଔର ଆନେ ୱାଲି ଜିନ୍ଦଗୀ କେ ଲିଏ ସଭି ନେ କୁଛ ନ କୁଛ ସୋଚ ରଖା ହୈ, ଲେକିନ ମୈନେ ଅପନେ ଲିଏ କୁଛ ନହିଁ ସୋଚା ହୈ। No, really, I mean it. और आज मुझे बार बार एक ही ख्याल आ रहा है।

ଜଣେ କଳାକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା କ'ଣ କହିଲେ ସାଥୀ? ଜଣେ କଳାକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମୟ। ୟେସ୍, ଯଦି ସମୟ ଜ୍ଞାନ ଥାଏ ତାହେଲେ ଜଣେ କଳାକାର ସବୁଠି ସମ୍ମାନିତ ହୋଇପାରନ୍ତି। ସମୟରେ ପହଞ୍ଚିବା ଦରକାର, ସମୟରେ ରେକର୍ଡିଂ ଥିବା ଦରକାର। ସେ ଆକ୍ଟିଂ ହେଉ, ରେକର୍ଡିଂ ହେଉ, ଗୀତ ଲେଖିବା ହେଉ, ସ୍ୱର ସଂଯୋଜନା ହେଉ ନା କାହିଁକି, ସେ ଯାହା ହେଲେ ବି କଳାକାରଙ୍କ ପାଇଁ କିମ୍ବା ନୃତ୍ୟ ହେଉ, କୌଣସି ବାଦ୍ୟଶିଳ୍ପୀ ହୁଅନ୍ତୁ ନା କାହିଁକି, ଯଦି ସମୟରେ ଯାଇକି ସେ ପହଞ୍ଚିପାରିଲେ ତାହେଲେ ତାଙ୍କଠୁ ଆଉ କିଛି ଆଶା କରାଯାଇପାରେ ନାହିଁ। ବାସ୍ ସେ ସମୟ ଜ୍ଞାନଟି ଥିବା ଦରକାର। ତେଣୁ ମଜରୁ ସୁଲତାନପୁରୀ ସାହାବ ଜଣେ ଡିସିପ୍ଲିନ ମେଣ୍ଟାଲିଟିର ଥିଲେ, ବହୁତ ମହତ୍ତ୍ୱ ଦେଉଥିଲେ, ସମୟକୁ ବହୁତ ଗୁରୁତ୍ୱ ଦେଉଥିଲେ। ଏବଂ ମଜରୁ ସାହାବ ରେକର୍ଡିଂ ଟାଇମ୍ରେ ଏକଦମ ପରଫେକ୍ଟ ଟାଇମ୍ରେ ଯାଇକି ପହଞ୍ଚନ୍ତି, ସେଇଥିପାଇଁ ତାଙ୍କୁ ସମସ୍ତ ମ୍ୟୁଜିକ୍ ଡିରେକ୍ଟରମାନେ ବହୁତ ସମ୍ମାନ କରୁଥିଲେ, ବହୁତ ଭଲ ପାଉଥିଲେ। ଏବଂ ତାଙ୍କର ବି ମଧ୍ୟ ଗୋଟେ ମନରେ ଡର ଥିଲା ନା ଯେ ନା ନା ଯଦି ଆମେ ଲେଟ୍ କରିଦେବୁ ତାହେଲେ ମଜରୁ ସାହବ ରାଗିଯିବେ କିମ୍ବା କିଛି ବି ଗୋଟେ କହିଦିଅନ୍ତି, କାହିଁକିନା ଯେହେତୁ ଜଣେ ସିନିୟର ଆର୍ଟିଷ୍ଟ। ତେଣୁ ତାଙ୍କରି ଡରରେ ସମସ୍ତ ମ୍ୟୁଜିକ୍ ଡିରେକ୍ଟରମାନେ ଟାଇମ୍ରେ ଯାଇକି ପହଞ୍ଚିବାକୁ ବାଧ୍ୟ ହେଉଥିଲେ। ସମୟ ବଦଳିବା ସହିତ, ଜେନେରେସନ ବଦଳିବା ସହିତ ଯୁବପିଢ଼ିଙ୍କର ମନ ବୁଝିକି ସେ ବଢ଼ିଆ ବଢ଼ିଆ ଗୀତ ଲେଖିପାରୁଥିଲେ, ସେଇଟା ହେଉଛି ତାଙ୍କର ସବୁଠାରୁ ପ୍ଲସ୍ ପଏଣ୍ଟ। ମଜରୁ ସୁଲତାନପୁରୀ ସାହବଙ୍କର ଲେଖାର ସବୁଠାରୁ ବଡ଼ ବିଶେଷତା କ'ଣ କହିଲେ ସାଥୀ? ସରଳ ଶବ୍ଦ। ସେ ଏମିତି ଶବ୍ଦ ବାଛୁଥିଲେ ଯାହା ସାଧାରଣ ଲୋକ ସହଜରେ ବୁଝିପାରିବେ, ଏବଂ ସେ ଅର୍ଥକୁ, ଲେଖାର ଅର୍ଥକୁ ତାଙ୍କର ଯେମିତି ଡାଇରେକ୍ଟ ହୃଦୟକୁ ଛୁଇଁପାରିବ, ସେଇଥିପାଇଁ ତ ତାଙ୍କର ଲେଖା ଯାଇଥିବା ସମସ୍ତ ଗୀତ ହେଉଛି ସୁପର ଡୁପର ହିଟ୍।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ବଞ୍ଚାଇବା। ଆଜି ଆମେ ଆଧୁନିକତାର ନାଁରେ ବହୁତ କିଛି ବହୁତ ଗଛ କାଟି ଦେଉଛୁ। ରାସ୍ତା ହେଉ, ବିଲ୍ଡିଂ ହେଉ, ବଡ଼ ବଡ଼ ପ୍ରୋଜେକ୍ଟ ପାଇଁ ଜଙ୍ଗଲ ମଧ୍ୟ କାଟି ଦେଉଛୁ। ତାର ପରିଣାମ ଆମେ ହିଁ ଭୋଗୁଛୁ, ଯାହାଫଳରେ କି ତାପମାତ୍ରା ବଢ଼ୁଛି, ବର୍ଷାର ଅନିୟମିତତା ଏବଂ ପ୍ରଦୂଷଣ ଆମ ଜୀବନକୁ ପ୍ରଭାବିତ କରୁଛି। ଗଛ ନାହିଁ ମାନେ ଆମ ମଧ୍ୟରେ ଜୀବନ ମଧ୍ୟ ନାହିଁ। ତେଣୁ କେବଳ ଗଛ ଲଗାଇବା ନୁହଁ, ବରଂ ସେଗୁଡ଼ିକୁ ଭଲ ଭାବରେ ରକ୍ଷା କରିବା ମଧ୍ୟ ଆମର ଦାୟିତ୍ୱ। ନହେଲେ ପରେ କ'ଣ ହେବ କହିଲେ, ଏଇ ଯେମିତି ଜନ୍ଦା ଖାଇଗଲା ଗଛଟା ସେଥିପାଇଁ ମରିଗଲା, ଗଛରେ ଆମେ ପାଣି ଦେବାକୁ ସମୟ ପାଇଲୁନି ସେଇଥିପାଇଁ ଗଛଟା ମରିଗଲା, ନହେଲେ ଗଛର ଆମେ ଠିକ୍ ଭାବରେ ଧ୍ୟାନ ରଖିପାରିଲୁନି, ବାସ୍ ନିଜ ମନକୁ ମନ ଆମେ କହି ହେଉଥିବା ଆଉ ଦୁଃଖ ପ୍ରକାଶ କରୁଥିବା। ଏଇ ଦୁଃଖ ପ୍ରକାଶ କରିବାଠାରୁ ବଞ୍ଚିବା, ଗଛର ଯତ୍ନ ନେବା ଆଉ ଆମର ଭବିଷ୍ୟତକୁ ଠିକ୍ ଭାବରେ ସୁଧାରିବା।

ସାଧି ଆମର ଅବସ୍ଥା ମଧ୍ୟ ଠିକ ଏଇଭଳି ହବ ଯଦି ଆମେ ଆମର ଗଛଟିର ଠିକ ଭାବରେ ଯତ୍ନ ନ ନେବା। ତେଣୁ ଆକୁ ଦୋଷ ଦେବା ତାକୁ ଦୋଷ ଦେବା ଏବଂ ଯୋଉଟା ଆମର କର୍ତ୍ତବ୍ୟ ସେଟା ଆମେ କେମିତି ନ କରିବା କହିଲେ, ଗଛ ଆମକୁ ଜୀବନ ଦିଏ। ତେଣୁ ଗଛକୁ ବଞ୍ଚାଇବା ମାନେ ନିଜ ଭବିଷ୍ୟତକୁ

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ଶିଉଲି ଅଛି ଆପଣଙ୍କ ସହିତ, ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୁକାଟେକ୍ ଦିଲ୍ ସେଇ ଦିଲ୍ ତାକ୍। ଗଛ ହେଉଛି ଜୀବନର ଶ୍ୱାସ,

ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍। ଗଛ ହେଉଛି ଜୀବନର ଶ୍ୱାସ, ପ୍ରକୃତିର ସୁନ୍ଦର ଆଭାସ, ଛାଇ ଦେଇ ଦିଏ ସେ ଶାନ୍ତି, ପବନକୁ କରେ ସେ ପବିତ୍ର ଭାବନାର ଭାଷା ଭଳି। ପକ୍ଷୀର ଘର ଫୁଲର ହସ, ଗଛ ନଥିଲେ ଶୂନ୍ୟ ଏ ଦେଶ, ବର୍ଷା ଆଣେ ଧରିତ୍ରୀ ରଖେ, ସବୁଜ ସ୍ୱପ୍ନ ଆମ ମନେ ରଖେ। ଆସ ଆଜି ନେବା ଶପଥ, ଗଛ କାଟିବା ନୁହେଁ ଆମ ପଥ, ଗୋଟିଏ ଗଛ ଲଗାଇ ଦେଖ ଭବିଷ୍ୟତ ହେବ ସବୁଜ ଏକ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଗଛ ଲଗାଇବା ସହଜ, କିନ୍ତୁ ତାକୁ ବଞ୍ଚାଇ ରଖିବା ଆମ ଦାୟିତ୍ୱ। ଗୋଟେ ଛୋଟ ଚାରା ଗଛକୁ ପାଣି ଦେବା, ତାର ଯତ୍ନ ନେବା, ଏହା ମଧ୍ୟ ଗୋଟେ ବଡ ସେବା। ଯଦି ସାଥୀ ଆମେ ଆମର ଜନ୍ମଦିନକୁ ଧୁମଧାମରେ ସେଲିବ୍ରେଟ କରିପାରୁଛୁ, ସେହି ଜନ୍ମଦିନରେ ଗୋଟେ ଗଛ ଲଗାଇଲେ କେମିତି ହୁଅନ୍ତା କହିଲେ? ସେଇ ଗଛକୁ ଆମେ ନିଜ ଭଳି ଭଲ ପାଇପାରିବା, ଆଉ ଆମ ପୃଥିବୀକୁ ପୁଣି ଥରେ ସବୁଜ ହୋଇ ଉଠିବ ଦେଖିପାରିବା ମଧ୍ୟ ଆମେ। ତେଣୁ ସେଇଥିପାଇଁ ତ ଗଛକୁ ବଞ୍ଚାଇ ରଖିବା ମଧ୍ୟ

ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ୍ ଦିଲ୍ ସେ ଦିଲ୍ ତାକ୍ ସାଥୀ ଟିକେ ଭାବିଲେ ଯଦି ଗୋଟେ ଦିନ ପୃଥିବୀରୁ ସବୁ ଗଛ ଉଡ଼ିଯିବ ହଟିଯିବ ତେବେ କ'ଣ ହବ ନଥିବ ଶୀତଳ ପବନ ନଥିବ ପକ୍ଷୀଙ୍କର ସେ କୁହୁକୁହ ସ୍ୱର ନଥିବ ବର୍ଷାର ସମତୁଳନ ଚାରିପାଖେ କେବଳ ତାପମାତ୍ରା ଥିବ ପ୍ରଦୂଷଣ ଆଉ ଅସୁସ୍ଥ ପରିବେଶ ଆମେ ଆଜି ଯେଉଁ ଏସିରେ ଥଣ୍ଡା ଖୋଜୁଛୁ କିନ୍ତୁ ପ୍ରକୃତିର ଥଣ୍ଡା ତ ଗଛର ଛାଇରେ ମିଳେ ଆମେ ବଜାରରେ ଯେଉଁ ବଟଲ କିଣିକି ପାଣି ପିଉଛୁ କିନ୍ତୁ ଗଛ ନଥିଲେ ଜଳଚକ୍ର ମଧ୍ୟ ବିକୃତ ହୋଇଯିବ ତେଣୁ ଏହି ସମ୍ପତ୍ତିକୁ ବଞ୍ଚାଇ ରଖିବା ହେଉଛି ଆମର ଦାୟିତ୍ୱ ସେଇଥିପାଇଁ ଗଛ କାଟିବା ପୂର୍ବରୁ 10 ଥର ଭାବିବା ଯଦି କାଟୁଛନ୍ତି ଆଉ 2 ଗଛ ଏକ୍ସଟ୍ରା ଲଗାନ୍ତୁ ତା ସହିତ ମଧ୍ୟ ଛୋଟ ପିଲାଙ୍କୁ ପ୍ରକୃତି ବିଷୟରେ କିଛି ଗୋଟେ ବୁଝାନ୍ତୁ ବୁଝାଇବା ଦରକାର ମଧ୍ୟ ଆଉ ଚାଲନ୍ତୁ ଆମେ ସମସ୍ତେ ମିଶି ପ୍ରତିବର୍ଷ ଗଛ ଲଗାଇବା କାହିଁକି ନା ଗଛ ବଞ୍ଚିଲେ ପ୍ରକୃତି ବଞ୍ଚିବ ଆଉ ପ୍ରକୃତି ବଞ୍ଚିଲେ ଆମେ ସମସ୍ତେ ବଞ୍ଚିବା।

ସାଧି ଆମର କଥାବାର୍ତ୍ତା ଏଭଳି ଭାବରେ ଜାରି ରହିବ, କିନ୍ତୁ ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆହା, ଯଦି ଏମିତି ଗୀତ ବାଜୁଥିବ ତାହେଲେ ଆଉ ତାକୁ ଟ୍ୟୁନ୍ ଅଫ୍ କରିବାକୁ ଇଚ୍ଛା ହବନି। ଏମିତି ସାଥୀ ବହୁତ ସାରା ଗୀତ ରହିଛି ଯାହାକୁ କି ଆମେ ବହୁତ ଭଲ ପାଇଥାଉ, ବାରମ୍ବାର ତାକୁ ଶୁଣିବାକୁ ଇଚ୍ଛା ହୁଏ, ବାରମ୍ବାର ତାକୁ ଆମେ ସେଭ୍ ମାରିକି ରଖିଥାଉ ଆମର ଫୋନ୍ରେ, ମୋବାଇଲ୍ ଫୋନ୍ରେ, ଏବଂ ଆମ ପ୍ଲେ ଲିଷ୍ଟରେ ବୋଧହୁଏ ବହୁତ ଥର ସେଟା ପ୍ଲେ ହେଇଥାଏ। ଏଇ ଯେମିତିକି ମୋର ସବୁଠାରୁ ଅତି ପ୍ରିୟ, ଯଦି ଆପଣ ଜାଣିପାରୁଥିବେ ଯେ ରାହ ମେ ଉନ୍ସେ ମୁଲାକାତ ହୋ ଗଈ, ଏଇ ଗୀତଟିକୁ ଶୁଣିବାକୁ ମୁଁ ବହୁତ ଭଲ ପାଏ ଏବଂ ପ୍ଲେ କରିବାକୁ ମଧ୍ୟ ଭଲ ପାଏ। ସୋ ମୋ ପ୍ଲେ ଲିଷ୍ଟରେ ଯଦି ମୁଁ ରଖିବାକୁ ଚାହିଁବି ତାହେଲେ ଏଇ ଗୀତଟି ପ୍ରଥମେ ରଖିବାକୁ ଚାହିଁବି। ତେଣୁ ଆପଣଙ୍କ ପ୍ଲେ ଲିଷ୍ଟରେ ସବୁଠାରୁ ଅଧିକ ରିପିଟ୍ ହେଉଥିବା ଗୀତଟି କ'ଣ, ଶିଉଲି ସହିତ ଆଜି ସେୟାର କରନ୍ତୁ, SMS କରନ୍ତୁ ଏବଂ ସେୟାର କରନ୍ତୁ ଆପଣଙ୍କର ମନର କଥା ମୋ ସହିତ। ଲେଖନ୍ତୁ SMSରେ, କେମିତି ଲେଖିବେ, ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣଙ୍କର ମନର କଥା ଲେଖନ୍ତୁ ଯେ ଆପଣଙ୍କ ପ୍ଲେ ଲିଷ୍ଟରେ ରିପିଟ୍ ହେଉଥିବା ବାରମ୍ବାର ସେ ଗୀତଟି କ'ଣ, ଓଡ଼ିଆ ହଉ ହିନ୍ଦୀ ହଉ ଯାହା ବି ଆପଣ ଭଲ ପାଆନ୍ତି ତାହାକୁ ଲେଖିକି ପଠାନ୍ତୁ। ତାପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖିକି ମୋ ପାଖକୁ ପଠାଇ ଦିଅନ୍ତୁ 09495963210 ନମ୍ବରରେ। ଏହା ସହିତ ମଧ୍ୟ ମୋ ସହିତ ଆପଣ ଯୋଡ଼ି ହେଇପାରିବେ ହ୍ୱାଟ୍ସଆପ୍ ମାଧ୍ୟମରେ 8895254200 ନମ୍ବରରେ ଆମକୁ ହ୍ୱାଟ୍ସଆପ୍ କରନ୍ତୁ।

ଆମର ଗୋଟିଏ ସଙ୍ଗ ଅଛି ସୋଚନା ଜରା ଇଏ ସୋଚନା, ଏଇ ସଙ୍ଗଟି ଆମକୁ ବହୁତ ହି ଭଲ ଲାଗେ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମେସେଜ ପାଇଁ। ଏବଂ ନିଜ ନିଜର ସମସ୍ତଙ୍କର ଅଲଗା ଅଲଗା ଚଏସ୍ ମଧ୍ୟ ରହିଛି, ତେଣୁ ଆପଣଙ୍କର ପ୍ଲେଲିଷ୍ଟରେ ସବୁଠାରୁ ଅଧିକ ରିପିଟ୍ ହେଉଥିବା ଗୀତଟି କ'ଣ, ନିହାତି ଭାବରେ ଆପଣଙ୍କ ରେନ୍ବୋ ସାଥୀ ଶିଉଲି ସହିତ ସେୟାର କରନ୍ତୁ ଏସ୍ଏମ୍ଏସ୍ ମାଧ୍ୟମରେ। ଆଉ ଥରେ କହି ରଖୁଛି କିଭଳି ଭାବରେ ଆପଣ ଏସ୍ଏମ୍ଏସ୍ କରିବେ, FMRC ଟାଇପ୍ କରନ୍ତୁ, ସ୍ପେସ୍ ଦେଇ ଆପଣଙ୍କର ମତାମତ ଲେଖନ୍ତୁ, ଆଜିର ପ୍ରଶ୍ନ ଆପଣଙ୍କ ପାଇଁ ଯାହା ଅଛି, ଏବଂ ପରେ ପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖିକି ମୋ ପାଖକୁ ପଠାଇ ଦିଅନ୍ତୁ 09495963210 ନମ୍ବରରେ। ଏହା ସହିତ ମଧ୍ୟ ଆମକୁ ଆପଣ ହ୍ୱାଟ୍ସଅପ୍ କରିପାରିବେ 8895254200 ନମ୍ବରରେ ଆମକୁ ହ୍ୱାଟ୍ସଅପ୍ କରନ୍ତୁ, ଏବଂ ଶିଉଲି ପଢ଼ିବା ଆପଣଙ୍କର ସେହି ସୁନ୍ଦର SMS କୁ।

ଦେଇଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କା ଏକ୍ ଦିଲ୍ ସେ ଦିଲ୍ ତକ୍ ପରେ ପରେ ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହୋଇଛନ୍ତି ଏସ୍ଏମ୍ଏସ୍ ମାଧ୍ୟମରେ ଏବଂ ମେସେଜ୍ କରିଛନ୍ତି ଟାଟା ଷ୍ଟିଲ୍ ପରିବାର ତରଫରୁ ଆଭା ସେନ୍ ଏବଂ ରାଜକୁମାର ଭରଦ୍ୱାଜ ଏବଂ ତାଙ୍କର ସମସ୍ତ ଷ୍ଟାଫ୍ମାନଙ୍କ ତରଫରୁ ମେସେଜ୍ ଆସି ପହଞ୍ଚି ଯାଇଛି ଏବଂ ସେ ଲେଖିଛନ୍ତି ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଆପଣଙ୍କୁ ମଧ୍ୟ ବହୁତ ବହୁତ ନମସ୍କାର ଆମକୁ ଏତେ ମାତ୍ରାରେ ଭଲ ପାଇବା ଦେଉଥିବାରୁ ଏବଂ ସେ ଲେଖିଛନ୍ତି ଯେ ଖାଇକି ବସିଛନ୍ତି ଆରେ ବାପରେ ଆପଣଙ୍କର ଲଞ୍ଚ ସରିଗଲାଣି ଭେରି ଗୁଡ୍ ଟାଇମ୍ରେ ଖାଇବା ମଧ୍ୟ ଗୋଟେ ଭଲ କଥା ଆପଣଙ୍କ ପ୍ରୋଗ୍ରାମ୍ ଶୁଣୁଛୁ ଅପା ଆମର ପ୍ରାୟ ସଙ୍ଗ

ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତାକ୍ ତେଣୁ ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହେଇଛନ୍ତି ଏସ୍ଏମ୍ଏସ୍ ମାଧ୍ୟମରେ ସୁଧା ଷଡ଼ଙ୍ଗୀ ଉର୍ମିଳା ବେହେରା ମେସେଜ୍ କରିଛନ୍ତି ପ୍ରଶାନ୍ତ କୁମାର ବେହେରା ମେସେଜ୍ କରିଛନ୍ତି ଏବଂ ସେ ଲେଖିଛନ୍ତି ନମସ୍କାର ସିଉଲି ଅପା କେମିତି ଅଛନ୍ତି ନମସ୍କାର ମୁଁ ବହୁତ ଭଲ ଅଛି ଏବଂ ଆଶା କରୁଛି ଆପଣ ମଧ୍ୟ ଏକଦମ ବିନ୍ଦାସ୍ ଥିବେ ଏବଂ ପରେ ଲେଖିଛନ୍ତି ଆଜିର କାର୍ଯ୍ୟକ୍ରମର ଟପିକ୍ ହିସାବରେ ମୁଁ କହିବି ମୋର ପ୍ରିୟ ଗୀତ ହେଉଛି ଓଡ଼ିଆରେ ଚଳଚ୍ଚିତ୍ରର କିଛି ଲୋକ ଦେଇ ଜାଣନ୍ତି ଖାଲି ଦୁଃଖ ହିନ୍ଦୀ ଚଳଚ୍ଚିତ୍ରର ହେଉଛି ମୁସ୍କାନର ଜିସ୍ ଦିନ ତେରି ମେରି ବାତ୍ ନେହି ହୋତି ଏବଂ ଆଲବମ୍ ଗୀତ ହେଉଛି ଚିରି ଦେବା ଆଗରୁ ଚିଠି ଥରେ ପଢ଼ି ଦେଖ ଏବଂ ତତେ ମୋରାଣ ଦିଲି ଆଲୋ ବାଇ ଛଡ଼ି ବହୁତ ସୁନ୍ଦର ସୁନ୍ଦର ଗୀତ ଗୁଡ଼ିକ ଏଭରଗ୍ରୀନ ଗୀତ ଗୁଡ଼ିକୁ ଆପଣ ସବୁ ମନେ ରଖିଛନ୍ତି ଏବଂ ଆପଣଙ୍କ ପ୍ଲେଲିଷ୍ଟରେ ଏତେ ସୁନ୍ଦର ସୁନ୍ଦର ସବୁ ଗୀତ ଅଛି ବୋଲି ଯେଉଁଥିପାଇଁ କି ମୁଁ ମଧ୍ୟ ଖୁସି ହେଇଯାଇଛି ଆପଣଙ୍କ ଗୀତକୁ ଦେଖିକି ଏବଂ ଆଉ ଜଣେ ସାଥୀ ଆମକୁ ମଧ୍ୟ ଲେଖିଛନ୍ତି ମେସେଜରେ ଏଇ ଜୀବନୀ ମୋ ଜୀବନୀ ହସ ନାହିଁ ଲୁହ ନାହିଁ ଫ୍ରମ୍ ଦ ମୁଭି ମମତା ମାଗେ ମୂଲ ଏଇ ଚଳଚ୍ଚିତ୍ରରୁ ଏଇ ଗୀତଟି ତାଙ୍କୁ ବହୁତ ଭଲ ଲାଗେ ଏବଂ ପ୍ଲେଲିଷ୍ଟରେ ମଧ୍ୟ ସବୁବେଳେ ସେ ରିପିଟ୍ ହେଉଥାଏ ଏଇ ଗୀତଟି ରାହାସ କୁମାର ବେହେରା ଢେଙ୍କାନାଳରୁ ମେସେଜ୍ କରିଛନ୍ତି ତେଣୁ ସାଥୀ ଗୀତଟି ଆମର ଚର୍ଚ୍ଚା ଚାଲିଛି ମାନେ ଏତେ ସୁନ୍ଦର ସୁନ୍ଦର ଗୀତ କେମିତି ମୁଁ ଆପଣଙ୍କୁ ଶୁଣେଇବିନି କହିଲେ ଚାଲନ୍ତୁ ଶୁଣେଇ ଦେଉଛି ବାବୁ ସୁପ୍ରିୟଙ୍କ କଣ୍ଠରୁ ଏଇ ମିଠା ଗୀତଟି

0: ସାଧି ଆମର କଥାବାର୍ତ୍ତା ଏଭଳି ଭାବରେ ଜାରି ରହିବ, କିନ୍ତୁ ବର୍ତ୍ତମାନ ଆସନ୍ତା ଶୁଣିବା ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପୋଲିସ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଲେ ରାଷ୍ଟ୍ରପତି। ସିକିମ୍ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା ପ୍ରଦାନ। ସିବିଏସ୍ଇ ପରୀକ୍ଷାରେ ଅନ୍ସ୍କ୍ରିନ୍ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଆଜି ଦେବେ ଇସ୍ତଫା ଏବଂ ଦେଶବ୍ୟାପୀ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗ୍ୟାଙ୍ଗଟକ୍ର ପାଲଜୋର ଷ୍ଟାଡିୟମ୍ରେ ସିକିମ୍ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା ପ୍ରଦାନ କରିଛନ୍ତି। ଏହି ଅବସରରେ

0: ରାଷ୍ଟ୍ରପତି ଅଳଙ୍କରଣ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ପୁରସ୍କାର ପାଇବା କ୍ଷେତ୍ରରେ ସିକିମ୍ ହେଉଛି 15ତମ ରାଜ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳର ତୃତୀୟ ରାଜ୍ୟ। ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୋଲିସ୍ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଇଛନ୍ତି।
1: ପୁଲିସ୍ ବ୍ୟବସ୍ଥାକୁ ଅଧିକ ସିଟିଜେନ୍ ଫ୍ରେଣ୍ଡଲି ବନାଏ ଜାନା ଚାହିଁ ତାକି ସାମାନ୍ୟ ଲୋକ ବିନା ଭୟକେ ଆପଣ ସମସ୍ୟା ଦର୍ଜ କରା ସକେ। ମହିଳା ବାଚ୍ଚୋଁ ଓର କମଜୋର ବର୍ଗଙ୍କ ପ୍ରତି ସମ୍ବେଦନଶୀଲ ବ୍ୟବହାର କୁ ଭି ପ୍ରାଥମିକତା ଦେନି ଚାହିଁ। ସାଇବର କ୍ରାଇମ୍, ଅନଲାଇନ୍ ଫ୍ରଡ୍, ହେକିଂ ଓର ଡିପ୍ ଫେକ୍ ଜୈସି ନେଇ ଚୁନୌତିଆ ସାମ୍ନେ ଆ ରହି ଇନ୍ ନେଇ ଚୁନୌତିଓଁ ସେ ନିପଟନେ କେ ଲିଏ ପୁଲିସ୍ କୋ ଲେଟେଷ୍ଟ ଟେକ୍ନୋଲୋଜି, ସାଇବର ସିକ୍ୟୁରିଟି ଓର ଡିଜିଟାଲ ଇନ୍ଭେଷ୍ଟିଗେସନ୍ ମେ ତଥ୍ୟ ବନାନା ହୋଗା।
0: ପୋଲିସ୍ କର୍ମଚାରୀମାନେ ମହିଳା, ଗରିବ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ସମ୍ଭେଦନଶୀଳ ହେବା ଲାଗି ରାଷ୍ଟ୍ରପତି କହିଛନ୍ତି। ସେହିପରି ସାଇବର କ୍ରାଇମ୍, ଅନ୍ଲାଇନ୍ରେ ଠକାମୀ, ବିଭ୍ରାନ୍ତିକର ତଥ୍ୟ ଯାଞ୍ଚ ଦିଗରେ ଅତ୍ୟାଧୁନିକ କୌଶଳ ଅବଲମ୍ଭନ କରି ପୋଲିସ୍ ସର୍ବଦା ଦୃଢ଼ ପଦକ୍ଷେପ ନେବା ଉଚିତ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ସିକିମ୍ରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି ସିକିମ୍ ପୋଲିସ୍ର ଭୂମିକାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତିଙ୍କ ପୋଲିସ୍ ଧ୍ୱଜା ଅସାଧାରଣ ସେବା, ଅନୁଶାସନ ଓ ଦେଶ ପ୍ରତି ସମର୍ପଣ ଲାଗି ସର୍ବୋଚ୍ଚ ସମ୍ମାନ ଭାବେ ବିବେଚନା କରାଯାଇଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ତିନୋଟି ରାଜ୍ୟ ଏବଂ ରାଜଧାନୀ ଦିଲ୍ଲୀ ନିମନ୍ତେ ନୂତନ ରାଜ୍ୟ ଶାଖା ସଭାପତିଙ୍କ ନିଯୁକ୍ତି ଘୋଷଣା କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତି ନବୀନ ଦିଲ୍ଲୀ ଶାଖା ସଭାପତି ନିମନ୍ତେ ପୂର୍ବ ଦିଲ୍ଲୀ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ସେହିପରି ହରିୟାଣା ବିଜେପି ସଭାପତି ରୂପେ ଡକ୍ଟର ଅର୍ଚ୍ଚନା ଗୁପ୍ତା, ପଞ୍ଜାବ ବିଜେପି ସଭାପତି ରୂପେ କେୱାଲ ସିଂ ଧିଲନ, ତ୍ରିପୁରା ବିଜେପି ସଭାପତି ରୂପେ ଅଭି ସିଂ ଦେବରାୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ବ୍ୟବସ୍ଥାରେ ନୂତନ ଭାବେ ଆରମ୍ଭ କରାଯାଇଥିବା ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନରେ ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଛନ୍ତି। ସିବିଏସ୍ଇ ଅଧିକାରୀଙ୍କ ସହ ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଅନ୍ସ୍କ୍ରିନ୍ ମାର୍କିଂ ଡିଜିଟାଲ୍ ବ୍ୟବସ୍ଥା ଏକ ପ୍ରଗତିଶୀଳ ମାଧ୍ୟମ ପାଲଟିଛି। ଦେଶ ଏବଂ ବିଦେଶର ବହୁ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନ ଏହି ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଆପଣେଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ଜାରି ରହିଛି। ପ୍ରାୟ 17 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଏବେ ସୁଦ୍ଧା 4 ଲକ୍ଷ ଛାତ୍ରଛାତ୍ରୀ ଉତ୍ତର ଖାତା ପାଇପାରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରଥମ ଥର ଲାଗି ପ୍ରାୟ 40 କୋଟି ପରୀକ୍ଷା ଖାତା ଫଟୋକପିର ମୂଲ୍ୟାଙ୍କନ କରାଯାଇଛି।
2: बच्चों को ट्रांसपेरेंटली अपने मार्क के बारे में जानकारी मिले, उनको ट्रांसपेरेंटली स्कैन कॉपी के माध्यम से उनकी आंसर शीट उनके हाथ में आए, ये ओएसएम की व्यवस्था है। पहली बार देश में सीबीएसई ने इसको प्रयोग किया, उसमें कुछ विसंगति ध्यान में आ रही, इसको मैं दायित्व लेता हूं, उसको इसे ठीक करा जाए। हम एक भी विद्यार्थी की ऑन आंसर्ड क्वारी को असमाधित नहीं छोड़ेंगे।
0: ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ପକ୍ଷରୁ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ ସିୟୁଇଟି ୟୁଜି 2026 ପରୀକ୍ଷା ନିମନ୍ତେ ସଂଶୋଧିତ ପରୀକ୍ଷା ତାରିଖ ଏବଂ ଆଡ୍ମିଟ୍ କାର୍ଡ ପ୍ରଦାନ ଘୋଷଣା କରାଯାଇଛି। ଚଳିତ ମାସ 31 ତାରିଖ ଏବଂ ଆସନ୍ତା ମାସ 6 ଏବଂ 7 ତାରିଖରେ ଏଥିନିମନ୍ତେ ପ୍ରବେଶିକା ପରୀକ୍ଷା ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆଜି ହେବାକୁ ଥିବା ପରୀକ୍ଷା ଇଦ୍ ଉଲ୍ ଆଜା ପାଇଁ ପୁନଃନିର୍ଦ୍ଧାରିତ କରାଯାଇଛି। ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷା ଲାଗି ପ୍ରାର୍ଥୀମାନଙ୍କୁ ଆଡ୍ମିଟ୍ କାର୍ଡ ପ୍ରଦାନ ଆରମ୍ଭ ହୋଇଛି। ସେମାନେ ଅଫିସିଆଲ୍ ୱେବ୍ସାଇଟ୍ ଏନ୍ଟିଏ ସିୟୁଇଟି ଏନ୍ଟିଏ .nic.in ଡାଉନ୍ଲୋଡ୍ କରି ଆଡ୍ମିଟ୍ କାର୍ଡ ପାଇପାରିବେ। ଆସନ୍ତା ମାସ 6 ଏବଂ 7 ତାରିଖରେ ହେବାକୁ ଥିବା ପରୀକ୍ଷା ଲାଗି ଖୁବ୍ ଶୀଘ୍ର ଆଡ୍ମିଟ୍ କାର୍ଡ ପ୍ରଦାନ ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ 5.3% ଅଧିକ। ନୂଆଦିଲ୍ଲୀଠାରେ ଆଜି ଖରିଫ୍ ଅଭିଯାନ 2026 ପାଇଁ ଆୟୋଜିତ କୃଷି ସଂକ୍ରାନ୍ତ ଜାତୀୟ ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି କୃଷକମାନଙ୍କ କଠିନ ପରିଶ୍ରମ ଯୋଗୁଁ ଦେଶରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ ରହିଛି। ଶ୍ରୀ ଚୌହାନ କହିଛନ୍ତି ସରକାର କୃଷି ଏବଂ କୃଷକ କଲ୍ୟାଣ ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ଚୀନକୁ ଅତିକ୍ରମ କରି ଭାରତ ବିଶ୍ୱରେ ସର୍ବାଧିକ ଚାଉଳ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି। କୃଷି ସଂକ୍ରାନ୍ତ ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମ ଖରିଫ୍ କୃଷି କ୍ଷେତ୍ର ନିମନ୍ତେ ରୋଡ୍ମ୍ୟାପ୍ ପ୍ରସ୍ତୁତି ଦିଗରେ ସହାୟକ ହେବ ବୋଲି ଶ୍ରୀ ଚୌହାନ କହିଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମ ଜୈବ କୃଷି ଏବଂ ସମନ୍ୱିତ କୃଷି ସଂକ୍ରାନ୍ତରେ ଆଲୋଚନା ପାଇଁ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରୀ କହିଛନ୍ତି। कर्णाटक मुख्यमंत्री सिद्धरमैया आज अपराह्न राज्य

0: ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିବେ। କର୍ଣ୍ଣାଟକ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ୍କେ ପାଟିଲ ସିଦ୍ଧରାମୟ୍ୟଙ୍କ ଦ୍ୱାରା ଆୟୋଜିତ ପ୍ରାତଃଭୋଜନ ବୈଠକ ପରେ ଏହି ସୂଚନା ଦେଇଛନ୍ତି। କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଶ୍ରୀ ସିଦ୍ଧରାମୟ୍ୟ ଲୋକଭବନରେ ଆଜି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବେ। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ଦାୟିତ୍ୱରେ ରହିବେ ବୋଲି ଶ୍ରୀ ପାଟିଲ ସୂଚନା ଦେଇଛନ୍ତି। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ ଲାଗି ଏକତ୍ରିତ ହୋଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଆଝା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପର୍ବ ସମସ୍ତଙ୍କୁ ସୁଖ ଶାନ୍ତି ଏବଂ ସମୃଦ୍ଧି ପ୍ରଦାନ କରିବ ବୋଲି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଇଦ୍ ଉଲ୍ ଆଝା ପର୍ବ ସମାଜରେ ଭ୍ରାତୃଭାବ ଏବଂ ଶାନ୍ତି ପ୍ରତିଷ୍ଠା ଦୃଢ଼ କରିବା ଦିଗରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ସେ ସମସ୍ତଙ୍କର ସାଫଲ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ସାବରକରଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ବୀର ସାବରକରଙ୍କ ସାହସ ଏବଂ ଦେଶାତ୍ମବୋଧ ଚିନ୍ତାଧାରା ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇବ। ବୀର ସାବରକରଙ୍କ ବୁଦ୍ଧି ଏବଂ ସାମାଜିକ ସଂସ୍କାର ଦିଗରେ ତାଙ୍କର ପଦକ୍ଷେପ ଉଲ୍ଲେଖନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିହାରର ଉତ୍ତର ଏବଂ ପୂର୍ବାଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ କୁଆପଥର ମାଡ଼ ଯୋଗୁଁ 8 ଜଣଙ୍କର ମୃତ୍ୟୁ ଘଟିଛି। ଖଗାରିଆ ଏବଂ ମୁଜାଫର ଜିଲ୍ଲାରେ 2 ଜଣ ଲେଖାଏଁ, ମୁଙ୍ଗେର, ଭାଗଲପୁର, ପୂର୍ବ ଚମ୍ପାରନ୍ ଏବଂ ପଶ୍ଚିମ ଚମ୍ପାରନ୍ ଜିଲ୍ଲାରେ 1 ଜଣ ଲେଖାଏଁ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ନିକଟ ସମ୍ପର୍କୀୟଙ୍କୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ଲାଗି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶ ପୂର୍ବାଞ୍ଚଳ ଏବଂ ବିଦର୍ଭରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଦିଲ୍ଲୀ, ଚଣ୍ଡିଗଡ଼, ରାଜସ୍ଥାନ, ଛତିଶଗଡ଼, ହରିୟାଣା, ହିମାଚଳ ପ୍ରଦେଶ, କୋଙ୍କଣ, ଗୋଆ, ଓଡ଼ିଶା, ପଞ୍ଜାବ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବା ନେଇ ପୂର୍ବାନୁମାନ କରାଯାଇଛି। ଆସନ୍ତା 2 ଦିନ ପାଇଁ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତାମିଲନାଡୁ, ପୁଡୁଚେରୀ ଏବଂ କରେଇକାଲରେ ଜଳବାୟୁରେ ପ୍ରବଳ ଆର୍ଦ୍ରତା ରହିବ ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଉତ୍ତର ପୂର୍ବ ଭାରତର କେତେକ ଅଞ୍ଚଳ ବିହାର, ତାମିଲନାଡୁ ଏବଂ ପୁଡୁଚେରୀରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆସନ୍ତାକାଲି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ପୋଲିସ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଲେ ରାଷ୍ଟ୍ରପତି। ସିକିମ୍ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା ପ୍ରଦାନ। ସିବିଏସ୍ଇ ପରୀକ୍ଷାରେ ଅନ୍ସ୍କ୍ରିନ୍ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମୟ୍ୟ ଆଜି ଦେବେ ଇସ୍ତଫା ଏବଂ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. President Draupadi Murmu urges police forces to be more citizen-centric and sensitive towards vulnerable sections. Education Minister Dharmendra Pradhan assures resolution of all grievances of students regarding discrepancies in CBSE Class 12 examination evaluation process. Karnataka Chief Minister Siddaramaiah announces resignation. Deputy Chief Minister D.K. Shivakumar set to take over. Fragile ceasefire between US and Iran under strain as both sides exchange fresh strikes near the strategically vital Strait of Hormuz. Eid ul-Azha, festival of sacrifice, being celebrated with religious fervor alone.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, କୃଷି ଓ କୃଷକ କଲ୍ୟାଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭିଭିଆଇପିଙ୍କ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ପାଳନ କରୁଛନ୍ତି ଇଦ୍ ଉଦ୍ ଜୁହା ଏବଂ ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ଚଳିତ ବର୍ଷ ଦେଶରେ ପ୍ରାୟ 37 କୋଟି 60 ଲକ୍ଷ ଟନ୍ରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦିତ ହେବାର ଆକଳନ କରାଯାଇଛି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଖରିଫ୍ ଅଭିଯାନ 2026 ଅନ୍ତର୍ଗତ ଜାତୀୟ କୃଷି ସମ୍ମିଳନୀକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ଚୌହାନ ଏହା କହିଛନ୍ତି। ସେ କହିଛନ୍ତି ଭାରତରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ରହିଛି, ଦେଶର ପରିଶ୍ରମୀ ଚାଷୀଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ସରକାର ସର୍ବଦା କୃଷି ଏବଂ କୃଷକ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଚୀନକୁ ପଛରେ ପକାଇ ଭାରତ ଏବେ ବିଶ୍ୱର ସବୁଠାରୁ ବଡ଼ ଚାଉଳ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଆଗାମୀ ଖରିଫ୍ ଋତୁ କୃଷିକ୍ଷେତ୍ରକୁ ଅଧିକ ବିକଶିତ କରିବାରେ ଏହି ଦୁଇଦିନିଆ ସମ୍ମିଳନୀ ଏକ ରୂପରେଖ ପ୍ରସ୍ତୁତ କରିବ ବୋଲି ଶ୍ରୀ ଚୌହାନ କହିଛନ୍ତି। ଜୈବିକ କୃଷି ସମ୍ବନ୍ଧିତ ଚାଷ ଏବଂ ଅନ୍ୟାନ୍ୟ କୃଷିଭିତ୍ତିକ ପ୍ରସଙ୍ଗ ଉପରେ ମତ ବିନିମୟ କରି ଶ୍ରୀ ସମ୍ମିଳନୀରେ ଏକ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟସ୍ତରୀୟ ବିଭାଗୀୟ ବରିଷ୍ଠ ଅଧିକାରୀ, ଆଇସିଏଆର୍ କୃଷି ପ୍ରତିଷ୍ଠାନର ପ୍ରତିନିଧି, ବିଶେଷଜ୍ଞ ଏବଂ କୃଷିକ୍ଷେତ୍ର ସହ ଜଡ଼ିତ ଅଂଶୀଦାର ଯୋଗଦେଇ ଖରିଫ୍ ଋତୁର ପ୍ରାଥମିକତା ଏବଂ ମିଳିତ କାର୍ଯ୍ୟପନ୍ଥା ପ୍ରସ୍ତୁତି ନେଇ ମତ ବିନିମୟ କରୁଛନ୍ତି। ପରୀକ୍ଷାରେ ସ୍ୱଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବାକୁ ଦୃଷ୍ଟି ରଖି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାଙ୍କନରେ ପ୍ରଥମ ଥର ପାଇଁ ଡିଜିଟାଲ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ସିବିଏସ୍ଇ ଅଧିକାରୀଙ୍କ ସହ ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଅନ୍ସ୍କ୍ରିନ୍ ମାର୍କିଂ ଡିଜିଟାଲ୍ ବ୍ୟବସ୍ଥା ଏକ ପ୍ରଗତିଶୀଳ ମାଧ୍ୟମ ପାଲଟିଛି। ଦେଶ ଏବଂ ବିଦେଶର ବହୁ ବିଶ୍ୱବିଦ୍ୟାଳୟ ଏବଂ ପ୍ରତିଷ୍ଠାନ ଏହି ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଆପଣେଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟା ଜାରି ରହିଛି। ପ୍ରାୟ 17 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଏବେ ସୁଦ୍ଧା 4 ଲକ୍ଷ ଛାତ୍ରଛାତ୍ରୀ ଉତ୍ତର ଖାତା ପାଇପାରିଛନ୍ତି। ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରାୟ 40 କୋଟି ପରୀକ୍ଷା ଖାତା ଫଟୋକପି କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
1: बच्चों को ट्रांसपेरेंटली अपने मार्क के बारे में जानकारी मिले, उनको ट्रांसपेरेंटली स्कैन कॉपी के माध्यम से उनकी आंसर शीट उनके हाथ में आए, ये ओएसएम की व्यवस्था है। पहली बार देश में सीबीएसई ने इसको प्रयोग किया, उसमें कुछ विसंगति ध्यान में आ रही, इसको मैं दायित्व लेता हूं, उसको इसे ठीक करा जाए। हम एक भी विद्यार्थी की ऑन आंसर्ड क्वारी को असमाधित नहीं छोड़ेंगे।
0: ଅତି ବିଶିଷ୍ଟ ବ୍ୟକ୍ତି ଭିଭିଆଇପିଙ୍କ ଗସ୍ତ ଓ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଜିପି, ଆଇଜି, ଗୁପ୍ତଚର ବିଭାଗ, ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ପୁଲିସ୍ ଅଧିକାରୀଙ୍କୁ ସତର୍କତା ଅବଲମ୍ଘନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଭିଭିଆଇପିଙ୍କ ଗସ୍ତ ସମ୍ବନ୍ଧୀୟ ସୂଚନା ପ୍ରଘଟ ହେଉଥିବାରୁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ମାସ ପହିଲାରୁ ଚାଷୀଙ୍କୁ ପ୍ରାମାଣିକ ବିହନ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ କୃଷି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକଠାରୁ କମ୍ ମୌସୁମୀ ବର୍ଷା ଏବଂ ଏଲ୍ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ଖରିଫ୍ ଋତୁ ପାଇଁ ପ୍ରାକ୍ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି। ମରୁଡ଼ି ସ୍ଥିତିର ମୁକାବିଲା ପାଇଁ କୃଷକଙ୍କୁ ସଚେତନ କରାଯିବାକୁ ନିଷ୍ପଭି ହୋଇଛି। ବିହନ ବଣ୍ଟନରେ ଦୁର୍ଗମ ତଥା କମ୍ ବୃଷ୍ଟିପାତ ନେଇ ପ୍ରଭାବିତ ହେଉଥିବା ଜିଲ୍ଲାଗୁଡ଼ିକୁ

ପ୍ରାଥମିକତା ପ୍ରଦାନ କରାଯିବ। ବିଶ୍ୱ ବଜାରରେ ଅନିଶ୍ଚିତତା ସତ୍ତ୍ୱେ ସାର କମ୍ପାନୀଗୁଡ଼ିକ ପକ୍ଷରୁ ରାଜ୍ୟରେ ଯୋଗାଣ ଅବ୍ୟାହତ ରହିବ ବୋଲି କୃଷି ବିଭାଗ ସୂଚନା ଦେଇଛି। ମାର୍କଫେଡ୍, ପାକ୍ସ ଏବଂ ଲାମ୍ସ ମାଧ୍ୟମରେ ଚାଷୀଙ୍କ ପାଖରେ ନିରନ୍ତର ସାର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଉଚ୍ଚ ଜମି ଏବଂ ବର୍ଷା ଉପରେ ନିର୍ଭରଶୀଳ ଅଞ୍ଚଳଗୁଡ଼ିକରେ ଫସଲ ବିବିଧିକରଣକୁ ଗୁରୁତ୍ୱ ଦେବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ମୌସୁମୀ ପହଞ୍ଚବାରେ ବିଳମ୍ବ କ୍ଷେତ୍ରରେ ଗୋଷ୍ଠୀଭିତ୍ତିକ ନର୍ସରୀ ବ୍ୟବସ୍ଥା ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ମୁସଲମାନ ସମ୍ପ୍ରଦାୟର ଧାର୍ମିକ ପର୍ବ ଇଦ୍ ଉଜ୍ ଜୁହା ଆଜି ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ଇଦ୍ଗାହ ଏବଂ ମସ୍ଜିଦ୍ରେ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଦ୍ ଉଜ୍ ଜୁହାର ଶୁଭେଚ୍ଛା ଜଣାଇ କହିଛନ୍ତି, ଆଜିର ଦିନରେ ସମାଜରେ ଭାଇଚାରା ଏବଂ ଖୁସିର ଭାବନା ଆହୁରି ଗଭୀର ହେଉ। ଏହି ଅବସରରେ ଶ୍ରୀ ମୋଦି ସମସ୍ତଙ୍କ ସଫଳତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିଛନ୍ତି। ଏହି ଉପଲକ୍ଷେ ରାଜ୍ୟର ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ରାଜ୍ୟପାଳ ହରିବାବୁ କମ୍ଭମ୍ ପାଟି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ସହିତ ବିଭିନ୍ନ ସ୍ଥାନରେ ଇଦ୍ ଉଜ୍ ଜୁହା ପର୍ବ ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଛି। ଚାରୋଟି ପୌରାଞ୍ଚଳ ସମେତ ସାତଟି ବ୍ଲକର 146 ମସ୍ଜିଦ୍ରେ ସାମୁହିକ ପ୍ରାର୍ଥନା, ନମାଜ ପାଠ ଆଦି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଦ୍ ଉଜ୍ ଜୁହା ପର୍ବ ପାଳିତ ହୋଇଛି। ସହରର ଫକୀରାବାଦ, ଗୌଡ଼ଗୋପର, ମେହବୁବାବାଦ, ରଣପଡ଼ା, ଇଦ୍ଗା ମହଲା ଆଦି ସ୍ଥାନରେ ସାମୁହିକ ନମାଜ ପାଠ କରାଯାଇଛି। ରକ୍ତକର୍କଟ ରୋଗ ସମ୍ପର୍କରେ ଜନସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ରକ୍ତକର୍କଟ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି, ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବା। ଗତବର୍ଷଠାରୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ 3 ପାଇଁ ଏହି ପ୍ରସଙ୍ଗ ଆଧାରରେ ରକ୍ତକର୍କଟ ଦିବସ ପାଳନ କରାଯାଉଛି। ଏହି ରୋଗ ଅସ୍ଥିମଜ୍ଜାରୁ ଆରମ୍ଭ ହେବା ସହ ରକ୍ତକୋଷର ଉତ୍ପାଦନ ଏବଂ କାର୍ଯ୍ୟକୁ ପ୍ରଭାବିତ କରିଥାଏ, ଫଳରେ ଆକ୍ରାନ୍ତ ରୋଗୀଙ୍କ ରକ୍ତକୋଷର ଅନିୟନ୍ତ୍ରିତ ବୃଦ୍ଧି ହେବା ସହ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ। ଲିକୋମିଆ, ଲିମ୍ପୋମା ଏବଂ ମାୟୋଲୋମା ଭଳି ରକ୍ତକର୍କଟ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ବିଶ୍ୱ କର୍କଟ ଦିବସ ପାଳନ କରାଯାଉଛି। ବିଶ୍ୱ ରକ୍ତକର୍କଟ ଦିବସ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରକ୍ତକର୍କଟ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହଯୋଗ ଏବଂ ସହାନୁଭୂତିର ହାତ ବଢ଼ାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସମୟୋପଯୁକ୍ତ ପରୀକ୍ଷା, ସୁସ୍ଥ ଜୀବନଶୈଳୀ ଏବଂ ସକାରାତ୍ମକ ମନୋଭାବ ଦ୍ୱାରା ଏହି ରୋଗ ବିରୋଧରେ ଲଢ଼େଇକୁ ଆହୁରି ସଶକ୍ତ କରିହେବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ସଚେତନ ହୋଇ ସୁସ୍ଥ ସମାଜ ଗଠନରେ ଭାଗିଦାରୀ ହେବାକୁ ସମସ୍ତଙ୍କୁ ଡକ୍ଟର ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ଋତୁସ୍ରାବ ସମ୍ପର୍କରେ ଭ୍ରାନ୍ତ ଦୂର ଏବଂ ମହିଳା ଓ କିଶୋରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ସ୍ୱଚ୍ଛ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ଋତୁସ୍ରାବ ମହିଳାଙ୍କ ଜୀବନରେ ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହାକୁ ନେଇ ଲଜ୍ଜା, ଅନ୍ଧବିଶ୍ୱାସ ଏବଂ ବିଭିନ୍ନ କୁସଂସ୍କାର ଦେଖାଦେଇଥାଏ। ସଚେତନତା ଅଭାବରୁ ଅନେକ କିଶୋରୀ ଏବଂ ଏହାଦ୍ୱାରା ପ୍ରଭାବିତ ହେବା ସହ ଶାରୀରିକ ସମସ୍ୟା ଏବଂ ସଂକ୍ରମଣର ଶିକାର ହୋଇଥାନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଋତୁସ୍ରାବ ସମୟରେ ସ୍ୱଚ୍ଛତା ପ୍ରତି ଯତ୍ନବାନ ହେବା ସହିତ ପୁଷ୍ଟିକର ଖାଦ୍ୟ ଓ ପର୍ଯ୍ୟାପ୍ତ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ସରକାର ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନିଃଶୁଳ୍କରେ ସାନିଟାରୀ ପ୍ୟାଡ୍ ବଣ୍ଟନ ଏବଂ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଶିକ୍ଷା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦିବସ ପାଳନ ଅବସରରେ କିଶୋରୀ ଏବଂ ମହିଳାଙ୍କ ସମ୍ମାନ, ସଚେତନତା ଓ ଉତ୍ତମ ସ୍ୱାସ୍ଥ୍ୟ ଦିଗରେ ଅଙ୍ଗୀକାରବଦ୍ଧତା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଆଗାମୀ ଦିନରେ ଡିଜେଲ ବୋଟ୍ ବଦଳରେ ବୈଦ୍ୟୁତିକ ଚାଳିତ ଇଭି ବୋଟ୍ ଚାଲିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ 5 ସ୍ଥାନରେ ଇଭି ବୋଟ୍ ବ୍ୟବସ୍ଥା କରାଯିବ। କୋଲାବ, ହୀରାକୁଦ, ଭିତରକନିକା ଏବଂ ବରକୁଳ ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ମାତୃ ଓ ଶିଶୁ ମୃତ୍ୟୁହାର ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଛି। ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ ତାଲିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ତ୍ରୁଟି ସଂଶୋଧନ ଏବଂ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି ସମ୍ପର୍କରେ ଶିବିରରେ ତାଲିମ ପ୍ରଦାନ କରାଯାଇଛି। ପାଣିପାଗ, ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କେତେକ ଅଞ୍ଚଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ତେବେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 2 ପର୍ଯ୍ୟନ୍ତ ଗରମ ଏବଂ ଗୁଳୁଗୁଳି ଜାରି ରହିପାରେ। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହିତ ବର୍ଷା ହେବା ନେଇ

ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 16 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ସର୍ବାଧିକ 75.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କୃଷି ଓ କୃଷକଙ୍କ କଲ୍ୟାଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭିଭିଆଇପିଙ୍କ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ରାଜ୍ୟର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀ ପାଳନ କରୁଛନ୍ତି ଇଦ୍ ଉଜ୍ ଜୁହା ଏବଂ ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଡିଜିଟାଲ ଯୁଗରେ ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ମାନେ ଆମ ଦେଶର ଆତ୍ମାକୁ ବଞ୍ଚାଇ ରଖିବା। ଆମର ଗୀତ, ଆମର ନୃତ୍ୟ, ଆମର ହସ୍ତଶିଳ୍ପ, ଆମର ସଂସ୍କୃତି କେବଳ କଳା ନୁହେଁ, ଏହା ଭାରତର ପରିଚୟ, ଆମ ମାଟିର ଗର୍ବ, ଆମର ପରିଚୟ।

ଆଜି ସାରା ବିଶ୍ୱ ଡିଜିଟାଲ ହେଉଛି, କିନ୍ତୁ ଯଦି ଆମେ ନିଜ ମୂଳକୁ ଭୁଲିଯିବା ତେବେ ଆଗାମୀ ପିଢ଼ି କେବଳ ପର୍ଦ୍ଦାର ଆଲୋକ ଦେଖିବ। ମାଟିର ସୁଗନ୍ଧ ନୁହଁ, ପଟ୍ଟଚିତ୍ରର ପ୍ରତ୍ୟେକ ରେଖା, ଓଡ଼ିଶୀର ପ୍ରତ୍ୟେକ ଭଙ୍ଗୀ, ଲୋକଗୀତର ପ୍ରତ୍ୟେକ ସ୍ୱରରେ ରହିଛି ଦେଶପ୍ରେମର ସ୍ପନ୍ଦନ। ଆମର କର୍ତ୍ତବ୍ୟ ହେଉଛି ଏହି କଳାକୁ ନୂଆ ପିଢ଼ି ପାଖକୁ ପହଞ୍ଚାଇବା। ସୋସିଆଲ ମିଡିଆରେ ଯେମିତି ଆମର ନିଜର ସଂସ୍କୃତିକୁ ଗର୍ବର ସହିତ ଆମେ ଦେଖାଉଛୁ, ସ୍ଥାନୀୟ କଳାକାରମାନଙ୍କୁ ସମ୍ମାନ ମଧ୍ୟ ଦେଉଛୁ, ଭାରତୀୟ ପରମ୍ପରାକୁ ବିଶ୍ୱ ମଞ୍ଚରେ ପହଞ୍ଚାଉଛୁ। ଏହା ମଧ୍ୟ ଏକ ପ୍ରକାରର ଦେଶ ସେବା।

ଶିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କୋଟେକ୍ ଦିଲ୍ ସେ ଦିଲ୍ ତକ୍ ସାଥୀ ଡିଜିଟାଲ ଯୁଗରେ ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ମାନେ କେବଳ ପୁରୁଣା ଜିନିଷକୁ ସଂରକ୍ଷଣ କରିବା ତାହା ନୁହଁ ଆମ ଐତିହ୍ୟ ଆମର ପରିଚୟକୁ ଆଗାମୀ

ପର୍ଯ୍ୟନ୍ତ ପହଞ୍ଚାଇବା। ଆଜି ମୋବାଇଲ ସୋସିଆଲ ମିଡିଆ ଏଆଇର ଯୁଗରେ ଲୋକେ ତୁରନ୍ତ ନୂଆ ଜିନିଷ ଦେଖୁଛନ୍ତି, ସବୁକିଛି ଫଟାକ୍ସେ ଆମ ହାତ ପାଖରେ ପହଞ୍ଚିଯାଉଛି, କିନ୍ତୁ ଏହାର ମଧ୍ୟରେ ମାଟିର ଗନ୍ଧ ଥିବା କଳା ହେଲେ ମଧ୍ୟ ଆମର ମୂଳକୁ ଜୀବନ୍ତ ରଖିପାରିଥାଏ। ଯେମିତିକି ପଟ୍ଟଚିତ୍ର, ଓଡ଼ିଶୀ ନୃତ୍ୟ, ଲୋକସଙ୍ଗୀତ, ହସ୍ତଶିଳ୍ପ କିମ୍ବା ପୁରୁଣା କାହାଣୀ, ଏସବୁ କେବଳ କଳା ନୁହେଁ, ଏହା ଆମ ସଂସ୍କୃତିର ଆଇନା। ଯଦି ଆମେ ତାକୁ

ଡିଜିଟାଲ ଯୁଗରେ ଆମ ହାତରେ ସମସ୍ତଙ୍କର ମୋବାଇଲ ଫୋନ ଅଛି, କିନ୍ତୁ ହୃଦୟରେ ମାଟିର ବାସ୍ନା ରହିବା ଦରକାର। ଯଦି ଟେକ୍ନୋଲୋଜି ଆମକୁ ଆଗକୁ ନେଉଛି, ତେବେ ପାରମ୍ପରିକ କଳା ଆମକୁ ନିଜ ମୂଳ ସହ ଯୋଡ଼ି ରଖୁଛି। ସାଥୀ, ଆଜିକାଲି ତ ରିଲ୍ସ ଆମେ ବହୁତ ଦେଖୁଛୁ, ରିଲ୍ସର ଗତି ବହୁତ ତେଜ, କିନ୍ତୁ ମାଟିର ସେ ଯୋଉ ବାସ୍ନା ଥିବା ଲୋକଗୀତର ସ୍ୱର ଆଜି ମଧ୍ୟ ହୃଦୟକୁ ଛୁଇଁଯାଏ। ଏଆଇ ଚିତ୍ର ଆଙ୍କିପାରେ, କିନ୍ତୁ ଜଣେ କଳାକାରଙ୍କ ହାତରେ ଥିବା ସେ ଯୋଉ ଭାବନାକୁ କେବେ ସେ ନକଲ କରିପାରିବ ନାହିଁ। ପଟ୍ଟଚିତ୍ରର ପ୍ରତ୍ୟେକ ରଙ୍ଗରେ ରହିଛି ଇତିହାସ, ଓଡ଼ିଶୀର ପ୍ରତ୍ୟେକ ଭଙ୍ଗୀରେ ରହିଛି ଭାରତର ଆତ୍ମା। ତେଣୁ ସୀମାକୁ ଯେମିତି ସେନା ରକ୍ଷା କରନ୍ତି, ସେମିତି ଠିକ୍ ଆମରି ସଂସ୍କୃତିକୁ ଆମେ ହିଁ ରକ୍ଷା କରିବା।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେହି ଦିଲ୍ ତାକ୍ ସୁରେଲ ଆଫ୍ଟରନୁନ୍ରେ ସୁଦୀପା ଅଛି ଆପଣଙ୍କ ପାଖରେ। ତେବେ ବହୁତ ଥର ଆମେ ଏ ବିଷୟରେ କଥା ହେଇଛେ ଯେ ସ୍ମୃତି ୟେସ୍ ଗୋଟେ ନାଁ ଏମିତି ଯୋଉଟା ଶୁଣିଲେ ବହୁତ ପ୍ରକାର ଜିନିଷ ମାଇଣ୍ଡକୁ ଆସେ। ବହୁତ ଭଲ ସ୍ମୃତି ଥାଏ, ବହୁତ ଭୟଙ୍କର ସ୍ମୃତି ବି ଥାଏ। ଏମିତି କିଛି ସ୍ମୃତି ଥାଏ ଯୋଉଗୁଡାକ ଆମେ ଭାବୁ କି ଏତେ ସୁନ୍ଦର ସମୟ, ଆମେ ୟାକୁ ଯେମିତି କେବେ ବି ଭୁଲିବାନି। ଆଉ ଏମିତି କିଛି ସ୍ମୃତି ଥାଏ ଯୋଉଗୁଡାକୁ ବହୁତ କଷ୍ଟ ଦିଏ, ବହୁତ ଦୁଃଖ ଦିଏ। ଆଉ ସବୁବେଳେ ଯେତେଥର ବି ଭାବୁ ଆମେ ଖାଲି ଏୟା ଭାବୁ ଯେ ଏଇଟା ଟିକେ ମନରୁ ପଳାନ୍ତା କି ଏ ସ୍ମୃତିର ଦୁଃଖଟା ଟିକେ ପଳେଇ ଯାଆନ୍ତା କି, କିନ୍ତୁ ସେ ଯାଏନି, ପାଖରେ ହିଁ ରୁହେ ସ୍ମୃତି ଭିତରେ। ସେ ବି ସାଇତି ହେଇକି ରହିଯାଏ ଆମେ ନ ଚାହିଁଲେ ମଧ୍ୟ, କିନ୍ତୁ ଆମେ ସବୁବେଳେ ଚାହୁଁଥାଉ ଯେ ଏଇ ଜିନିଷଟା ଆମ ମାଇଣ୍ଡରୁ ପଳାଉ, ଏଇ ଜିନିଷଟା ବିଷୟରେ ଆମେ ଯେମିତି ଆଉ ନ ଭାବୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ନିଶ୍ଚିତ ଭାବରେ ଜୀବନରେ ଆମ ସମସ୍ତଙ୍କ ଜୀବନରେ ଏମିତି ବହୁତ ଘଟଣା ଘଟିଥାଏ ଯାହାର ସ୍ମୃତି ଏତେ ଦୁଃଖଦାୟକ ଏତେ କଷ୍ଟଦାୟକ ଯେ ସାରା ଜୀବନ ବ୍ୟତିବ୍ୟସ୍ତ କରିଚାଲେ। ସେଥିରୁ ଯେତେ ମୁକୁଳିବାକୁ ଚାହିଁଲେ ବି ସମ୍ଭବ ହୁଏନି। ତେବେ ବୈଜ୍ଞାନିକମାନେ ଏବେ ସେହି ଦୁଃଖଦ ସ୍ମୃତିକୁ ଭୁଲେଇବା ପାଇଁ ନୂଆ ଟେକ୍ନୋଲୋଜିକୁ ଗବେଷଣା କରୁଛନ୍ତି। ୟେସ୍, ଆମେରିକାର ବୋଷ୍ଟନ୍ ବିଶ୍ୱବିଦ୍ୟାଳୟରେ ନ୍ୟୁରୋ ସାଇଣ୍ଟିଷ୍ଟର ଜଣେ ପ୍ରଫେସର ଏ ବିଷୟରେ ଗବେଷଣା କରୁଛନ୍ତି ଏବଂ ତାଙ୍କ କହିବା ଅନୁସାରେ ଟ୍ରମା ସହିତ ଜଡ଼ିତ ଯେତେକ ମାନସିକ ସମସ୍ୟାରେ ଏଇଟା ସହାୟକ ହୋଇପାରିବ।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ପୋଲିସ ବାହିନୀକୁ ଅଧିକ ନାଗରିକ କୈନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସିକ୍କିମ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା କଲେ ପ୍ରଦାନ। ସିବିଏସ୍ଇ ପରୀକ୍ଷାରେ ଅନ୍ସ୍କ୍ରିନ୍ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। କୃଷି ଓ କୃଷକ କଲ୍ୟାଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି କହିଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ବୀର ସାବରକରଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗାନ୍ଧୀନଗରଠାରେ ଆଜି 340 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। କହିଲେ ବେଆଇନ ପ୍ରବାସୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ପାଇଁ ସରକାର ପ୍ରତିବଦ୍ଧ। ଭିଭିଆଇବିଙ୍କ ଗସ୍ତ ଓ ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର। ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ରାଜ୍ୟର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଭାଇ ଓ ଭଉଣୀ ପାଳନ କରୁଛନ୍ତି ଇଦ୍ ଉଜ୍ ଜୁହା। ଆସନ୍ତା ମାସ ପହିଲାରୁ ଚାଷୀଙ୍କୁ ପ୍ରାମାଣିକ ବିହନ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ କୃଷି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଆଗାମୀ ଦିନରେ ଡିଜେଲ ବୋଟ୍ ବଦଳରେ ବୈଦ୍ୟୁତିକ ଚାଳିତ ଇଭି ବୋଟ୍ ଚାଲିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି ଏବଂ ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କେତେକ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି। ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗରମ ଓ ଗୁଳୁଗୁଳି ଜାରି ରହିପାରେ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏହିଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ 5:10:56 ନମ୍ବର 0671230315 କଲ୍ କରିପାରିବେ ବର୍ତ୍ତମାନ ଏବଂ ସେୟାର କରିପାରିବେ ଯେ ଯେତେବେଳେ ଆପଣଙ୍କ ମନକୁ କିଛି ଡାଉଟ୍ ଆସେ କିଛି କଥା ଆସେ ଯେ ଏଇ ମନ କଥାଟା ଆ ସାଙ୍ଗେ ଟିକେ କଥା ହେଇଗଲେ ମନଟା ହାଲୁକା ଲାଗନ୍ତା ଭାରି ଭଲ ଲାଗନ୍ତା ସେତେବେଳେ ସେ ଲୋକଟି କିଏ ତାଙ୍କ ବିଷୟରେ କହିପାରିବେ ନମ୍ବର 0671230315 କଲ୍ କରିପାରିବେ ସେୟାର କରିପାରିବେ ମନ କଥା କାହା ସାଙ୍ଗରେ ବହୁତ ସହଜରେ ସେୟାର କରିପାରନ୍ତି।

0: ହେଲା, ଯେହେତୁ ଇଞ୍ଜିନିୟରିଂ ହାତରେ ପଡ଼ିଗଲେ କିଛି ଗଡ଼ବଡ଼ ହେଇଯାଇପାରେ, ସେଥିପାଇଁ ମୁଁ ଆଗରୁ ଆଙ୍କୁ ଜଣେଇଦିଏ, ସେ ବି ଦେଖିକି କହିଦେଲେ ଠିକ ଅଛି ଓକେ, ତାପରେ କଲେକ୍ସନ କରନ୍ତି। ତାପରେ ଆଉ ଘର କ୍ଷେତ୍ରରେ କହିଲେ ଆଜ୍ଞା, ମୁଁ କିଛି ଯଦି ଘର ଭିତରେ କିଛି ଆମ ଫ୍ୟାମିଲି ଭିତରେ ଯଦି କିଛି ଗଡ଼ବଡ଼ କରିଥାଏ କିମ୍ବା ଥାଏ, ମୁଁ ଡାଉଟ୍ ଯେ ଆମର ଫ୍ୟାମିଲି ଭିତରେ ମୁଁ ସେଟାକୁ ଡିସ୍କସନ୍ କରି ଫାଇନାଲ କରିଦିଏ। ଆଉ ଏଠି ପ୍ଲାଣ୍ଟ କଥା କହିଲେ ତ ଅଲଗା, ସେଠି ଆମର ଇଞ୍ଜିନିୟର ଅଛନ୍ତି, ଆମର ଏମ୍ପ୍ଲୋଇ ଷ୍ଟାଫ୍ ଅଛନ୍ତି, ତା ଉପରକୁ ଆହୁରି ବଡ଼ କର୍ମଚାରୀ ଅଛନ୍ତି, ଏମିତି ଭେଣ୍ଡର ତା ତାଙ୍କର ଭେଣ୍ଡର ମାଲିକ କହୁଛି, ଯଦି ଭେଣ୍ଡର ଭିତରେ ତାଙ୍କର କିଛି ଗଡ଼ବଡ଼ ମୋ କ୍ଷେତ୍ରକୁ ଆସିଲା, ମୁଁ ସେଗୁଡ଼ା ନିଜେ ନିଜେ ତାଙ୍କୁ ଆଗତରେ ମୋ ତରଫରୁ ମୁଁ ଜଣେଇଦିଏ, ପଛରେ କିଛି ଅସୁବିଧା ନ ହୁଏ ନା ପଛରେ ମୋ ଆଡୁ କିଛି ଭୁଲ ନ ଯାଏ।
1: ଓକେ ଓକେ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ଆପଣ କଲ୍ କଲି, ନିଜ ମତାମତ ସେୟାର କଲେ।
0: ଥ୍ୟାଙ୍କ ୟୁ ଅପା, ନମସ୍କାର।
1: ନମସ୍କାର। ନମ୍ବର 0671230315 ରେ ଆପଣ ବି କଲ୍ କରିପାରିବେ, ସେୟାର କରିପାରିବେ ଯେ ଆପଣ ନିଜ ମନ କଥା କାହା ସାଙ୍ଗରେ ବହୁତ ସହଜରେ ସେୟାର କରିପାରନ୍ତି। ହ୍ୟାଲୋ,
2: ଶୁଭ ସନ୍ଧ୍ୟା ସୁଦୀପା ମ୍ୟାମ, ନମସ୍କାର।
1: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ମୁଁ ରମେଶ ଚନ୍ଦ୍ର ସାହୁ ଅଖମା ଭାପୁର ଠିକଣା କହୁଥିଲି।
1: ଆଜ୍ଞା, କୁହନ୍ତୁ, ମନ କଥା କାହା ସାଙ୍ଗରେ ବହୁତ ସହଜରେ ସେୟାର କରନ୍ତି?
2: ଦେଖନ୍ତୁ ମ୍ୟାଡାମ, ଯେହେତୁ ମୁଁ ତ ବିବାହିତ, ତେଣୁକରି ପ୍ରଥମେ ମୋର ଭାଇ ବନ୍ଧୁ ବା ଯେକୌଣସି ଆତ୍ମୀୟ ଲୋକ, ମୋର ଭେଣେଇ ବା ବିଭିନ୍ନ ପ୍ରକାର ଆମର ଯେହେତୁ ବୟୋଜ୍ୟେଷ୍ଠ ସାଙ୍ଗସାଥୀ ମାନେ ଅଛନ୍ତି, ଆମର ସବୁ ଭାଇ ବନ୍ଧୁ, ତାଙ୍କ ସହିତ ଟିକେ ମୁଁ କଥାବାର୍ତ୍ତା ହେଇଯାଏ, କାରଣ ମୋର କୋଉଟା କୋଉଟା ଭୁଲ ଭଟକା ହେବ କି କଣ ହବ, କିନ୍ତୁ ଯେକୌଣସି କାର୍ଯ୍ୟ କରିବାକୁ ଜମି ବାଡ଼ି ହଉ ବା ଘରଟି କରିବା ହଉ କି ଯେକୌଣସି କାମ କରିବାକୁ, ସେସବୁ କାମକୁ ଯେ ମୁଁ ପଚାରିକି କରେ, କାରଣ ନା ସେ ମୋର କିଛି ଗୋଟେ ଭୁଲ ଭଟକା କରିଥିବା ରହିଯିବ, କୋଉଟା କଣ କେମିତି, ଆଜିକାଲି ତ ବିଭିନ୍ନ ପ୍ରକାର ସମସ୍ୟା ଆସୁଛି, ବାଧା ବିଘ୍ନ ଆସୁଛି, ତେଣୁକରି ସେଟା ପଚାରିକି ମୁଁ ଫୋନ କରିଦିଏ, ଫୋନ କରି ପଚାରିଦେବେ ବାହାରିଥିବେ, ତାଙ୍କ ଫୋନ କଣ୍ଟାକ୍ଟ କରିକି ଏସବୁ କଥା ବୁଝିକି ମୁଁ ସମାଧାନ କରିଦିଏ, ନଥ ମୋର ସାଙ୍ଗସାଥି ଅଛନ୍ତି ତାଙ୍କ ସହିତ ମୁଁ କଥାବାର୍ତ୍ତା ହେଇକି ସମାଧାନ କରିଦିଏ।
1: ଓକେ, ବହୁତ ବଢିଆ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ସୋ ମଚ୍, ଆପଣ କଲ୍ କରି ନିଜ ମନ କଥା ସେୟାର କଲେ।
2: ଥ୍ୟାଙ୍କ ୟୁ ମ୍ୟାଡମ।
1: ନମ୍ବର 0671230315 ରେ ଆପଣ ବି କଲ୍ କରି ସେୟାର କରିପାରିବେ, ଆପଣ ନିଜ ମନ କଥା କାହା ସହିତ ବହୁତ ସହଜରେ ସେୟାର କରିପାରନ୍ତି।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନମ୍ବର 0671230315 କଲ୍ କରିପାରିବେ, ସେୟାର କରିପାରିବେ, ଯେ ନିଜ ମନ କଥା କାହା ସହିତ ସହଜରେ ସେୟାର କରିପାରନ୍ତି। ହ୍ୟାଲୋ
1: ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ ସାଇ କହୁଛି, ବେଲପଡ଼ାରୁ।
0: ଓକେ, ତ ମନ କଥା କାହା ସହିତ ସହଜରେ ସେୟାର କରିପାର ଆଉ ମନ ଖୋଲା କଥା ହେଇପାର?
1: ମୁଁ ବି ଯାହା ବି ହେଇଥାଉ ମାନେ ମନ ଖୋଲିକିରି ମୋ ଭଉଣୀ ସହିତ ହିଁ ସବୁ କଥା ସେୟାର କରିପାରେ, କାହିଁକି ନା ଆଉ ଯାହାକୁ କହି ମୋର ଟିକେ ଡର ଲାଗେ, କହିଲେ କିଏ କଣ ଭାବିବ, ତାକୁ କହିଲେ ସିଏ ପୁରା କାହାକୁ କହିବନି।

0: କହି ଦିଏ ବଡ଼ ବଡ ଭଉଣୀ ନା ସାନ ଭଉଣୀ?
1: ନାଇଁ ସିଏ ମୋର ବଡ ଭଉଣୀ।
0: ଆଚ୍ଛା ଆଚ୍ଛା, ବହୁତ ବଢିଆ, ଠିକ ଅଛି, ବହୁତ ସୁନ୍ଦର। ଥ୍ୟାଙ୍କ ୟୁ ସୋ ମଚ କଲ କରିଥିବାରୁ।
1: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର। ନମ୍ବର 0671230353 ଆପଣ ବି କଲ କରିକି ସେୟାର କରିପାରିବେ, କାହା ସହିତ ମନ ଖୋଲା କଥା ସେୟାର କରିପାରନ୍ତି। ହ୍ୟାଲୋ,
2: ନମସ୍କାର।

0: గడిపారంది.
1: హలో,
2: ନମସ୍କାର,
1: କିଏ କହୁଥିଲେ, କୋଉଠୁ କହୁଥିଲେ? ହ୍ୟାଲୋ
2: ହ୍ୟାଲୋ,
1: ମୁଁ କହିଲି ଗୁଡ୍ ଇଭିନିଂ, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା କୁହନ୍ତୁ, କାହା ସହିତ ମନ ଖୋଲା କଥା ହେଇପାରନ୍ତି, କଥା ସବୁ ସେୟାର କରିପାରନ୍ତି?
2: ମୁଁ ଯେତେବେଳେ ମୋ ମନର କିଛି ଗୋଟେ ଭାବନା ହୁଏ, ମୁଁ ସବୁବେଳେ ନିଜ ପାଖରେ ଗୋଟେ ବିବେକ ଅଛି, ବିବେକ ଶକ୍ତି ଅଛି, ମଣିଷ ସମସ୍ତଙ୍କ ପାଖରେ ଗୋଟେ ବୁଦ୍ଧି ବିବେକ ଶକ୍ତି ଅଛି, ଶ୍ରେଷ୍ଠ ରାଜା ଅଛି, ମଣିଷର ରାଜା ଅଛି, ବୁଦ୍ଧିର ରାଜା, ସେ ଚିନ୍ତା କରେ ବିବେକକୁ, ନହେଲେ ଈଶ୍ୱରଙ୍କୁ, ଲୋକକୁ, ଲୋକ ଏମିତି ସାଧାରଣ ଯେମିତି ସାର୍, ମୁଁ ତ ବେଶୀ ସାଧୁସନ୍ଥ ମାନଙ୍କ ପାଖରେ ସମର୍ଥନ କରେ, ତଥାପି ମୁଁ ସେତେ ଦୂରକୁ ଯାଏନି, ମୋ ନିଜ ଆଉ ଭଗବାନ ଶିବ ଶୈଳା ମୋଦି ତାର
1: ବହୁତ ସୁନ୍ଦର. ଆଜ୍ଞା ଆଜ୍ଞା, ମୁଁ କହିଲି ବହୁତ ବଢିଆ, ଥ୍ୟାଙ୍କ ୟୁ ସୋ ମଚ୍. ଆଜ୍ଞା, ଆପଣଙ୍କ କଥା ଅଧା ଅଧା କଟୁଛି. ଓକେ, ଥ୍ୟାଙ୍କ ୟୁ କଲ୍ କରିଥିବାରୁ. ଏବଂ ସମସ୍ତଙ୍କୁ କହିବି ଯେ ଟିକେ ନେଟୱାର୍କ ଭଲ ଯୋଉଠି ଥିବ ସେଇଠୁ ରହିକି କଲ୍ କରନ୍ତୁ, ଆମେ ଟିକେ ଭଲରେ ଯେମିତି କଥା ହେଇପାରିବା. ନମ୍ବର 0671230353 ଆପଣ ବି କଲ୍ କରିପାରିବେ ଏବଂ କହିପାରିବେ, କାହା ସହିତ ମନ ଖୋଲା କଥା ସେୟାର କରିପାରନ୍ତି.

0: ତାକୁ ଛାଡ଼ିଲା ପରେ ମୋର ସେଇ ଆଉ ବନ୍ଧୁ ସାଙ୍ଗ ସବୁ ସିଏ ଆଉ ତା ସାଙ୍ଗେ ସବୁ ସେୟାର କରୁଛି ଆଉ କଣ କରିବି।
1: ବହୁତ ବଢିଆ, ଏମିତି ଯୋଡି ସଲାମତ ରହୁ ଆଉ। ଥ୍ୟାଙ୍କ ୟୁ ସୋ ମଚ୍ କଲ କରି।
0: ଜଗନ୍ନାଥ ଦୟାରୁ 25 ଘରେ ପୁରିଗଲା।
1: ଆଜ୍ଞା
0: ଆଉ
1: ମନ ଖୋଲା କଥା ସେୟାର କରିପାରନ୍ତି। ହ୍ୟାଲୋ
2: ହ୍ୟାଲୋ
1: ଗୁଡ୍ ଇଭିନିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ସନ୍ତୋଷ ମଲ୍ଲିକ କହୁଛି, ନୟାଗଡ଼ ଭରତପୁର ଜିଲ୍ଲା ଯାଜପୁର।
1: ଆଜ୍ଞା କୁହନ୍ତୁ, କାହା ସହିତ ମନ ଖୋଲା କଥା ହେଇପାରନ୍ତି?
2: ମେନ୍ ହଉଛି ମୋ ମା, ମା ତ ସବୁକିଛି, ଆଉ ମା ସାଙ୍ଗରେ ସବୁ କଥା ମୁଁ ବିତାଏ। ମା ହଉଛି ମୋର ମେନ୍, ଆଉ ସବୁ ସାଙ୍ଗସାଥି ତ ଅଛନ୍ତି ଦୁନିଆ, କିନ୍ତୁ ମା ହଉଛି ମେନ୍।
1: ଆଗେ ତାଙ୍କୁ କହୁଥିବେ ଆଉ।
2: ଆଜ୍ଞା ଆଜ୍ଞା।
1: ଆଚ୍ଛା, ବହୁତ ବଢିଆ, ଥ୍ୟାଙ୍କ ୟୁ କଲ୍ କରିଥିବାରୁ।
2: ନମସ୍କାର।
1: ନମ୍ବର 06712303153 କଲ୍ କରିପାରିବେ, କହିପାରିବେ ଯେ ନିଜ ମନ ଖୋଲା କଥା କାହା ସହିତ ସେୟାର କରିପାରନ୍ତି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓରେ ସମୟ ସନ୍ଧ୍ୟା 6:06 ଶୁଣିବା ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 31ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। 7:25 ଶୁଣିପାରିବେ କାର୍ଯ୍ୟକ୍ରମ ସନ୍ଧ୍ୟା ଆସର। ରାତି 8:02 ଶୁଣିବେ କାର୍ଯ୍ୟକ୍ରମ ଗୀତରେ ମିତରେ। ଅଭୁଲା ସ୍କୃତି ଶୁଣିପାରିବେ ରାତି 9:15। ରାତି 10:00 ଶୁଣିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ବର୍ତ୍ତମାନ ଶୁଣିବା ଆସନ୍ତା କାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05। ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 50ତମ ଭାଗ ଶୁଣିପାରିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ଶୁଣିପାରିବେ ସକାଳ 7:10। ଏଥିରେ ବିଷୟ ରହିଛି ଘୁଙ୍ଗୁଡ଼ି। ଆଲୋଚନା କରିବେ ଡାକ୍ତର ଚିନ୍ମୟ ସୁନ୍ଦର ରାୟ ସକାଳ 7:25। ଶୁଣିବେ କାର୍ଯ୍ୟକ୍ରମ ଶୁଭ ସକାଳ। ମର୍ଣ୍ଣିଂ ମେଲୋଡି ଶୁଣିପାରିବେ ସକାଳ 8:30। ଡାଏଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ ସକାଳ 9:00। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜ ମତାମତ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ସକାଳ 10:00। ଦିନ 11:00 ଶୁଣିବେ କାର୍ଯ୍ୟକ୍ରମ କଳାକାର। ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିପାରିବେ ଦିନ 11:30। ଦିନ 12:00 ଶୁଣିବେ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ଦିନ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଜ ମତ ରଖିପାରିବେ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିପାରିବେ ଦିନ 2:45। ଦିନ 3:00 ଶୁଣିବେ କାର୍ଯ୍ୟକ୍ରମ ମୋ ଦେଶ। ଅପରାହ୍ନ 4:00 କାର୍ଯ୍ୟକ୍ରମ ସୋରିଲା ଆଫ୍ଟରନୁନ୍। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିପାରିବେ ଅପରାହ୍ନ 4:50। ପାଞ୍ଚଟା 2:00 ଶୁଣିବେ ଡାଇଲ୍ ଇନ୍ ଲାଇଫ୍ ଚିପ୍ ଚାଟ୍। ଏଥିରେ ଫୋନ୍ କଲ୍

ମାଧ୍ୟମରେ ନିଜ ମତ ରଖିପାରିବେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 32ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ଆରାଧନା ସନ୍ଧ୍ୟା 6:30। ସନ୍ଧ୍ୟା 7:25 ଶୁଣିବେ କାର୍ଯ୍ୟକ୍ରମ ସନ୍ଧ୍ୟାସର। ରାତି 8:02 ଶୁଣିବେ କାର୍ଯ୍ୟକ୍ରମ ଗୀତରେ ମିତରେ। ଅଭୁଲା ସ୍କୃତି ଶୁଣିପାରିବେ ରାତି 9:15। ରାତି 10:00 ଶୁଣିପାରିବେ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଶେଷ ହେଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍।

ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 31ତମ ଭାଗ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଜେପି ସରକାରର ଦୁଇବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ସରକାରର ଦୁଇବର୍ଷ ପୂର୍ତ୍ତିର ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଭାଗର ସଫଳତା ଓ ଉପଲବ୍ଧି ସମ୍ପର୍କରେ ବିଭାଗୀୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ଆସନ୍ତା ଜୁନ୍ 12ରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିରାଡମ୍ବର ଭାବେ ବିଜେପି ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ କରିବା ଲାଗି ନିଷ୍ପତ୍ତି ହୋଇଛି। ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ସରକାରଙ୍କ ଆଭିମୁଖ୍ୟ, ଜନକଲ୍ୟାଣକାରୀ ଯୋଜନା ଏବଂ ଏହାର ସୁଫଳ ବିଷୟରେ ଯେଭଳି ସାଧାରଣ ଲୋକଟିଏ ସୂଚନା ପାଇପାରିବ ସେ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁଇବର୍ଷ ପୂର୍ତ୍ତି ନିମନ୍ତେ ପାଳନ ହେବାକୁ ଥିବା ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ପୂର୍ବାହ୍ନ 11ଟା ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମର ଏହା ହେବ 134ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା 2024ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବୁବୁନ୍ ସାହୁଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିଛନ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗ୍ରାମର ବୁବୁନ୍ ସାହୁଙ୍କୁ ଓସିଏସ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଜନସେବା ପ୍ରଶାସନର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ବୁବୁନ୍ ସାହୁ ବର୍ତ୍ତମାନ ଓଡ଼ିଶା ପୁଲିସ୍ର ଡିଏସ୍ପି ଭାବେ ପ୍ରଶିକ୍ଷଣ ନେଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ ସିୟୁଇଟି ୟୁଜି 2026 ପରୀକ୍ଷା ନିମନ୍ତେ ସଂଶୋଧିତ ପରୀକ୍ଷା ତାରିଖ ଏବଂ ଆଡ୍ମିଟ୍ କାର୍ଡ ପ୍ରଦାନ ଘୋଷଣା କରାଯାଇଛି। ଚଳିତ ମାସ 31 ତାରିଖ ଏବଂ ଆସନ୍ତା ମାସ 6 ଓ 7 ତାରିଖରେ ଏଥିନିମନ୍ତେ ପ୍ରବେଶିକା ପରୀକ୍ଷା ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆଜି ହେବାକୁ ଥିବା ପରୀକ୍ଷା ଇଦ୍ ଉଲ୍ ଆଝା ପାଇଁ ପୁନଃ ନିର୍ଦ୍ଧାରିତ କରାଯାଇଛି। ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷା ଲାଗି ପ୍ରାର୍ଥୀମାନଙ୍କୁ ଆଡ୍ମିଟ୍ କାର୍ଡ ପ୍ରଦାନ ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ cuet.nta.nic.inରେ ଡାଉନ୍ଲୋଡ୍ କରି ଆଡ୍ମିଟ୍ କାର୍ଡ ପାଇପାରିବେ। ଆସନ୍ତା ମାସ 6 ଓ 7 ତାରିଖରେ ହେବାକୁ ଥିବା ପରୀକ୍ଷା ଲାଗି ଖୁବ୍ ଶୀଘ୍ର ଆଡ୍ମିଟ୍ କାର୍ଡ ପ୍ରଦାନ କରାଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାବିଯାନ 2026 ଅଧୀନରେ ପୁରୀ ଜିଲ୍ଲାରେ ଆୟୋଜିତ ଶିବିରରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା।

0: ପ୍ରଶିକ୍ଷଣ ବର୍ଗରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ, ସାଂସଦ ସମ୍ବିତ ମହାପାତ୍ର, ବିଧାୟକ ଓମ୍ ପ୍ରକାଶ ମିଶ୍ର, ପୁରୀ ବିଧାନସଭା କ୍ଷେତ୍ରର ଅନେକ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଏଥିରେ ଉପସ୍ଥିତ ଥିଲେ। ଗ୍ରାମାଞ୍ଚଳର ଆର୍ଥିକ ବିକାଶ ଓ ସ୍ୱାବଲମ୍ଭନ ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକ ଜିଲ୍ଲା ସୋହଡ଼ା ପଞ୍ଚାୟତ ଅନ୍ତର୍ଗତ ବାଲିପଡ଼ାଠାରେ ଏକ ନୂତନ ବିପଣି କେନ୍ଦ୍ର ନିର୍ମାଣ ପାଇଁ ମନ୍ତ୍ରୀ ଶ୍ରୀ ସୁରଜ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗ୍ରାମର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ବିପଣି କେନ୍ଦ୍ର ନିର୍ମାଣ ଦ୍ୱାରା ସ୍ଥାନୀୟ ଜନସାଧାରଣ ଦୈନନ୍ଦିନ ବଜାର ସୁବିଧା ସହ ଅଞ୍ଚଳର କ୍ଷୁଦ୍ର ବ୍ୟବସାୟୀ, ଚାଷୀ ଓ ଯୁବକ ଯୁବତୀଙ୍କ ପାଇଁ ନୂତନ ବ୍ୟବସାୟିକ ଓ ରୋଜଗାର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ସୁରଜ କହିଛନ୍ତି। ପିତେଇପୁରଠାରେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଚାରାରୋପଣ କାର୍ଯ୍ୟକ୍ରମ ଓ ରାସନ କାର୍ଡ ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ରେ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଆଝା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପର୍ବ ସମସ୍ତଙ୍କୁ ସୁଖ, ଶାନ୍ତି ଏବଂ ସମୃଦ୍ଧି ପ୍ରଦାନ କରିବ ବୋଲି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଇଦ୍ ଉଲ୍ ଆଝା ପର୍ବ ସମାଜରେ ଭ୍ରାତୃଭାବ ଏବଂ ଶାନ୍ତି ପ୍ରତିଷ୍ଠା ଦୃଢ଼ କରିବା ଦିଗରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ସେ ସମସ୍ତଙ୍କର ସାଫଲ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ସଦ୍ଭାବ, ତ୍ୟାଗ ଓ ଭାଇଚାରାର ଅନନ୍ୟ ପର୍ବ ଇଦ୍ ଉଜ୍ ଜୁହା ପାଳିତ ହୋଇଯାଇଛି। ସଦର ମହକୁମାର ଦୁଇଟି ମସ୍ଜିଦ୍ରେ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ସାମୁହିକ ନମାଜ ପାଠ କରାଯାଇଥିଲା। ଇସଲାମ ଧର୍ମର ମାନବିକ ମୂଲ୍ୟବୋଧ ଓ ଦେଶର ସଂହତି ଓ ସମ୍ପ୍ରୀତି ଉପରେ ଭାଇଚାରାକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ଏହି ପର୍ବ ପାଳିତ ହୋଇଯାଇଛି। ସ୍ଥାନୀୟ ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଦେଶର ପ୍ରଗତି, ବିଶ୍ୱଶାନ୍ତି ଓ ସଦ୍ଭାବନା ପାଇଁ ସାମୁହିକ ନମାଜ ପାଠ ମଧ୍ୟ କରାଯାଇଥିଲା। ଋତୁସ୍ରାବ ସମ୍ପର୍କରେ ଭ୍ରାନ୍ତ ଦୂର କରିବା, ମହିଳା ଓ କିଶୋରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 28 ତାରିଖକୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ଋତୁସ୍ରାବ ମହିଳାଙ୍କ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହାକୁ ନେଇ ଲଜ୍ଜା, ଅନ୍ଧବିଶ୍ୱାସ ଓ ବିଭିନ୍ନ କୁସଂସ୍କାର ଦେଖାଦେଇଥାଏ। ସଚେତନତା ଅଭାବରୁ ଅନେକ କିଶୋରୀ ଏହାଦ୍ୱାରା ପ୍ରଭାବିତ ହେବା ସହ ଶାରୀରିକ ସମସ୍ୟା ଓ ସଂକ୍ରମଣର ଶିକାର ହୋଇଥାନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଋତୁସ୍ରାବ ସମୟରେ ସ୍ୱଚ୍ଛତା ପ୍ରତି ଯତ୍ନବାନ ହେବା ସହିତ ପୁଷ୍ଟିକର ଖାଦ୍ୟ ଓ ପର୍ଯ୍ୟାପ୍ତ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ସରକାର ଓ ବିଭିନ୍ନ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନିଃଶୁଳ୍କରେ ସାନିଟାରୀ ପ୍ୟାଡ୍ ବଣ୍ଟନ ଓ ବିଦ୍ୟାଳୟ ସ୍ତରରେ ସ୍ୱାସ୍ଥ୍ୟ ଶିକ୍ଷା ଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ଋତୁସ୍ରାବ ସମ୍ପର୍କରେ ଆଲୋଚନା, ସଠିକ୍ ତଥ୍ୟ, ସ୍ୱଚ୍ଛତା ପ୍ରତି ସଚେତନତା ମାଧ୍ୟମରେ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସମ୍ମାନକୁ ସୁରକ୍ଷିତ ରଖାଯାଇପାରିବ। ଭୁବନେଶ୍ୱରଠାରେ ଏହି ଅବସରରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମ୍ମିଳନୀରେ ଯୋଗଦେଇ କହିଛନ୍ତି, ଋତୁସ୍ରାବକୁ ଏକ ସାମାଜିକ କୁପ୍ରଥା ଭାବେ ଗ୍ରହଣ ନ କରି ଏ ସମ୍ପର୍କରେ ମୁକ୍ତ ଆଲୋଚନାର ଆବଶ୍ୟକତା ରହିଛି।
1: ଏଇ ଯଦି ଆପଣ ଯଦି କହିବେ ଯେ ଯଦି ପିରିୟଡ୍ ଆରମ୍ଭ ହଉଛି ତାହେଲେ ଗୋଟେ ପ୍ରଥମେ ଗୋଟେ କିଶୋରୀ ବା ଗୋଟେ ଶିଶୁ ଆକୁ ସମ୍ମୁଖୀନ ହଉଛି, ତେଣୁ ଏଥିରେ କିଭଳି ଭାବରେ ସ୍ୱଚ୍ଛତା ସେମାନେ ମେଣ୍ଟେନ୍ କରିପାରିବେ, ଶିକ୍ଷା କ୍ଷେତ୍ର ହଉ ସିଏ ସମସ୍ତ କ୍ଷେତ୍ରରେ ବା ପରିବାରରେ ବି ହଉ, ଏଇଟା ଗୋଟେ ସାଇନ୍ସ ଇସ୍ୟୁ, ଆକୁ ଗୋଟେ ସୋସିଆଲ ଷ୍ଟିଗ୍ମା ଭାବରେ ନ ନିଅନ୍ତୁ ଏବଂ ଶିଶୁମାନଙ୍କୁ ସେମାନଙ୍କର ଅଧିକାର, ସେମାନେ ସ୍ୱଚ୍ଛତା ଭାବରେ ବଢ଼ିପାରିବେ ଏବଂ ଖୋଲିକିରି ଏ ବିଷୟରେ ଯେଭଳି ଭାବରେ ଆଲୋଚନା କରିପାରିବେ ନିଜ ପରିବାରରେ, ସ୍କୁଲରେ ଏବଂ ସୋସାଇଟିରେ, ତା ଉପରେ ଆମେ ସମସ୍ତେ କାମ କରିବା ଉଚିତ।
0: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ରଥ ଚାରମାଳ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳରୁ 18 ଖଣ୍ଡ ତାଳଖଣ୍ଡ ପୁରୀରେ ପହଞ୍ଚିଥିବା ଜଣାପଡ଼ିଛି। ଭୋଇ ସେବକମାନେ ତାଳକାଠ ବ୍ୟବହାର କରି ଚାରମାଳ ନିର୍ମାଣ କରିବେ। ପାରମ୍ପରିକ ରୀତି ଅନୁଯାୟୀ ରଥଯାତ୍ରା ଦିନ ପହଣ୍ଡି ସମୟରେ ତିନି ରଥରେ 16 ଚାରମାଳ ବନ୍ଧାଯାଇଥାଏ। ରାୟଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି। ଶିବିରରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ତୃଣମୂଳ ସ୍ତରରେ ପଣ୍ଡିତ ଉପାଧ୍ୟାୟଙ୍କ ରାଷ୍ଟ୍ରବାଦୀ ଚିନ୍ତାଧାରାକୁ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲର ପ୍ରମୋଦ ପ୍ରଧାନଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ

ମାଝୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ଓ ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ସମେତ ଦେବଗଡ଼, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାକୁ ସତର୍କ କରାଯାଇଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଆସନ୍ତା କିଛିଦିନ ମଧ୍ୟରେ ଦିନ ତାପମାତ୍ରା 2-4 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ତେବେ ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବା ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍ତି। ବିଜେପି ସରକାରର 2 ବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ବିଜେପି ସରକାରର 2 ବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ମୁଖ୍ୟମନ୍ତ୍ରୀ ମହୋଦୟ ମାଝୀ ଆଜି ଲୋକସେବା ଭବନଠାରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା 2024ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଜିଲ୍ଲାର ବୁବୁନ ସାହୁଙ୍କୁ ସମ୍ଭର୍ଦ୍ଧିତ କରିବା ସହ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ରଥ ଚାରମାଳ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ତାଳକାଠ। ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳରୁ 18 ଖଣ୍ଡ ତାଳକାଠ ଆସି ପହଞ୍ଚିଛି। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ଗୁଜରାଟର ଗାନ୍ଧୀନଗରଠାରେ ଆଜି 340 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। କହିଲେ ବେଆଇନ ପ୍ରବାସୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ପାଇଁ ସରକାର ପ୍ରତିବଦ୍ଧ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ ମେ 31 ତାରିଖ ପର୍ଯ୍ୟନ୍ତ ତିନିଦିନିଆ କର୍ଣ୍ଣାଟକ, ଗୋଆ ଏବଂ କେରଳ ଗସ୍ତରେ ଯିବେ। ସ୍ୱଚ୍ଛ ଓ ସୁରକ୍ଷିତ ଋତୁସ୍ରାବ ପରିଚର୍ଯ୍ୟାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ। ଶ୍ରେଷ୍ଠତ୍ୱ ପାଇଁ ଏକାଠି ହେବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରକ୍ତ କର୍କଟ ଦିବସ। ରାଜ୍ୟର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଭାଇ ଓ ଭଉଣୀ ପାଳନ କରୁଛନ୍ତି ଇଦ୍ ଉଜ୍ ଜୁହା। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ।

0: ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସଫୋର୍ଡଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। ଦେଶରୁ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଦେଶାନ୍ତର କରାଯିବା ନେଇ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଦୋହରାଇଛନ୍ତି। ଆଜି ତାଙ୍କ ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ 340 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶିଳାନ୍ୟାସ କରିବା ଅବସରରେ ସେ ଏହା କହିଛନ୍ତି। ସୀମା ସୁରକ୍ଷା ବଳକୁ ଗୋଟିଏ ସପ୍ତାହ ମଧ୍ୟରେ 600 ହେକ୍ଟର ଜମି ଯୋଗାଇ ଦେଇଥିବାରୁ ଶ୍ରୀ ଶାହା ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶଂସା କରିଛନ୍ତି।
2: बाहर निकालना ये हमारी सरकार का संकल्प है और इसके लिए नरेंद्र मोदी जी ने एक डेमोग्राफी चेंज कमीशन कमिटी बनाने का निर्णय किया है। ये हाई पावर कमिटी देश भर में जनसंख्यिकी का जो कृत्रिम बदलाव हुआ है उसके कारणों और उपायों की भी चिंता करेगी और इसके लिए कोई कानून बनाने की जरूरत है तो इसकी भी चिंता करेगी।
1: ବୀର ସବରକରଙ୍କ ଜନ୍ମଦିନ ଅବସରରେ ଶ୍ରୀ ଶାହା ସବରକରଙ୍କ ଦେଶ ପାଇଁ ଅବଦାନର ସ୍କୃତିଚାରଣ କରିଛନ୍ତି। ଭାରତ ମାତା ପାଇଁ ଶ୍ରୀ ସବରକର ଜୀବନବ୍ୟାପୀ ତ୍ୟାଗ କରିବା ସହିତ ବଳିଦାନ ଦେଇଥିଲେ ବୋଲି ଶ୍ରୀ ଶାହା କହିଛନ୍ତି। ତିନିଦିନିଆ ଗସ୍ତରେ ଗୁଜରାଟ ଯାଇଥିବା ଶ୍ରୀ ଶାହା ଆଜି ତାଙ୍କ ଗସ୍ତର ପ୍ରଥମ ଦିନରେ କର୍ପୋରେଟ୍ ସାମାଜିକ ଦାୟିତ୍ୱ ପଦକ୍ଷେପ ଅଧୀନରେ ବିକଶିତ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଆଜି ସନ୍ଧ୍ୟାରେ ଅହମ୍ମଦାବାଦସ୍ଥିତ ଭୀମଜିପୁରା ନିକଟରେ କେତେଗୁଡ଼ିଏ ପ୍ରକଳ୍ପକୁ ଶ୍ରୀ ଶାହା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ 10,000 କୋଟିରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି। ସେ ରାଜ୍ୟଗୁଡ଼ିକ ହେଉଛି ଆସାମ, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳମ୍, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ। ଏହି ଅବସରରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଭାସୀ ମାଧ୍ୟମରେ ଯୋଗଦେଇ କହିଛନ୍ତି, ଏହି ଯୋଜନା ଅଧୀନରେ 4,95,00,000 ଆବାସ ନିର୍ମାଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ 3,91,00,000 ଆବାସ ପୂର୍ବରୁ ଅନୁମୋଦିତ ହୋଇସାରିଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଦେଶର ଗରିବ ଲୋକଙ୍କୁ ଆବାସ ପ୍ରଦାନ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଅନୁମୋଦିତ ଆବାସ ମଧ୍ୟରୁ ଇତିମଧ୍ୟରେ 3,00,000,000ରୁ ଅଧିକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ମଧ୍ୟରେ ସମନ୍ୱୟ ମାଧ୍ୟମରେ ଗ୍ରାମବାସୀଙ୍କ ଜୀବନ ଧାରଣର ମାନ ଉନ୍ନତି କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ ତିନିଦିନିଆ କର୍ଣ୍ଣାଟକ, ଗୋଆ ଏବଂ କେରଳ ଗସ୍ତରେ ଯିବେ। କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର 45 ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଦାଭାଙ୍ଗେ ସ୍ଥିତ ବିଡିଟି କଲେଜ ଅଫ୍ ଇଞ୍ଜିନିୟରିଂର ହୀରକ ଜୟନ୍ତୀ ସମାରୋହରେ ଉପରାଷ୍ଟ୍ରପତି ଯୋଗଦେବେ। ଶ୍ରୀ ରାଧାକ୍ରିଷ୍ଣନ ଶନିବାର ଦିନ ପଣଜୀଠାରେ ଗୋଆ ରାଜ୍ୟ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବା ସହ ସିଏସ୍ଆଇଆର୍ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସିନୋଗ୍ରାଫି

ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଆସନ୍ତା 31 ତାରିଖ ରବିବାର ଦିନ ବେଲଥାଙ୍ଗଡ଼ିଠାରେ ସିରି ଶିଳ୍ପ ପ୍ରକଳ୍ପ ଉଦ୍ଘାଟନ କରିବା ସହ କର୍ଣ୍ଣାଟକ ଶ୍ରୀକ୍ଷେତ୍ର ଧର୍ମସ୍ଥଳ ମଞ୍ଜୁନାଥ ସ୍ୱାମୀ ମନ୍ଦିର ଗସ୍ତ କରିବେ। ସେହିଦିନ କେରଳମ୍ର କୋଟାୟମ୍ସ୍ଥିତ ଦୀପିକା ମାଲୟାଲମ୍ ଦୈନିକ ସମ୍ଭାଦପତ୍ରର 140ତମ ପ୍ରତିଷ୍ଠା ଦିବସ ସମାରୋହକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରିବା ଲକ୍ଷ୍ୟ ନେଇ କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ନୂଆଦିଲ୍ଲୀରେ ଆଜି ଏଆଇ ପାଠ୍ୟକ୍ରମ ଟାସ୍କଫୋର୍ସ ସହିତ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି। ଶିଳ୍ପ ଏବଂ ଶିକ୍ଷା କ୍ଷେତ୍ର ସହଯୋଗକୁ ସୁଦୃଢ଼ କରିବା ସହିତ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଆବଶ୍ୟକତା ପାଇଁ କୃତ୍ରିମ ବୁଦ୍ଧିମତା ଶିକ୍ଷାକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ମତ ବିନିମୟ ହୋଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ କହିଛି ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକରେ ଜାରି ରହିଥିବା ସ୍ନାତକ କମ୍ପ୍ୟୁଟର ସାଇନ୍ସ ଏବଂ ଆନୁଷଙ୍ଗିକ ପାଠ୍ୟକ୍ରମର ଭିଭିଭୂମି ନେଇ ଟାସ୍କଫୋର୍ସ ସମୀକ୍ଷା କରିଛି। ଶିଳ୍ପ ବିଶେଷଜ୍ଞ ଏବଂ ସଫ୍ଟୱେୟାର ଆଣ୍ଡ ସର୍ଭିସେସ୍ କମ୍ପାନୀଗୁଡ଼ିକର ଜାତୀୟ ସଂଗଠନ ନାସ୍କମ୍ର ମିଳିତ ସହଭାଗିତାରେ ଏହି ସମୀକ୍ଷା କରାଯାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଆଜି ଆନୁଷ୍ଠାନିକ ଭାବେ ରାଜ୍ୟପାଳଙ୍କ ସଚିବଙ୍କୁ ଲୋକଭବନରେ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତାଙ୍କର ଇସ୍ତଫାପତ୍ର ସରକାରୀ ଭାବେ ସଚିବ ଗ୍ରହଣ କରିଥିବା ଶ୍ରୀ ସିଦ୍ଧରମେୟା ଗଣମାଧ୍ୟମକୁ କହିଛନ୍ତି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାରଙ୍କୁ ନିମନ୍ତ୍ରଣ କରିବା ପାଇଁ ସିଦ୍ଧରମେୟା ରାଜ୍ୟପାଳଙ୍କୁ ଅନୁରୋଧ କରିଥିବା କହିଛନ୍ତି। ସେ କହିଛନ୍ତି 136 ଜଣ ବିଧାୟକଙ୍କ ସମର୍ଥନ ସହିତ ତାଙ୍କ ସରକାରଙ୍କ ପାଖରେ ବହୁମତ ରହିଛି। ଦଳର ହାଇକମାଣ୍ଡ ମଧ୍ୟ ତାଙ୍କୁ ରାଜ୍ୟସଭାକୁ ଯିବା ପାଇଁ ପ୍ରସ୍ତାବ ଦେଇଥିଲେ, ସେ ତାହାକୁ ବିନମ୍ରତା ସହିତ ଗ୍ରହଣ କରିନାହାନ୍ତି। ଜାତୀୟ ରାଜନୀତିରେ ତାଙ୍କର ରୁଚି ନଥିବାରୁ ସେ ରାଜ୍ୟବାସୀଙ୍କ ପାଇଁ ତାଙ୍କର କାର୍ଯ୍ୟ ପୂର୍ବଭଳି ଜାରି ରଖିବେ ବୋଲି କହିଛନ୍ତି। 2023 ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବିଜୟ ହାସଲ କଲାପରେ ସିଦ୍ଧରମେୟା ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୂର୍ବରୁ 2013ରୁ 2018 ମସିହା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଥିଲେ। ଦୁଇଥରରେ 8 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ସହିତ ସେ ରାଜ୍ୟର ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିଲେ। କର୍ଣ୍ଣାଟକ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର 2023 ମସିହା ବିଧାନସଭା ନିର୍ବାଚନରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ ଖ୍ରୀଷ୍ଟୋ ଡେରିଡେସ୍ଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଆଜି ସାଇପ୍ରସ୍ଠାରେ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ପଶ୍ଚିମ ଏସିଆ ପରିସ୍ଥିତି ଏବଂ ଭୂମଧ୍ୟ ସାଗରୀୟ ଅଞ୍ଚଳରେ ଭାରତର ସ୍ୱାର୍ଥ ପ୍ରସଙ୍ଗ ଜଡ଼ିତ ବିଭିନ୍ନ ବିଷୟରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ସାଇପ୍ରସ୍ ରାଷ୍ଟ୍ରପତିଙ୍କ ନିକଟରେ ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ବର୍ଷ୍ଣନା କରିବା ସହ ଦ୍ୱିପାକ୍ଷିକ ସହଭାଗିତା ଅଧିକ ସୁଦୃଢ଼ ହୋଇଛି ବୋଲି କହିଛନ୍ତି। ସାଇପ୍ରସ୍ଠାରେ ଡକ୍ଟର ଜୟଶଙ୍କର ୟୁରୋପୀୟ ସଂଘ ବୈଦେଶିକ ଗଣଙ୍କ ସହ ଏକ ଅନୌପଚାରିକ ବୈଠକରେ ଫଳପ୍ରଦ ଆଲୋଚନା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ପ୍ରସ୍ତାବିତ ଜାତୀୟ ରାଜପଥଗୁଡ଼ିକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଆଇ ଚିହ୍ନଟ କରିଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମୋଟ 1692 କିଲୋମିଟର ଦୀର୍ଘ ଜାତୀୟ ରାଜପଥକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ହରିୟାଣା, ଚଣ୍ଡିଗଡ଼, କର୍ଣ୍ଣାଟକ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, ଉତ୍ତରପ୍ରଦେଶ, ବିହାର ଏବଂ ମହାରାଷ୍ଟ୍ର ଆଦି 9 ରାଜ୍ୟର ଜାତୀୟ ରାଜପଥ ଏଥିରେ ଅନ୍ତର୍ଭୁକ୍ତ। ଏହି ରାଜପଥଗୁଡ଼ିକର ଭବିଷ୍ୟତ ଭିଭିଭୂମି ବିକାଶ ପାଇଁ ପୁଞ୍ଜି ସଂଗ୍ରହ କରିବା ଏବଂ ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ପ୍ରୋହାହନ ପ୍ରଦାନ କରିବା ଓ ଜାତୀୟ ରାଜପଥର ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ଏହି ପଦକ୍ଷେପର ଅନ୍ୟତମ ଉଦ୍ଦେଶ୍ୟ। ମନ୍ତ୍ରଣାଳୟ କହିଛି ଟୋଲ୍ ଅପରେଟ୍ ଟ୍ରାନ୍ସଫର ଟିଓଟି ଏବଂ ଭିଭିଭୂମି ନିବେଶ ଟ୍ରଷ୍ଟ ଅଧୀନରେ ସ୍ୱଚ୍ଛ ଓ ବ୍ୟବସ୍ଥିତ ମାଧ୍ୟମରେ ଏହି ପ୍ରକ୍ରିୟାକୁ ପରିଚାଳନା କରାଯିବ। ଦେଶବ୍ୟାପୀ ସଡ଼କ ଯୋଗାଯୋଗକୁ ଅଧିକ ସଶକ୍ତ କରିବା, ପରିଚାଳନାଗତ ଦକ୍ଷତା ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏହାର ଉପଯୋଗକୁ ଲକ୍ଷ୍ୟ ରଖି ଏନ୍ଏଚ୍ଆଇ ପକ୍ଷରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ତାଙ୍କର ତିନିଦିନିଆ ମେଘାଳୟ ଗସ୍ତ ସମୟରେ ଚଳିତ ବର୍ଷର ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟର ପ୍ରସ୍ତୁତିର ସମୀକ୍ଷା କରିବେ। ଶିଲଂରେ ସେ ମଧ୍ୟ ଏକ ସମନ୍ୱିତ ବହୁମୁଖୀ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଶ୍ରୀ ମାଣ୍ଡବ୍ୟ ଏହି ଗସ୍ତ ସମୟରେ ଯୁବ ବ୍ୟାପାର, କ୍ରୀଡ଼ା ଭିଭିଭୂମି ବିକାଶ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଯୁବ ବ୍ୟାପାର ବିଭାଗର ଏକ ଚିନ୍ତନ ଅଧିବେଶନରେ ତାଙ୍କର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ଶନିବାର ଦିନ ଶ୍ରୀ ମାଣ୍ଡବ୍ୟ ମୁଖ୍ୟମନ୍ତ୍ରୀ
କନୁରାଡ କେ ସାଙ୍ଗମାଙ୍କ ସହିତ ପ୍ରାୟ 133 କୋଟି ଟଙ୍କା ବ୍ୟୟରେ ନିର୍ମିତ

ଇକନମିକ ଇଣ୍ଡୋର କ୍ରୀଡ଼ା କମ୍ପ୍ଲେକ୍ସର ଉଦ୍ଘାଟନ କରିବେ। ଭାରତ ଇଂଲଣ୍ଡ ମଧ୍ୟରେ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ଇଂଲଣ୍ଡ ଚେମ୍ସପୋର୍ଟଠାରେ ଆଜି ଭାରତୀୟ ସମୟ ରାତି 11ଟାରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଆଗାମୀ ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ 2026 ପ୍ରତିଯୋଗିତା ପୂର୍ବରୁ ଭାରତୀୟ ଦଳର ଏହା ଶେଷ ଦ୍ୱିପାକ୍ଷିକ ସିରିଜ୍। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ ଆଇସିସି ମହିଳା ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ର୍ୟାଙ୍କିଙ୍ଗ୍ରେ ତୃତୀୟ ସ୍ଥାନରେ ରହିଛି। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12ଟି ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ଆଜି ଚେମ୍ସପୋର୍ଟଠାରେ ଖେଳାଯିବ ପ୍ରଥମ ମ୍ୟାଚ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସି ଦିଲଦାଗ ଷ୍ଟୁଡିଓ ଘରେ ସମୟ ସନ୍ଧ୍ୟା 7:30 ସମସ୍ତଙ୍କୁ ଜଣେଇଥିବି ଭେରି ଗୁଡ୍ ଇଭିନିଂ ତା ସହିତ ଆରମ୍ଭ କରିବା ଆପଣଙ୍କର ଆଉ ଆମର ସନ୍ଧ୍ୟାର ଆସର ସନ୍ଧ୍ୟା ଆସରରେ ଜଣେଇ ପାରିବେ ନିଜ ନିୟର ଆଣ୍ଡ ୟୁଭନ୍ସକୁ ଆପଣଙ୍କର ଗୁଡ୍ ୱିଶେସ୍ ୟେସ୍ ଯଦି ଅଛି ଆଜି କାହା ପାଇଁ ହାପି ଭଲ ବର୍ଥଡେ ହାପି ଆନିଭର୍ସରୀ କିମ୍ବା ଏଇ ଶୁଭ ସନ୍ଧ୍ୟାରେ ଜଣାଇବାକୁ ଚାହୁଁଛନ୍ତି ଗୋଟେ ଶୁଭ ସନ୍ଧ୍ୟା ତାହେଲେ ମୋବାଇଲ୍ ଫୋନ୍ର ମେସେଜ୍ ବକ୍ସକୁ ଯାଆନ୍ତୁ କ୍ୟାପିଟାଲ୍ ଲେଟରରେ ଲେଖନ୍ତୁ FMRC ସ୍ପେସ୍ ଦେବେ ନା ଆଡ୍ରେସ୍ ସହିତ ଯାହାଙ୍କ ପାଇଁ ୱିଶ୍ ଏବଂ ଯାହା ୱିଶ୍ ଲେଖି ପଠାଇଦେବେ 0949596321 ନମ୍ବରରେ କିମ୍ବା ହ୍ୱାଟ୍ସଆପ୍ କରିପାରିବେ 8895254200 ନମ୍ବରରେ

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେ ଦିଲ୍ ସେଇ ଦିଲ୍ ତକ୍। ସନ୍ଧ୍ୟା ଆସରରେ ମେସେଜ କରିଛନ୍ତି ଆଭାସ ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖୁଛନ୍ତି ସୁଦୀପ ଆପା, ଗୁଡ୍ ଇଭିନିଂ, ନମସ୍କାର, ଜୟ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ଗୁଡ୍ ଇଭିନିଂ, ଜୟ ଜଗନ୍ନାଥ। ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର। ଆଜି ଆମ ଅଫିସ ଷ୍ଟାଫ ତପୁ ଅପାଙ୍କ ବେଟା ଆକାଶଙ୍କ ହାପି ବର୍ଥଡେ, ସେଥିପାଇଁ ବହୁତ ବହୁତ ଶୁଭକାମନା ଜଣାଇଦେବେ ଅପା। ନିଶ୍ଚିତ ଭାବରେ ଆକାଶକୁ ଆପଣଙ୍କ ତରଫରୁ ଏବଂ ଆମ ତରଫରୁ ହାପି ବାଲା ବର୍ଥଡେ। ଦେନ୍ ଲେଖୁଛନ୍ତି ଜିନ୍ଦଗି ମେ ଏକ ବାତ ହମେଶା ୟାଦ ରଖନା, କୋଇ କିସି କା ଖାସ ନହିଁ ହୋତା, ଲୋକ ତଭି ୟାଦ କରତେ ହୈଁ ଜବ ଉନକା ଟାଇମ ପାସ ନହିଁ ହୋତା। ବଡ଼ କଥାଟେ କହିଦେଲେ। ଓକେ ଲେଖୁଛନ୍ତି ଅପା ସବୁ ଆର୍ଯ୍ୟ ମାନଙ୍କୁ ଭେରି ଭେରି ଗୁଡ୍ ଇଭିନିଂ। ଅନୁ ଅପା, ସ୍ମୃତି ଅପା, ନାରାୟଣ ଭାଇ, ଶିଉଳି ଅପା, ଗୁଡ୍ ଇଭିନିଂ। ଟୁନା ଭାଇ, ରମେଶ ଭାଇ, ଉର୍ମିଳା ଅପା, ସମୀର ପଣ୍ଡା ଭାଇ, ମୁନା ଭାଇ, ବିଜୟ ଭାଇଙ୍କୁ ଭେରି ଭେରି ଗୁଡ୍ ଇଭିନିଂ। ଓକେ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ। ତା ଛଡ଼ା ଆପଣମାନେ ମଧ୍ୟ ଆପଣଙ୍କ ନିୟର ଆଣ୍ଡ ନ୍ୟୁଆନ୍ସକୁ ପଠାଇ ପାରିବେ ଆପଣଙ୍କର ଗୁଡ୍ ୱିଶେସ୍। ମୋବାଇଲ ଫୋନ୍ର ମେସେଜ ବକ୍ସକୁ ଯିବେ, କ୍ୟାପିଟାଲ ଲେଟରରେ ଲେଖିବେ FMRC, ସ୍ପେସ୍ ଦେବେ ନା ଆଡ୍ରେସ ସହିତ ଯାହାଙ୍କ ପାଇଁ ୱିଶ୍, ଏବଂ ଯାହା ୱିଶ୍ ଲେଖି ପଠାଇଦେବେ 09495963210 କିମ୍ବା ହ୍ୱାଟ୍ସଆପ୍ କରିପାରିବେ 8895254200।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ରାତି 8ଟାର ମୁଖ୍ୟ ସମ୍ବାଦ ସହ ମୁଁ ଆଶୁତୋଷ ପତି। ବିଜେପି ସରକାରର 2 ବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ଆଜି ଲୋକସେବା ଭବନଠାରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା 2024ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଜିଲ୍ଲାର ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ରଥ ଚାରମାଳ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ତାଳକାଠ। ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳରୁ 18 ଖଣ୍ଡ ତାଳକାଠ ଆସି ପହଞ୍ଚିଛି। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12ଟି ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସଫୋର୍ଡଠାରେ ଖେଳାଯିବ ପ୍ରଥମ ମ୍ୟାଚ୍। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 10ଟାରେ।

ট্যুন করি শুনি 100.4 আকাশবাণী এফএম রেইনবো কাটাক দিল সে দিল দেখ। ଖରାବେଳେ ଏଇ ଯୋଉ ସନ୍ଧ୍ୟା ଏଇ ଯୋଉ ସୁଲ ସୁଲ ପବନ ଦଉଥାଏ ନା, ଏ ସମୟରେ ଭାରି ଇଚ୍ଛା ହୁଏ ଟିକେ ଛାତ ଉପରେ ବୁଲିବା, ଟିକେ ଛକ ଆଡ଼େ ଯାଇ ବୁଲିକି ଆସିବା, ଟିକେ ପାର୍କରେ ଯାଇ ବସିବା, ଭାରି ଭଲ ଲାଗେ ନା ଏ ସମୟରେ। ଘର ପାଖ ପାର୍କ ମାନଙ୍କୁ ତ ଆମେ ପ୍ରାୟତଃ ଯାଉ, ପିଲାବେଳେ ଯାଉଥିଲୁ, ଏବେ ମଧ୍ୟ ଯାଉଛୁ, ପୁଣି ଛୁଆଙ୍କୁ ମଧ୍ୟ ନେଇକି ଯାଉଛୁ। ତେବେ ବହୁତ ଏମିତି ପାର୍କ ଅଛି, ମାନେ ପୃଥିବୀରେ ଏମିତି ବହୁତ ପାର୍କ ଅଛି ଯାହାକୁ ଆପଣ ଅଜବ ଗଜବ ପାର୍କ ମଧ୍ୟ କହିପାରିବେ। ଆମେ ଜେନେରାଲି କ'ଣ ଦେଖୁ, ଗଛପତ୍ର ହେଇଥିବ, ଟିକେ ଦୋଳି ଝୁଲଣା ଲାଗିଥିବ, ଛୁଆମାନେ ଖେଳୁଥିବେ, ବସିବାକୁ ସ୍ପେସ୍ ଥିବ, କିନ୍ତୁ ବହୁତ ଏମିତି ପାର୍କ ଅଛି ଯୋଉଟା ଶୁଣିକି ଆପଣ ଭାବିବେ ଆରେ ଏମିତିଆ ପାର୍କ ବି ଅଛି। ଡେଫିନେଟଲି ସେମିତିଆ ପାର୍କ ବି ଅଛି, ଅଜବ ଗଜବ ପାର୍କ ବହୁତ ଅଛି ଏଇ ପୃଥିବୀରେ। ଟିକେ ସେ ବିଷୟରେ ଜାଣିବା, କିନ୍ତୁ ଏବେ ଏନ୍ଜୟ କରିବା କିଛି ଲଭଲି ଟ୍ରାକ୍ସ।

వినిచింది 100.4 ఆకాశవాణి ఎఫ్ఎం రెయిన్బో కటక్ తెలిసి తెలుదాయి. పోర్ట్ల్యాండ్ అవస్థిత మిల్ అండ్ స్పార్క్ ఎస్ నిజర ఏక అద్భుత వైశిష్ట్య పై సారా విశ్వరే ప్రసిద్ధ. ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ସ୍ ଅନୁଯାୟୀ ଏଇଟା ହେଉଛି ଦୁନିଆର ସବୁଠାରୁ ଛୋଟ ପାର୍କ. ଏହାର ଆକାର ମାତ୍ର ପାଖାପାଖି 2 ଫୁଟ ଚଉଡ଼ା ହେବ ଏବଂ ପାର୍କଟି ବିଶେଷ କରି ତିଆରି କରାଯାଇଥିଲା ଲାଇଟ୍ ପୋଷ୍ଟ ପାଇଁ 1948 ମସିହାରେ, କିନ୍ତୁ ସେଠି ଲାଇଟ୍ ପୋଷ୍ଟ ବସିଲାନି, ତେଣୁ ଜଣେ ସ୍ଥାନୀୟ ସାମ୍ବାଦିକ ସେଠି ଖାଲି ଜାଗାରେ ଗଛ ଲଗାଇ ଦେଇଥିଲେ ଆଉ ତାକୁ ଗୋଟେ ପାର୍କର ରୂପ ଦେଇଥିଲେ ଏବଂ 1948ର ସେଇ ଯେଉଁ ଗଛ ଲାଗିଥିଲା ପାର୍କର ରୂପ ଦିଆଯାଇଥିଲା ସେଇଟା ବର୍ତ୍ତମାନ ହେଉଛି ବିଶ୍ୱର ସବୁଠାରୁ ଛୋଟ ପାର୍କ. ବର୍ତ୍ତମାନ ମୁଁ କହିବି କ୍ରିଷ୍ଟାଲ ପ୍ୟାଲେସ୍ ପାର୍କ ବିଷୟରେ. ତେବେ ଏହି ପାର୍କଟି ହେଉଛି ବିଶ୍ୱର ପ୍ରଥମ ଡାଇନୋସର ପାର୍କ. 1854 ମସିହାରେ ଏଠାରେ ଡାଇନୋସର ମାନଙ୍କର ବିଶାଳ ମୂର୍ତ୍ତି ସ୍ଥାପନ କରାଯାଇଥିଲା. ସବୁଠୁ ମଜାଦାର କଥା ହେଉଛି ସେ ସମୟରେ ବିଜ୍ଞାନ ଏତେ ବିକଶିତ ହୋଇନଥିଲା, ତେଣୁ ବୈଜ୍ଞାନିକମାନେ ଡାଇନୋସର ମାନଙ୍କ ସଠିକ୍ ଆକାର ଜାଣିନଥିଲେ, ତେଣୁ ମୂର୍ତ୍ତିଗୁଡ଼ିକୁ ଦେଖିବାକୁ ସାଧାରଣ ଡାଇନୋସର ମାନଙ୍କଠାରୁ ବହୁତ ଅଲଗା ଏବଂ ଅଦ୍ଭୁତ କରି ସଜାଇ ଦେଇଥିଲେ.

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବାର୍ସିଲୋନାରେ ଥିବା ଗୋଟିଏ ପାର୍କ ତାର ରଙ୍ଗ ବେରଙ୍ଗ ଆଉ ଅଦ୍ଭୁତ କାରୁକାର୍ଯ୍ୟ ପାଇଁ ବେଶ୍ ଜଣାଶୁଣା। ଆଣ୍ଟୋନି ଗୋଡିଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଏହି ପାର୍କରେ କୌଣସି ସରଳ ରେଖା ବା ପର୍ଟିକୁଲାର କୋଣ ଦେଖାଯାଏନି। ଏଠି ଥିବା ସବୁ ଘର ପାଚେରୀ ଏସବୁ ଦେଖିଲେ ଏମିତି ଲାଗିବ ଯେମିତି କୌଣସି ଫିଲ୍ମର ପରୀରାଇଜର କାହାଣୀ ସତ ହୋଇକି ଆପଣଙ୍କ ସାମ୍ନାରେ ଅଛି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟୁଡିଓ ଘରେ ସମୟ ରାତି 9:20:27 ଅଭୁଲା ସ୍ମୃତିରେ ଶୁଣୁଛନ୍ତି କିଛି ଅଭୁଲା ଏଭରଗ୍ରୀନ୍ ସଙ୍ଗ୍ସ ଆରାଧନା ଫିଲ୍ମର ଗୀତ ଆସୁଛି ମହମ୍ମଦ ରଫି ଆଶା ଭୋସ୍ଲେଙ୍କ ଭଏସ୍ରେ ଗୀତଟିକୁ ଲେଖିଛନ୍ତି ଆନନ୍ଦ ବକ୍ସି ଏବଂ ମ୍ୟୁଜିକ୍ରେ ସଜେଇଛନ୍ତି ଏସ୍ ଡି ବର୍ମନ୍

پیر کرامت سائے سلامت جوان جبر کمے خبر

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଅଭୁଲା ସ୍କୃତିରେ ପରବର୍ତ୍ତୀ ଗୀତ ଶୁଣିପାରିବା ଆରାଧନା ଫିଲ୍ମର ଗୀତଟିକୁ ଗାଇଛନ୍ତି କିଶୋର କୁମାର ଗୀତଟିକୁ ଲେଖିଛନ୍ତି ଆନନ୍ଦ ବକ୍ସି ଏବଂ ମ୍ୟୁଜିକ୍ରେ ସଜାଇଛନ୍ତି ଏସ୍ଡି ବର୍ମାନ୍

0: ରହିଯା ଛତରା
1: ଆଲୋ ମାଉସୀ ଆଲୋ ମାଉସୀ ତୁ ମାତାଜୀ ହଁ ତୁ ମାତାଜୀ ହଁ ତୁ ମାତାଜୀ ତୁ ମାତାଜୀ ତୁ ମାତାଜୀ ତୋର ବାବା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ରାତି 10ଟାର ମୁଖ୍ୟ ସମ୍ବାଦ ସହ ମୁଁ ଆଶୁତୋଷ ପତି। ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ସରକାରର 2 ବର୍ଷ ପୂର୍ତ୍ତି ପାଳନ ଉତ୍ସବରେ ଯୋଗଦେବା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି ସରକାରର 2 ବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସଭା ଭବନଠାରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା 2000

2024 ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଜିଲ୍ଲାର ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମେୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ। ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସଫୋର୍ଡଠାରେ ଭାରତୀୟ ସମୟ ରାତି 11:00 ଖେଳାଯିବ ପ୍ରଥମ ମ୍ୟାଚ୍। ଭାରତ ବିପକ୍ଷରେ ଏକମାତ୍ର ଟେଷ୍ଟ ଓ ତିନୋଟି ଦିନିକିଆ କ୍ରିକେଟ୍ ମ୍ୟାଚ୍ ପାଇଁ ଆଜି ଆଫଗାନିସ୍ତାନ ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା ହୋଇଛି ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 11:05।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ୍ ଷ୍ଟୁଡ଼ିଓରେ ସମୟ ରାତି 10:02:44 ଆରମ୍ଭ କରିବା ଆପଣଙ୍କ ଫେଭରେଟ୍ ପ୍ରୋଗ୍ରାମ୍ ରେନ୍ବୋ ଏସ୍ଏମ୍ଏସ୍ ମୋବାଇଲ୍ ଫୋନ୍ର ମେସେଜ୍ ବକ୍ସକୁ ଯିବେ, କ୍ୟାପିଟାଲ୍ ଲେଟର୍ରେ ଲେଖିବେ ଏଫ୍ଏମ୍ ଆର୍ସି, ସ୍ୱେସ୍ ଦେବେ ନା ଆଡ୍ରେସ୍ ସହିତ ଯେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି ସେ ଗୀତର ଫର୍ଷ୍ଟ ଲାଇନ୍, ଏବଂ ସେଟା ଯେଉଁ ଫିଲ୍ମ ବା ଯେଉଁ ଆଲବମ୍ର ତା ନାଁ ସହିତ ପଠାଇଦେବେ 09495963210 ନମ୍ବରରେ। ପ୍ରଥମ ମେସେଜ କରିଛନ୍ତି ଡମ୍ବରୁଧର ରଥ ଶର୍ମା, ସୁରକ୍ଷା ସହାୟ ସହଯୋଗ ଭବନ ସିଡିଏ ସେକ୍ଟର 13 କଟକରୁ। ଗୁଡ୍ ଇଭିନିଂ ଅଲ୍ ଜଣାଇଛନ୍ତି, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ। ଦେନ୍ ମେସେଜ କରିଛନ୍ତି କନ୍ୟାକୁମାରୀ ବେହେରା, ରୀତାରାଣୀ ବେହେରା, ସଂଯୁକ୍ତା ବେହେରା, ଭାସ୍କର ବେହେରା, ସୁଦାମ ଚରଣ, ଆର୍ୟନ ସେନ, ସବନମ ଖାନ, ଜସ୍ମିନ ଖାନ, କେନ୍ଦୁପାଟଣା ସାଲେପୁରରୁ। ଗୁଡ୍ ଇଭିନିଂ, ନମସ୍କାର, ଜୟ ଜଗନ୍ନାଥ ଜଣାଇଛନ୍ତି, ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ, ନମସ୍କାର, ଜୟ ଜଗନ୍ନାଥ। ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ କରିଛନ୍ତି ଡକ୍ଟର ଅଭୟ କୁମାର ରାଉତ, ମହାପ୍ରସାଦ ରାଉତ, ସୋନୁ, ରାଜା ସାହେବ, ଶୁଭମ, ମାମୁନି, ପୂଜାଲିନ ପରିଡ଼ା ଓ ଅନ୍ୟମାନେ ବେଲରପା କେନ୍ଦ୍ରପଡ଼ାରୁ। ପରବର୍ତ୍ତୀ ମେସେଜ୍ କରିଛନ୍ତି ଜିଗ୍ରନ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ସୋମନାଥ ସାହୁ ଲେଖୁଛନ୍ତି ନମସ୍କାର, ଜୟ ଜଗନ୍ନାଥ, ଟୁ ଆର୍ ସ୍ପ୍ଲେଣ୍ଡିଡ୍ ଆର୍ଚି ହରିବା। ପ୍ରେଜେଣ୍ଟେସନ୍ ଅଫ୍ ଇଭିନିଂ ଟ୍ରାନ୍ସମିସନ୍ ଇଜ୍ ସୋ ମଚ୍ ଫ୍ୟାଣ୍ଟାଷ୍ଟିକ୍, ସୋ ସ୍ପେଶାଲ୍ ଥ୍ୟାଙ୍କ୍ସ ଟୁ ଆର୍ ଅସମ ଆର୍ଚି, ଷ୍ଟେ ବ୍ଲେସ୍ଡ ଫର୍ ଏଭର୍, ଥ୍ୟାଙ୍କ ୟୁ ସୋ ମଚ୍। ଆପଣଙ୍କ ଭଲ ପାଇବା ଆଶୀର୍ବାଦ ଏମିତି ଥାଉ। ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ।

କଟକରୁ ନମସ୍କାର ଶୁଭରାତ୍ରି ଜଣାଇଛନ୍ତି ଆପଣଙ୍କୁ ମଧ୍ୟ ନମସ୍କାର ଶୁଭରାତ୍ରି। ଦେନ୍ ଜିତେନ୍ଦ୍ର ନିଆଳିରୁ ମେସେଜ କରିଛନ୍ତି, ପରବର୍ତ୍ତୀ ମେସେଜ କରିଛନ୍ତି ସୁମନ୍ତ କୁମାର ରାଉତ କାହ୍ନା ଉସ୍ତିଆ ବାଙ୍କି ଆଠଗଡ଼ କଟକରୁ। ଦେନ୍ ମେସେଜ କରିଛନ୍ତି ଝାଡ଼ଖଣ୍ଡରୁ ତୁଳସୀଦାସ ମହତୋ, କଳ୍ପନା ମହତୋ, ମନୋରମା ମହତୋ, ମନମୋହିନୀ ମହତୋ, ଦୀନବନ୍ଧୁ ମହତୋ ଲେଖୁଛନ୍ତି ହମ୍ ସଭିକୁ କାର୍ଯ୍ୟକ୍ରମ ବେହଦ ହି ଅଚ୍ଛା ଲଗ୍ ରହା ହେ, ଥ୍ୟାଙ୍କ ୟୁ ସୋ ମଚ୍ ଆପଣଙ୍କ ମତାମତ ପାଇଁ। ଦେନ୍ ମେସେଜ କରିଛନ୍ତି ଛତିଶଗଡ଼ରୁ ଲକ୍ଷ୍ମୀ ଦେବୀ ଗୋସ୍ୱାମୀ, ଯୋଗେଶ ପୁରୀ, ଟ୍ୱିଙ୍କିଲ ଡିମ୍ପଲ ମୀନାକ୍ଷୀ, ନିଶା ତୁଳସୀ, ଦିଶା ଗୋସ୍ୱାମୀ। ଦେନ୍ ମେସେଜ କରିଛନ୍ତି ଆଲୋକ ଚନ୍ଦ୍ର ଜେନା ଜାଇଲୋ କଟକରୁ। ପରବର୍ତ୍ତୀ ମେସେଜ କରିଛନ୍ତି ମାନସୀ, ନା ନା ମାନସ ମେସେଜ କରୁନାହାନ୍ତି, ସେ ଶୁଭ ମନାସୀ ଲେଖିଛନ୍ତି। ଓକେ, ପ୍ରଶାନ୍ତ କୁମାର ବିଶୋଇ ଗୋପାଳପୁର କଟକରୁ ମେସେଜ କରିଛନ୍ତି, ଶୁଣିଦେବା ସେମାନଙ୍କ ମନପସନ୍ଦର ଗୀତ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ମୁଖ୍ୟ ସମ୍ବାଦ ସହ ମୁଁ ଆଶୁତୋଷ ପତି। ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ପାଳନର ପ୍ରାକ୍ ପ୍ରସ୍ତୁତି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ଦୁଇ ବର୍ଷ ପୂର୍ତ୍ତି ପାଳନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ସୂଚନା। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଆସନ୍ତା ରବିବାର ଦିନ ହେବ ପ୍ରସାରଣ। ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଏବଂ ଦେଶାନ୍ତର କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପୁନଃ ପ୍ରକାଶ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 12 ରାଜ୍ୟକୁ ପ୍ରଦାନ କରାଗଲା 10,000 କୋଟି ଟଙ୍କାରୁ ଅଧିକ ଅର୍ଥ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ସିଦ୍ଧରମୟା। ଚଳିତ ଆର୍ଥିକ ବର୍ଷରେ ସମ୍ପତ୍ତି ମୁଦ୍ରାକରଣ ରଣନୀତି ଅଧୀନରେ ଅନ୍ତର୍ଭୁକ୍ତ କରାଗଲା 1692 କିଲୋମିଟର ଜାତୀୟ ରାଜପଥ। ଭାରତ ଇଂଲଣ୍ଡ ମଧ୍ୟରେ ତିନିଟିକିଆ ମହିଳା ଟି20 କ୍ରିକେଟ୍ ସିରିଜ୍ର ଆଜି ଚେମ୍ସଫୋର୍ଡଠାରେ ଆଉ ଅଳ୍ପ ସମୟ ପରେ ଖେଳାଯିବ ପ୍ରଥମ ମ୍ୟାଚ୍। ଭାରତ ବିପକ୍ଷରେ ଏକମାତ୍ର ଟେଷ୍ଟ ଓ ତିନୋଟି

ଦିନିକିଆ କ୍ରିକେଟ୍ ମ୍ୟାଚ୍ ପାଇଁ ଆଜି ଆଫଗାନିସ୍ତାନର ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀର ପ୍ରଭାବ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦଲ ସେ ଦଲ ତକ ଦେବମିତ୍ର ଆଜି ଆପଣଙ୍କ ସହିତ ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟ ଧାଳିକୁ ସାଙ୍ଗରେ ନେଇ ସେ ହେଉଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡର ନାଥ, ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ। ତାଙ୍କ ପାଦ ପଦ୍ମରେ କୋଟି କୋଟି ପ୍ରଣାମ ପୂର୍ବକ ଆରମ୍ଭ କରୁଛି ଆଜି ଭକ୍ତିପୂତ କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ତାହେଲେ ଚାଲନ୍ତୁ ସେହି ମହାପ୍ରଭୁଙ୍କ ସମର୍ପିତ, ସେହି ଚକାଡୋଳାଙ୍କ ସମର୍ପିତ, ସେହି କାଳିଆସୁନାକୁ ସମର୍ପିତ ଏହି ସୁନ୍ଦର ଭଜନଟିଏ ଶୁଣିନେବା। କେବଳ ଆଉ କେବଳ ଆପଣଙ୍କର ଅତିପ୍ରିୟ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦେଲ ସେ ଦେଲ ତାକ ସହିତ ଦେବମିତ୍ରା ସହିତ।

ଶୁଣୁଛନ୍ତି ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଏବଂ ମିତ୍ରା ସହିତ 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ଦିଲ ସେ ଦିଲ ତକରେ ଯୁଗେ ଯୁଗେ ଭଗବାନଙ୍କ ପାଇଁ ଭକ୍ତଟିଏ ମହାନ। ସତରେ ଭକ୍ତ ଆଉ ଭଗବାନଙ୍କର ସମ୍ପର୍କ ସତରେ ଅତ୍ୟନ୍ତ ନିବିଡ଼। ହଁ, ସେଇଥିପାଇଁ ତ ସେ ମହାପ୍ରଭୁ ସୁଦାମାଙ୍କ ହାତରୁ ଖୁଦ ଭଜା ଖାଇଥିଲେ, ବିଦୁରଙ୍କ ହାତରୁ ଶାଗ ଭଜା ଖାଇଥିଲେ, ଆଉ ଶବରୀର ଅଇଁଠା କୋଳି ଚାଖିଥିଲେ। ଭକ୍ତଟିଏ ଯେତେବେଳେ ନିଜର ଭକ୍ତିର ଅର୍ଘ୍ୟ ଭଗବାନଙ୍କ ପାଦ ପଦ୍ମରେ ଅଜାଡ଼ି ଦେଇଛି, ସେ ଅନେକ ରୂପରେ ତାକୁ ରକ୍ଷା କରିବା ପାଇଁ ଆସିଛନ୍ତି। ସେ ଅନେକ ଅବତାର ଗ୍ରହଣ କରିଛନ୍ତି କେବଳ ନିଜ ଭକ୍ତକୁ ସୁରକ୍ଷା ଦେବା ପାଇଁ। ସେ ହେଉଛନ୍ତି ଦୟାମୟ ପ୍ରଭୁ, ସେ ହେଉଛନ୍ତି କୃପାମୟ ପ୍ରଭୁ, ସେ ହେଉଛନ୍ତି ଭକ୍ତବତ୍ସଳ ପ୍ରଭୁ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି କାଳିଆ ଠାକୁର, ଆମ ସମସ୍ତଙ୍କର ଅତି ପ୍ରିୟ, ଆମ ଚକାଡୋଳା। ହଁ, କେବେ ସିଏ ରାମ, କେବେ ସିଏ ଶ୍ୟାମ, ଆଉ କେବେ ପୁଣି ସେ ଜଗତର ନାଥ ଜଗନ୍ନାଥ।

ନାରଦଙ୍କୁ ବ୍ରହ୍ମା ବୁଝାଇଲେ ଲୋକେ ଅଜ୍ଞାନ ଗର୍ଭରେ ବିମୋହିତ ହୋଇ ନିଜର ବଡ଼ିମା ଦେଖାନ୍ତି। ଏ ଘର ମୋର, ଏ ଧନ ସମ୍ପତ୍ତି ମୋର, ପତ୍ନୀ ପୁତ୍ର ପରିବାର ମୋର ମୋର ବୋଲି କହନ୍ତି, କିନ୍ତୁ ବାସ୍ତବରେ ସବୁରି ପ୍ରଭୁ ସେଇ ପଦ୍ମନାଭ। ପ୍ରତ୍ୟେକଙ୍କ ଦେହରେ ସେ ରହିଛନ୍ତି। ତାଙ୍କରି ଠାରୁ ମୁଁ ଜାତ ହୋଇ ଏ ଜଗତ ସୃଷ୍ଟି କରିଛି। ତାଙ୍କର କର୍ମ ଯୋଗରୁ ମହତ ଜାତ ହୁଏ। ମହତରୁ ତ୍ରିଗୁଣ ଏବଂ ତ୍ରିଗୁଣର ତମଗୁଣରୁ ଜାତ ହୁଏ ଅହଙ୍କାର। ଅହଙ୍କାରରୁ ଜାତ ହୁଅନ୍ତି ତିନି ଗୁଣ, ବିକାର, ତମ, ତେଜ। ତୟୁରୁ ଜାତ ଶବ୍ଦଗୁଣ ଆକାଶରେ ସଞ୍ଚାରିତ ହୁଏ। ଆକାଶରୁ ଜନ୍ମେ ବାୟୁ। ଏହିପରି ଜଳ, ତେଜ, ମନ ଓ ଦଶ ଇନ୍ଦ୍ରିୟ ଜାତ ହୁଏ

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର ଗୁରୁଜ ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ ଆଲୋଚକ ଡାକ୍ତର ବୃନ୍ଦାବନ ବିଶ୍ୱାଳ
1: ମ୍ୟାଲେରିଆ ରୋଗ ପ୍ଲାଜମୋଡିୟମ ନାମକ ଏକ ପରଜୀବୀ ଦ୍ୱାରା ମଣିଷ ଦେହରେ ରୋଗ ସୃଷ୍ଟି କରିଥାଏ ଏହି ପ୍ଲାଜମୋଡିୟମ ଚାରି ପ୍ରକାର ଯଥା ପ୍ଲାଜମୋଡିୟମ ଫାଲ୍ସିପେରମ୍ ପ୍ଲାଜମୋଡିୟମ ଭାଇଭାକ୍ସ ପ୍ଲାଜମୋଡିୟମ ଓଭେଲ୍ ଓ ପ୍ଲାଜମୋଡିୟମ ମ୍ୟାଲେରି ମାଇ ଏନଫୋଲିସ୍ ମଶା ମ୍ୟାଲେରିଆ ଆକ୍ରାନ୍ତ ରୋଗୀକି କାମୁଡ଼ି ରକ୍ତ ଶୋଷିଲା ବେଳେ ଏହି ପରଜୀବୀକୁ ନେଇଥାଏ ଓ ସୁସ୍ଥ ଲୋକକୁ କାମୁଡ଼ିଲେ ସୁସ୍ଥ ଲୋକଠାରେ 10-17 ଦିନ ମଧ୍ୟରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ ଆମ ଦେଶରେ ମ୍ୟାଲେରିଆ ମୁଖ୍ୟତଃ ପ୍ଲାଜମୋଡିୟମ ଫାଲ୍ସିପେରମ୍ ଓ ପ୍ଲାଜମୋଡିୟମ ଭାଇଭାକ୍ସ ଦ୍ୱାରା ହୋଇଥାଏ ପ୍ଲାଜମୋଡିୟମ ଫାଲ୍ସିପେରମ୍ ଦ୍ୱାରା ସୃଷ୍ଟି ହେଉଥିବା ମ୍ୟାଲେରିଆ ଅତ୍ୟନ୍ତ ବିପଦପୂର୍ଣ୍ଣ କାରଣ ଏଥିରେ ଆକ୍ରାନ୍ତ ବ୍ୟକ୍ତିମାନେ ଆରମ୍ଭରୁ ତୁରନ୍ତ ଚିକିତ୍ସା ନ କଲେ ବା ଅସମ୍ପୂର୍ଣ୍ଣ ଅନିୟମିତ ଚିକିତ୍ସା କଲେ ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିଥାନ୍ତି ଫାଲ୍ସିପେରମ୍ ମ୍ୟାଲେରିଆର ଆରମ୍ଭରେ ରୋଗୀ ସାଧାରଣ ଭାବରେ ଅସ୍ୱସ୍ତି ଅନୁଭବ କରେ ମୁଣ୍ଡ ବିନ୍ଧିବା ବାନ୍ତି ଲାଗିବା ଓ ବାନ୍ତି ମଧ୍ୟ ହୋଇଥାଏ କାଶ ଓ ସାମାନ୍ୟ ତରଳ ଝାଡ଼ା କେତେକ କ୍ଷେତ୍ରରେ ଦେଖାଯାଇଥାଏ ଭାଇଭାକ୍ସ ମ୍ୟାଲେରିଆ ପରି 48 ଘଣ୍ଟା ବା 72 ଘଣ୍ଟା ବ୍ୟବଧାନରେ ହେଉଥିବା ପାଳି ଜ୍ୱର ପରି ହୋଇନଥାଏ ଏହି ରୋଗରେ ହଳଦିଆ କାମଳ ମଧ୍ୟ ହୋଇପାରେ ଯକୃତ ଓ ପ୍ଲିହା ବଢ଼ିପାରେ ରକ୍ତହୀନତା ଶୀଘ୍ର ହୋଇଥାଏ ଏହି ଫାଲ୍ସିପେରମ୍ ମ୍ୟାଲେରିଆର ଏକ ନିର୍ଦ୍ଦିଷ୍ଟ ଓ ସ୍ୱତନ୍ତ୍ର ବିପଦ ହେଉଛି ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯଥା ମସ୍ତିଷ୍କ ଯକୃତ ବୃକକ୍ ଫୁସ୍ଫୁସ୍ ଓ ଖାଦ୍ୟନଳୀକୁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇନଥାଏ ଶୀଘ୍ର ରକ୍ତହୀନତା ହେଉଥିବାରୁ ହୃତ୍ପିଣ୍ଡର କାମ ଠିକ୍ ଭାବରେ ହୋଇନଥାଏ ଏପରି ଅନ୍ୟ ତିନି ପ୍ରକାର ମ୍ୟାଲେରିଆରେ ହୋଇନଥାଏ ରକ୍ତ ସଞ୍ଚାଳନ ଠିକ୍ ନ ହେବାରୁ ସେହି ଅଙ୍ଗଗୁଡ଼ିକ କାମ ଠିକ୍ କରିପାରନ୍ତି ନାହିଁ ଓ ବିଭିନ୍ନ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥାଏ ବର୍ତ୍ତମାନ ଆସନ୍ତୁ ଜାଣିବା ମସ୍ତିଷ୍କ ମ୍ୟାଲେରିଆର ଲକ୍ଷଣ ସମ୍ପର୍କରେ ଫାଲ୍ସିପେରମ୍ ମ୍ୟାଲେରିଆ ଭୋଗୁଥିବା ରୋଗୀ ବାହାରକୁ ଗୁରୁତର ଜଣା ନ ପଡୁଥିଲେ ମଧ୍ୟ ଏହିସବୁ କାରଣରୁ ହଠାତ୍ ବିପଦପୂର୍ଣ୍ଣ ଜଟିଳତାକୁ ଗତି କରେ ଯାହା ମଧ୍ୟରୁ ମସ୍ତିଷ୍କ ମ୍ୟାଲେରିଆ ଅନ୍ୟତମ ଏଥିରେ ଆକ୍ରାନ୍ତ ବ୍ୟକ୍ତି ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେତୁ ବାଉଳି ଚାଉଳି ହୁଏ କଥା ଠିକ୍ କହିପାରେ ନାହିଁ ବା ବୁଝିପାରେ ନାହିଁ ବାତ ମାରେ ବେକ ସ୍ୱାଭାବିକ ଭାଙ୍ଗି ନ ହୋଇ ନାଟି ହୋଇଯାଏ ରୋଗୀ ସମ୍ପୂର୍ଣ୍ଣ ଅଚେତ ହୋଇଯାଏ ଶିଶୁ ଓ ଛୋଟ ପିଲାମାନଙ୍କର ଅନ୍ୟାନ୍ୟ ଲକ୍ଷଣ ନ ଥାଇ କେବଳ ଜ୍ୱରରେ ପଡ଼ି ଅଚେତ ମୃତ୍ୟୁମୁଖରେ ପଡ଼ନ୍ତି ଗର୍ଭବତୀ ମା ମାନଙ୍କର ଗର୍ଭ ନଷ୍ଟ ହୋଇପାରେ କିମ୍ବା ଗର୍ଭସ୍ଥ ଶିଶୁର ଶାରୀରିକ ବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ ମସ୍ତିଷ୍କ ମ୍ୟାଲେରିଆ ରୋଗର ଲକ୍ଷଣ ସନ୍ଦେହ ହେଲେ ତୁରନ୍ତ ଭେଷଜ ବିଶେଷଜ୍ଞ ସେବା ଉପଲବ୍ଧ ଡାକ୍ତରଖାନାରେ ଚିକିତ୍ସା କରିବା ଜରୁରୀ ଚିକିତ୍ସାରେ ସାମାନ୍ୟ ବିଳମ୍ବ ହେଲେ ରୋଗୀର ଜୀବନ ନିଶ୍ଚିତ ଭାବରେ ବିପଦାପନ୍ନ ହୋଇଥାଏ ମସ୍ତିଷ୍କ ମ୍ୟାଲେରିଆ ସହିତ ଶରୀରର ଅନ୍ୟ ଅଙ୍ଗର ଜଟିଳତା ପ୍ରକାଶ ପାଇଲେ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ଚିକିତ୍ସା ଆବଶ୍ୟକ ମଶା କାମୁଡ଼ିରୁ ରକ୍ଷା ପାଇବା ପାଇଁ ସାଧାରଣ ମଶାରୀ ଇନ୍ସେକ୍ଟିସାଇଡ୍ ଟ୍ରିଟେଡ୍ ମଶାରୀ ବ୍ୟବହାର କରିବା ଆବଶ୍ୟକ ଆବଶ୍ୟକ ସ୍ଥଳେ ଘରେ DDT ସିଞ୍ଚନ ସରକାରଙ୍କ ଦ୍ୱାରା କରାଯାଇଥାଏ ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଖାଲୁଆ ଜାଗା ପୋତି ପାଣି ଜମିବାକୁ ନ ଦେବା ପରିବେଶ ପରିଷ୍କାର ରଖିବା ଜରୁରୀ ପାଣିକୁଣ୍ଡ ଫୁଲକୁଣ୍ଡ ଏୟାର କୁଲରରୁ ସପ୍ତାହକୁ ଥରେ ପାଣି ବାହାର କରିବା ଆବଶ୍ୟକ ଏଣେ ତେଣେ ପଇଡ଼ ନଡ଼ିଆ ସଡ଼େଇ ପ୍ଲାଷ୍ଟିକ୍ ଖୋଳ ଭଙ୍ଗା କାଚ ଟାୟାର ଆଦି ନ ପକାଇବା ଆବଶ୍ୟକ କାରଣ ସେଥିରେ ପାଣି ଜମି ମଶା ଡିମ୍ବ ଦେଇ ମଶା ବଂଶ ବୃଦ୍ଧି କରିଥାନ୍ତି ଘରେ ମସ୍କିଟୋ ରିପେଲାଣ୍ଟ ବ୍ୟବହାର କରିବା ଆବଶ୍ୟକ ଝରକାରେ ନେଟ୍ ଲଗାଇବା ଆବଶ୍ୟକ ଶରୀରକୁ ମଶା କାମୁଡ଼ରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ପୋଷାକ ଦ୍ୱାରା ଆବୃତ କରିବା ଆବଶ୍ୟକ
0: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ମସ୍ତିଷ୍କ ମ୍ୟାଲେରିଆ ଆଲୋଚକ ଥିଲେ ଡାକ୍ତର ବୃନ୍ଦାବନ ବିଶ୍ୱାଳ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି

0: ଏବେ ଚାଲନ୍ତୁ କଥା ହେବା ଆଉ ଶୁଣିବା ଆପଣଙ୍କ ପସନ୍ଦର ଗୀତ।
1: ହ୍ୟାଲୋ
0: ମୋ ପସନ୍ଦ କିଏ କହୁଛନ୍ତି? ଆପଣ ଭଲ ଅଛନ୍ତି ତ?
1: ଆଜ୍ଞା ଭଲ ଅଛି। ମୁଁ ଆଗ ଦୁଇ ତିନି ଥର ଫୋନ
0: କରିଛୁ ଯେ ଆପଣଙ୍କ ନେଟୱାର୍କ ଯୋଗୁଁ ଆଜି ଟିକେ ପ୍ରୋବ୍ଲେମ ହଉଛି, ସେଇଥିପାଇଁ ଜାଣିପାରିଲି। କଣ କରନ୍ତି ଆପଣ କହିଲେ?
1: ମୁଁ ସାଇକେଲ ଦୋକାନ ଦେଇଛି, ସିଧା ନେଇଛି, ଲୋକଙ୍କ ସେବା ଚଲେଇଛି। ହେଲା କି
0: ଆପଣ ଲୋକଙ୍କର ସେବା କରନ୍ତି, ବିନା ପଇସାରେ ଆପଣ ସେବା କରନ୍ତି, ସମସ୍ତଙ୍କୁ ସେଇ ସେବାଟା ବି ଶିକ୍ଷା ଦିଅନ୍ତି କେମିତି ଅନ୍ୟମାନେ ସେବା କରିବେ ନା କଣ?
1: ଶିକ୍ଷା ମୁଁ ଦିଏନି ଯେ, ଯିଏ ଫୋନ କରେ ଯିଏ ପାଖକୁ ଆସେ ତାଙ୍କୁ ଦିଆଯାଏ ଆଉ।
0: ପ୍ରଭୁଙ୍କ ବିଶ୍ୱାସରେ ରହି ଆପଣ ଶକ୍ତି ଦିଅନ୍ତି, ଲୋକମାନଙ୍କର ଯୋଉ ବିଶ୍ୱାସ କରନ୍ତି, ଯୋଉ ପଜିଟିଭ ସକାରାତ୍ମକ ଭାବନା ନେଇ ଆପଣଙ୍କ ପାଖକୁ ଯାଆନ୍ତି ବା ଚିକିତ୍ସିତ ହୁଅନ୍ତି ଆପଣଙ୍କର ସେବା ଆଉ ଶକ୍ତି ଦ୍ୱାରା, ସେଥିରେ ବି ମଧ୍ୟ ସେମାନେ ଆରୋଗ୍ୟ ଲାଭ କରନ୍ତି। କାରଣ ସେମାନଙ୍କ ମନରେ ଯଦି ଆପଣଙ୍କ ପ୍ରତି ବିଶ୍ୱାସ ନ ଆସିବ, ଆପଣଙ୍କର ଶିକ୍ଷା ଆପଣଙ୍କର ସେବା ପ୍ରତି ବିଶ୍ୱାସ ନ ଆସିବ, ତାହେଲେ ସେମାନଙ୍କ ଦେହ ଭଲ ହବନି। ଯଦି ଆପଣଙ୍କ ଉପରେ ବିଶ୍ୱାସ ରହିବ ତାହେଲେ ଭଲ ହବ। କିନ୍ତୁ ଆପଣ ତା ସହିତ କହିବେ ଯୋଉ ଡାକ୍ତରଙ୍କୁ ସେମାନେ ପରାମର୍ଶ କରୁଥିବେ, ଡାକ୍ତରୀ ଚିକିତ୍ସାରେ ମଧ୍ୟ ରହୁଥିବେ, ଡାକ୍ତର ଯୋଉ ଅନୁସାରେ ମେଡିସିନ ଖାଇବାକୁ କହିଥିବେ ସେଟା ମଧ୍ୟ ଚାଲୁ ରଖିଥିବା ଉଚିତ।
1: ଯେମିତିକି
0: ଆମକୁ ଜ୍ୱର ହେଲେ, ଅଧିକା ଜ୍ୱର ଟେମ୍ପରେଚର ବଢିଗଲେ ଆମେ ଔଷଧ ଖାଇବା ସହିତ ପାଣି ପଟି ଦଉ, ସେମିତି ଆମର ଯେକୌଣସି ଅସୁବିଧା ହେଲେ ଆପଣଙ୍କ ଠାରୁ ସେବା ନେଇକି ମଧ୍ୟ ଆମେ ମେଡିସିନ ଖାଇବା ନିହାତି ଦରକାର।
2: ସବୁଥିରେ କର୍ମ ଆଉ ଧର୍ମ ମିଶିକି ରହିଲେ ଭଲ। କର୍ମ ବି ଆମେ କରିବା, ଯାହା ଯାହା କରିବା କଥା କରିବା, ତା ସାଙ୍ଗରେ ଧର୍ମକୁ ବିଶ୍ୱାସ କରିବା ହେଲେ
1: ସତରେ। କିନ୍ତୁ ମୁଁ ପରୀକ୍ଷା କରିଛି ଏଥିରେ, ବହୁତ ଥର ବହୁତ ଲୋକ ବି ଉପକୃତ ରୋଗ ହେଲେ ସୁଦ୍ଧା ଆମର ଚିକିତ୍ସା, ହାତ ଚିକିତ୍ସା, ସ୍ପର୍ଶ ଚିକିତ୍ସା, ଦୃଷ୍ଟି ଚିକିତ୍ସା ଦେଲେ ମାନେ ଭଲ ହଉଛି, ମେଡିସିନ ଖାଉନାହାନ୍ତି।
2: ଏଇଟା ତ ଭଲ କଥା ଶୁଣିଲେ ଭଲ ଲାଗିଲା, କିନ୍ତୁ ଆପଣ କୁହନ୍ତୁ କୋଉ କୋଉ ରୋଗ ଭଲ କରିଛନ୍ତି ଆପଣ?
1: ମୁଁ ଭଲ କଣ କରିଛି, ଠାକୁର
0: ଆପଣଙ୍କ ଜରିଆରେ କୋଉ କୋଉ ରୋଗ ତଥାପି ଆପଣଙ୍କ ହିସାବରେ ଭଲ ହେଇଛି?
1: ବେଶୀ ଛୁଆଙ୍କ ଦୁଷ୍ଟା ଖଣିକା ଛାଡିଲେ ଭଲ ହଉଛି, ଜ୍ୱର ଘୋଡ଼ାଣ ଜ୍ୱର ହେଲେ ଭଲ ହଉଛି, ଡାଇବେଟିସ କଣ୍ଟ୍ରୋଲ ରହିଛି। କିନ୍ତୁ ଲୋକ ଧକାଇ କଥାବାର୍ତ୍ତା କରିପାରୁନାହାନ୍ତି, ଖାଇଛନ୍ତି ସତ, କିନ୍ତୁ ଶକ୍ତି ଦ୍ୱାରା ଭଲ ହେଇଛନ୍ତି। ସେମାନେ ଡାକ୍ତର
0: ଏଇଟା ଆପଣଙ୍କର ବିଶ୍ୱାସ, ଆଉ ଆମେ ତ ତା ଉପରେ କିଛି କହିପାରିବୁନି।
2: ତେବେ ଆପଣ ଏଇ ଯୋଉ ସେବାଟି ଦଉଛନ୍ତି ସେଥିପାଇଁ ଆପଣ କଣ ନିଷ୍ଠାରେ ରହୁଛନ୍ତି?
1: ମୁଁ ସବୁବେଳେ 4:30 ଉଠିକି ପ୍ରାର୍ଥନା ମୁଁ କରେ, ଆମ ମାଳି ଅଛି ଗୋଡା ହଉଛି 108 ନାଗେ, ତା ଆଠ ଥର ତା ବାଦ ମାନସ ପୂଜା କରାହଉଛି।

0: ଶୀତସମୟ ମାନେ କିଛି କଥା ନାହିଁ କିଛି ନାହିଁ ଶୀତ ହେଲା ନିଶ୍ଚା ମାନସ ପୂଜା ଆମର ଅଛି ଏଇଥିର ନିୟମ ଆପଣ ସବୁ ପୁରା ଧ୍ୟାନରେ ଆଖିଆଗରେ ସବୁ ଦେଖାଦେବେ ଏଇସବୁ ଜିନିଷ ପୂଜା କରାହବ ମନେ ମନେ
1: ଯାହା ହଉ ଆପଣ ଆପଣଙ୍କର ବିଶ୍ୱାସକୁ ନେଇ ରହନ୍ତୁ ଆଉ ଆପଣଙ୍କ ବିଶ୍ୱାସ ବଳରେ ବହୁତ ଲୋକ ଉପକୃତ ହୁଅନ୍ତୁ
2: ତା ସହିତ ସଠିକ ଚିକିତ୍ସା ମଧ୍ୟ ନିଅନ୍ତୁ
1: ଆଉ ଆପଣଙ୍କ ଘରେ ସବୁ କିଏ ଅଛନ୍ତି
0: ଘରେ ସ୍ତ୍ରୀ ପୁଅ ଦୁଇ ବୋହୂ ଦୁଇ ମାଟି ଦୁଇ
2: ସବୁ ଦୁଇ ଜଣେ କେବଳ ଆଉ ସବୁ ଦୁଇ ଦୁଇ
1: ମତେ ଲାଗିଲା ଯେ ସ୍ତ୍ରୀ ବି ଦୁଇ କହିବ
0: ମୁଁ ତ ମେନ୍ ଭଗବତ ପ୍ରେମୀ ମୁଁ ଭାଗବତ ଗାଦି ବି ବସେଇ
2: ଆଚ୍ଛା ବହୁତ ବଢିଆ କଥା ଆପଣ ଠାକୁର ପ୍ରେମରେ ଏମିତି ବୁଡିକି ରୁହନ୍ତୁ ସବୁ କଥା ବି ବୁଝୁଥାନ୍ତୁ ଖୁସିରେ ରୁହନ୍ତୁ କୁହନ୍ତୁ ଆଜି ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବେ
0: ଜଗନ୍ନାଥ ଜଣାଣ
1: ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି ଆପଣଙ୍କୁ।

0: ତୁମେ ମୋ କଥାକୁ ବୁଝିପାର ବୋଲି ତୁମେ ମୋ ମନର ମିତ।
1: କବିତା ମୋହର ଧରିଲେ ହାତରେ କୁହ ପ୍ରୀତିପୂର୍ଣ୍ଣ ପତ୍ର।
0: ଲେଖିଛନ୍ତି ଇନ୍ଦୁମତୀ ବାରିକ ସାମ୍ପୁ ଧାମନଗର ଭଦ୍ରକରୁ।
2: ଆକାଶବାଣୀ ଲୋ ଆକାଶବାଣୀ ସଭିଙ୍କର ତୁ ମଥାର ମଣି।
0: କେତେ କାର୍ଯ୍ୟକ୍ରମ ଦେଉଛୁ ଭେଟି କରି ନେଉଛୁ ତୁ ସଭିଙ୍କୁ ସାଥି।
2: ତୋ କାର୍ଯ୍ୟକ୍ରମ ଭାରି ମନୋରଞ୍ଜନ ବନ୍ଧା ତୋ ପାଖେ ସଭିଙ୍କ ମନ।
0: ପ୍ରଭାତ ପରିକ୍ରମା ତୋ ଅନୁଚିନ୍ତା ଶୁଣି ମୁଁ ଜାଣିଛି କେତେ ଯେ କଥା।
2: ଶୁଣାଉଛୁ ପୁଣି ଶିଶୁ ସଂସାର ସେ କାର୍ଯ୍ୟକ୍ରମଟି ପ୍ରିୟ ମୋହର।
0: କୁନି ପିଲାଙ୍କର ସାକ୍ଷାତକାର ଶୁଣି ଖୁସି ହୁଏ ମନ ମୋହର।
2: ଗୀତି ନାଟ୍ୟପାଲା ଦାସ କାଠିଆ ଶୁଣିବାକୁ ଲାଗେ ମତେ ବଢିଆ।
0: ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିଲେ ମୋ ମନ ହୁଏ ମୋହିତ।
2: ତୋର କାର୍ଯ୍ୟକ୍ରମ ନାରୀ ମହଲ ମୋ ମନକୁ କରେ ସେ ହଲଚଲ।
0: କାର୍ଯ୍ୟକ୍ରମ ମଧ୍ୟ ମୋ ପସନ୍ଦ ସବୁଠାରୁ ମତେ ଦିଏ ଆନନ୍ଦ।
2: ସବୁ କାର୍ଯ୍ୟକ୍ରମ ତୋର ପାରେନା ଶୁଣି କ୍ଷମା କରିବୁଲା ଆକାଶବାଣୀ।

0: ଲେଖିଛନ୍ତି ରଶ୍ମିତା ବିଶ୍ୱାଳ ଡାବରକୁଳ ଅଢଙ୍ଗା ମାଛଗାଁ ଜଗତସିଂହପୁରରୁ।
1: ଅନ୍ତର ଆତ୍ମାରେ ରହିଅଛ ପ୍ରଭୁ, ସଦା ଚାହେଁ ମୁଁ ତୁମକୁ, ପ୍ରତିଟି ମୁହୂର୍ତ୍ତେ ଖୋଜୁଅଛି ପ୍ରଭୁ ଭକ୍ତି ଟିକେ ପାଇବାକୁ।
0: ଜାଣିଛି ପ୍ରଭୁ ମୁଁ ରହିଅଛ ତୁମେ, ସଦା ମୁଁ ସାଥି ସାଥି, ଜନ୍ମରୁ ରହିଛ ରହିଥିବ ମଧ୍ୟ ମୁଁ, ଜୁଇ ଜଳିବା ପର୍ଯ୍ୟନ୍ତେ।
1: ମୋ ମନରେ ପ୍ରଭୁ ତୁମ ପାଇଁ ଅଛି କେତେ ଭକ୍ତି ଆଉ ଶ୍ରଦ୍ଧା, ଆପଣାଇ ନିଅ ତୁମେ ମୋତେ ପ୍ରଭୁ କରି ଭଉଣୀ ସୁଭଦ୍ରା।

0: ଲେଖିଛନ୍ତି କବିରାଜ ପରିଡ଼ା ଲତାହରଣ କାକଟପୁର ପୁରୀରୁ।
1: ଲୁହରେ ଲେଖୁଛି ମନର କଥାକୁ କେବଳ ତୋରି ପାଇଁ, ମନର କଥାକୁ ତୁ ନ ଜାଣିଲେ ଏଥିରୁ ନିସ୍ତାର ନାହିଁ।
0: କାଠରେ କଢା ତୁ କାଠ ଦିଅ ପରା, କେତେ କାରିଗର ଗଢ଼ିଲେ ତତେ, ମୁଁ ଗଢୁଅଛି ଅତି ଶ୍ରଦ୍ଧାରେ, ମୋବାଲି ରଥରେ କରିବୁ ବିଜେ।
1: ସତରେ ଯଦି ତୁ ମନୁଆ ଠାକୁର ମନର କଥାକୁ ତୁ ଜାଣିପାରୁ, ଦୁଃଖୀର ଦୁଃଖକୁ ତୁ ବୁଝିପାରୁ।
0: ଲୁହ ଢାଳି ଢାଳି ଆଖି ମୋ ଶୁଖିଲା, ମନଟା ମୋର ଅଥୟ ହୋଇଲା, କେଉଁଠି ରହିଲା ତୁମେ ଦର୍ଶନ ଦିଅ, ଉଭା ହୁଅ ଥରେ ମୋରି ପାସେ, ଉଭା ହୁଅ ଥରେ ମୋରି ପାସେ।

0: ହେଉଛନ୍ତି ବଳରାମ ସୂତାର, ବିକାଶ ଗ୍ରହାଚାର୍ଯ୍ୟ, ବିଶ୍ୱଜିତ ଗ୍ରହାଚାର୍ଯ୍ୟ, ଜିତେନ୍ଦ୍ର ଗ୍ରହାଚାର୍ଯ୍ୟ, ଅନ୍ନପୂର୍ଣ୍ଣା ଗ୍ରହାଚାର୍ଯ୍ୟ, ବାମରା କେନ୍ଦ୍ରାପଡ଼ାରୁ।
1: କେ କହେ ହଟିଆ, କେ କହେ ନାଟୁଆ, କେ କହେ ରସିକ ତୋତେ, ହେଲେ ମୁଁ ଖୋଜୁଛି ତୋର ଚୋରି ଚିଠା, ଶବ୍ଦେ ବାନ୍ଧିବାକୁ ତୋତେ।
0: କଂସ ବନ୍ଦିଶାଳ ନିଜ ପିତୃ ହସ୍ତେ, ନିଜକୁ କରିଛୁ ଚୋରି, ଖୁଦ କଣିକାରେ ସଖା ସୁଦାମାର, ଦରିଦ୍ରତା ନେଲୁ ହରି।
1: ରଙ୍ଗ ଅଥରରେ ଚୋରି କଲୁ ତୁହି, ପୁତନା ରାକ୍ଷସୀ ପ୍ରାଣ, ଚୋରାଇଲୁ ପୁଣି ଦ୍ରୌପଦୀଙ୍କ ଦମ୍ଭ, ସୁଭଦ୍ରା କରାଇ ହରଣ।
0: ହିରଣ୍ୟ କଶ୍ୟପୁ ପ୍ରାଣ ଚୋରାଇଲୁ, ବିଖଣ୍ଡିତ କରି ସ୍ତମ୍ଭ, କାଣି ଆଙ୍ଗୁଠିରେ ଚୋରାଇଲୁ ପୁଣି ଇନ୍ଦ୍ର ରାଜାଙ୍କର ଦମ୍ଭ।
1: ବୃନ୍ଦାବତୀଙ୍କର ସତୀତ୍ୱ ଚୋରାଇ, କୋଟି ବ୍ରହ୍ମାଣ୍ଡ ଗୋସାଇ, ଅପନିନ୍ଦା କେତେ ବହିଛୁ ମଥାରେ, ଜଗତ ଉଦ୍ଧାର ପାଇଁ।
0: ଖୁଆ ଦୌଡ଼ିରେ ବନ୍ଧା ହୋଇବି ତୁ, ଛାଡ଼ିନୁ ଲବଣୀ ଚୋରି, ବାମନ ପାଦରେ ବଳି ରାଜାଙ୍କର, ଅହଙ୍କାର ନେଲୁ ହରି।
1: କଳା କହ୍ନେଇର ଶ୍ରୀକ୍ଷେତ୍ର ଧାମରେ ପତିତ ପାବନ ହୋଇ, ଚିତ୍ତ ଚୋରି ହୁଏ ଆଖି ପଲକରେ, ପାତକ ଯାଏ ଉଭୟ।
0: ବନ୍ଧୁ ମହାନ୍ତିର ମାନ ରଖିବାକୁ ସୁଗୃହ ଚୋରାଉ ଭାତ, ମୋହନ ବଂଶୀରେ ଚୋରି କରୁତୁ ହି ରାଧିକା ମାନ ମହତ।

0: ମାନେ ଆଉ କଣ
1: ଝିଅମାନଙ୍କର ପୁଅମାନଙ୍କର ସମସ୍ତଙ୍କର ଆପଣ କରିବେ ନା ଲେଡିଜ ଜେଣ୍ଟସ?
0: ହଁ ଲେଡିଜ ଜେଣ୍ଟସ, ଲେଡିଜ ଟିକେ ଅଧିକା ଆସୁଛି ଆଉ କଣ।
1: ଆପଣ ଲେଡିଜ କପଡ଼ା କରିପାରନ୍ତି ନା କେବଳ ସେ ଯୋଉ ଝିଅମାନଙ୍କୁ ଆଣିଛନ୍ତି ସେମାନେ କରିବେ?
0: ଆମେ କାଟିକୁଟି ଦବୁ, ସେ ତାଙ୍କର ତିଆରି କରିବେ ଆଉ।
1: ଆପଣଙ୍କର ମିସେସ ବି ତ ଆପଣଙ୍କୁ ସାହାଯ୍ୟ କରନ୍ତି କାମରେ?
0: ଘରେ ତାଙ୍କର ରୋଷେଇ ବାସ
1: ଆଚ୍ଛା, ଆପଣଙ୍କର ଯୋଉ ପଞ୍ଚୁପାଣ୍ଡବ କୁସୁନପୁର ବୋଲି କହୁଛନ୍ତି ସେଟା କୋଉ ଜିଲ୍ଲା?
0: ସେଟା ହଉଛି କେନ୍ଦ୍ରାପଡା ଜିଲ୍ଲା, ଚଣ୍ଡିଖୋଲରୁ 22 କିଲୋମିଟର ଦୂରରେ।
1: ଆଉ ବାଲିଚନ୍ଦ୍ରପୁରଟା ବି ଆପଣଙ୍କ ଘର ପାଖରେ?
0: ବାଲିଚନ୍ଦ୍ରପୁର ଆମର ଏଠୁ 6 କିଲୋମିଟର। ଓଳାଶୁଣୀ ଯାତ୍ରା ହୁଏ ଆମର, ଅରିକିଦାସଙ୍କର ପୋଡ ପିଠା ହୁଏ ଓଳାଶୁଣୀ ମେଳା।
1: ଆଚ୍ଛା,
0: ସେଠି ପଶିଲେ 1 କିଲୋମିଟର
1: ମେଳା ସାଙ୍ଗରେ ଗୋଟେ କଣ କହିଲେ ପୋଡ ପିଠା?
0: ପୋଡ ପିଠାଟା ଭୋଗ ହୁଏ, ଶୁକୁଆ ପୋଡ।
1: କି ପୋଡ?
0: ଶୁକୁଆ, ଶୁକୁଆ ପୋଡ କରନ୍ତି ସେ ଅରିକିଦାସ, ତାଙ୍କର ପ୍ରିୟ ପ୍ରସିଦ୍ଧ ଖାଦ୍ୟ ତ।
1: ମାନେ ଶୁକୁଆ ଏ ଯୋଉ ମାଛ ଶୁକୁଆ ଆମିଷ?
0: ହଁ ହଁ, ସେ ତାଙ୍କର ଆମିଷ ଖାଆନ୍ତି ଅରିକିଦାସ।
1: କାହାର ବିଶ୍ୱାସ ଧର୍ମ ଉପରେ ଆମର କିଛି କହିବାର ନାହିଁ। ଆପଣଙ୍କର କେତେ ପୁଅ କେତେ ଝିଅ?
0: ମୋର ହଉଛି 2 ପୁଅ ଗୋଟିଏ ଝିଅ। ଗୋଟେ ଝିଅ ହଉଛି ଧଳକୋଠା ଯୋଉ ତାରିଣୀ ପାଖରେ ବାହାଘର ଅଛି, ଗୋଟେ ବାଙ୍ଗାଲୋର ଅଛି, ସେ ଯାଇଛି ବିକାଶ ପାତ୍ର, ସେ ପଳେଇବ ବାଙ୍ଗାଲୋର। ସାନ ପୁଅ ତ ବାଙ୍ଗାଲୋର ଗଲାଣି, ତାହେଲେ ମୁଁ ଓଡିଶା ଭିତରେ ରହିବି ଆଉ।
1: ବଡ ପୁଅ ଯୋଉ ବାଙ୍ଗାଲୋର ଯିବେ ସେଥିରେ କଣ ପାଇଁ ଯାଉଛନ୍ତି? କି ଚାକିରି ହେଇଛି ତାଙ୍କର?
0: ଅନଲାଇନ ସପ୍ଲାଏ ସେଇଥିରେ ଅଛନ୍ତି ଆଉ।
1: ଆଉ ସାନ ପୁଅ ଏଠି ଅଛନ୍ତି?
0: ସାନ ପୁଅ ଯାଜପୁର ରୋଡ ପାଖରେ ଅଛି, ସେ ପଇସା ପତ୍ର ପଠାଏ ନା, ଯେତେବେଳେ ପଇସା ପାଇବ ଫୋନ କରେ ନା, ତା ମନ ଯେତେବେଳେ ହବ ଦବ, ନହେଲେ ନାଇଁ। ସେ ତା ମାମୁଁ ଘରେ ପଢିକି ରହିଲା ତ, ସେ ତାଙ୍କ ମାମୁଁ ଘରକୁ ଟେକୁଛି ଆଉ କଣ।
1: ହାତୀ ଯୋଉଠି ରହିଲେ ବି ରାଜାର। ଆପଣଙ୍କ ପିଲା ପାରି ଗଲେଣି, ନିଜ ମୁଣ୍ଡକୁ ହାତ ପାଇଲେଣି, ଆଉ ସେମାନେ ଯୋଉଠି ଅଛନ୍ତି ଭଲରେ ରହନ୍ତୁ। ଏତିକି ବାପା ମାଙ୍କର ଆଶୀର୍ବାଦ ସବୁବେଳେ ରହିଲେ ଚିନ୍ତା ଯିବ। ବାପା ମାଙ୍କର ସବୁଠାରୁ ବଡ ଲକ୍ଷ୍ୟ ଯେ ପିଲାମାନେ କେମିତି ଭଲରେ ରହନ୍ତୁ। ପିଲାମାନେ ଯୋଉଠି ରହିଲେ ଭଲରେ ରହିଲେ ସେତିକି ଯଥେଷ୍ଟ ନା କଣ? ସେ ଭଲରେ ରହନ୍ତୁ, ତାଙ୍କ ଉପରେ କେବେ ମନ ଉଣା କରିବେ ନାହିଁ। ଦିନ ଆସିବ ସେ ନିଜେ ବୁଝିବେ, ଫେରି ଆସିବେ। ଖରାପ ଚିନ୍ତା ମନ ଭିତରକୁ ଆଣିଲେ ବେଶୀ ଆହୁରି ଖରାପ ହବ। ଆପଣ ନିଜ କାମରେ ବ୍ୟସ୍ତ ରହୁଛନ୍ତି, ସେମିତି ରହିଥାନ୍ତୁ ଆଉ ମନ ଖୁସି କରୁଥାନ୍ତୁ, ମୋ ପସନ୍ଦ ଶୁଣୁଥାନ୍ତୁ। ହଉ, ଆପଣ ସେମିତି ମୋ ପସନ୍ଦ ଶୁଣୁଥାନ୍ତୁ, ମଝିରେ ମଝିରେ କଲ୍ ଲଗେଇବାକୁ ଚେଷ୍ଟା କରନ୍ତୁ, ଆଉ ସିଲେଇ କାମରେ ମନ ଦେଇ ସିଲେଇ କରନ୍ତୁ। ଏଥର ରଜରେ ଆପଣଙ୍କର ବହୁତ ଭଲ ବିଜନେସ ଚାଲୁ, ବଢିଆ ରୋଜଗାର ହଉ, ନହେଲେ ରଜ ସମୟରେ ଯିବୁ ଆପଣଙ୍କ ଘରେ ଖାଇକି ଆସିବୁ ରଜ ପିଠା।
0: ରଜ ପିଠା ଖାଇବା, ବ୍ଲାଉଜ ଗୁଡାକ ଡିଜାଇନ ବ୍ଲାଉଜ କରିଦେବା?
1: ନାଇଁ ନାଇଁ, ବ୍ଲାଉଜ ବ୍ଲାଉଜ ନାଇଁ, ଆମକୁ ଡ୍ରେସ କରିଦେବେ। ଖାଲି ବ୍ଲାଉଜ ଟା ନେଇକି କଣ କରିବୁ? ଶାଢୀ ତା ସାଙ୍ଗରେ ଥିଲେ ସିନା, ଆଗେ କଣ ବ୍ଲାଉଜ ଟେ ନେଇ ତା ଅନୁସାରେ ଶାଢୀ କରିବୁ? ଶାଢୀ ସିନା ଥିଲେ ବ୍ଲାଉଜ ଟେ କରନ୍ତି ମଣିଷ, ତେଣୁ ଆମର ଡ୍ରେସ କରିଦେବେ ଆପଣ। ହଉ, ଭଲରେ ଥାନ୍ତୁ, କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
0: ମନ ଆକାଶରେ ଏ ବନ ଚରଣା ନାଚି ନାଚି ଯାଓ ନା, ଏ ମୋର ମଇନ ଚରା ଦିଏ ନା।
1: ଠିକ ଅଛି, ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି ଆପଣଙ୍କୁ।

0: ସାଥୀ, ଆପଣ ବି ଯଦି ଏମିତି ନିଜ ମନର କଥା ଆମ ସହିତ ବାଣ୍ଟିବାକୁ ଚାହୁଁଛନ୍ତି
1: ଆଉ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଛନ୍ତି ତାହେଲେ ଆମକୁ କଲ୍ କରନ୍ତୁ।
0: ଆମକୁ କଲ୍ କରିବା ପାଇଁ ଆମ ନମ୍ବର ହେଲା 0671230314961
1: 07123031349। ଏଇଟି ଆମର ଫୋନ ନମ୍ବର।
0: ପ୍ରତ୍ୟେକ ଶୁକ୍ରବାର ଦିନ 12:00 ଗୋଟାଏ ପର୍ଯ୍ୟନ୍ତ କଲ୍ କରିବାର ସମୟ
1: ଭୁଲିବେନି ସାଥୀ, ନିଶ୍ଚୟ କଲ୍ କରିବେ।
0: ତୁ ବହି ଯାଉଥିବା ନଦୀଟିଏ, ମୋ ବାଲୁକାମୟ ମରୁଭୂମି,
1: ମୋ ଗ୍ରୀଷ୍ମର ତାତି, ତୋ ମୌସୁମୀ ବର୍ଷା,
0: ମୁଁ ଖରାବେଳର ଛାଞ୍ଜି, ତୁ ସନ୍ଧ୍ୟାର

0: ସତୀ ଆଜି ତ ସମୟ କହିଲାଣି, ଆପଣଙ୍କ ଠାରୁ ଆମକୁ ବିଦାୟ ନେବାକୁ ପଡିବ,
1: କିନ୍ତୁ ପୁଣି ଆସିବୁ ନେକ୍ସଟ ୱିକ୍ରେ ଠିକ୍ ଏଇ ସମୟରେ
0: ଓନ୍ଲି ଅନ୍
1: AIR FM ରେନ୍ବୋ କଟକ
0: ଦିଲ୍ ସେ ଦିଲ୍ ତକ୍ରେ।

0: ଭାବେ ଖାଇଦେଲୁ ପ୍ଲାଣ୍ଟରେ ନିଜେ ଯେହେତୁ ଏତେ ପଇସା ପାଉଛୁ ଆମେ ଏଠି ମାନେ ନିଜେ ଅର୍ଡର କରି ପାଖରେ ଅର୍ଡର କରି ଖାଉଛୁ ଟିକେ ଭଲ ମନ୍ଦ ବି ଆମେ ଯାହାହେଲେ ଟିକେ ସ୍ୱାଦ ଟିକେ ଭୁଲବାର କୋଉଠୁ ହେଇଯାଏ ତଥାପି କହିଦେବୁ ସେଟା ବି ଆମେ ଆଡଜଷ୍ଟମେଣ୍ଟ ହେଇଯାଏ
1: ଆଚ୍ଛା ତାହେଲେ ଆପଣ ସାହାଯ୍ୟ କରନ୍ତି ସେଇଟା ଜାଣିକି ବହୁତ ଖୁସି ଲାଗିଲା ଏମିତି ସାହାଯ୍ୟ କରୁଥାନ୍ତୁ ବେଳେ ବେଳେ ରୋଷେଇ ଘରେ ବି
0: ନିଆଁ ପାଣି କଥା ସବୁବେଳେ ସମାନ ରୁହେ ହେଲା କେତେବେଳେ ଟିକେ ଭୁଲ ବାର ହେଇଯିବ କେତେବେଳେ ଲୁଣ କମ ହେଇଯିବ ଟିକେ ଲୁଣ ଅଧିକ ହେଇଯିବ କିମ୍ବା କୋଉଠି ଗୋଟେ ମସଲା ଟିକେ
1: ଆପଣ ଲାଷ୍ଟ କେବେ ଘରକୁ ଆସିଥିଲେ
0: ଆଜ୍ଞା ହଁ ମୁଁ ପ୍ରତି ମାସରେ ବି ଥରେ ଦୁଇ ଥର ଯାଏ ଚାରି ପାଞ୍ଚଟା ରହିକି ଆସେ ଆଉ
1: ଆଚ୍ଛା ଏଇ ଯେବେ ଲାଷ୍ଟ ଆସିଥିଲେ ସେବେ ଖାଇବା ଖାଇକି ଘର ଲୋକଙ୍କର ତାରିଫ କରିଛନ୍ତି ନା ନାହିଁ ସେ କଥା କୁହନ୍ତୁ
0: ହଁ ହଁ ବହୁତ ସଜ ପକାଳ ଶାଗ ଭଜା ମାଛ ଭଜା ବହୁତ ଟାଇପ୍ ହେଇଛି
1: ଆଚ୍ଛା ଆଚ୍ଛା ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ
0: ଧନ୍ୟବାଦ ନମସ୍କାର
1: ନମସ୍କାର ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 06712303153 ଏବଂ ସେୟାର କରିପାରିବେ ଆପଣଙ୍କ କଥା ମୋ ସହିତ ନିହାତି ଭାବରେ ସେୟାର କରନ୍ତୁ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏମ୍ସି କଣ କହୁଛନ୍ତି ଆଜିର ଟପିକକୁ ନେଇକି ହ୍ୟାଲୋ
2: ହ୍ୟାଲୋ
1: କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ସନ୍ତୋଷ ମଲ୍ଲିକ କହୁଛି ମହାକଳପଡ଼ା ବର୍ତ୍ତପୁର ଜିଲ୍ଲା ଯାଜପୁର
1: ଆଜିର ଟପିକ ଉପରେ କଣ କହିବେ ସନ୍ତୋଷ ଭାଇ
2: ଯାହା ହଉ ଆଜି ଯୋଉ ଟପିକଟା ରଖିଛନ୍ତି ବହୁତ ବଡ଼ ବହୁତ ବଢିଆ ଟପିକଟା ହେଲା କି ତେଣୁକରି ଯୋଉ ରୋଷେଇ ବିଷୟରେ କରୁଛନ୍ତି ଆମ ମା ଯେତେବେଳେ ଚୁଲି ପାଖରେ ବସିକି ରୋଷେଇ କରନ୍ତି ଭାତ ହେଲା କି ତରକାରୀ ହେଲା ଯାହା ବି ହେଲା ଆଗେ ହେଲେ ତାକୁ ମୁଁ ନେଇକି ଆଗେ ଘରେ ରଖି ଆଉ ଦ୍ୱିତୀୟ କଥା ହେଲା ମାନେ ଗ୍ରାଇଣ୍ଡରରେ ମାଆକୁ ବାସନ ବାଟିକି ମୁଁ ବି ଜିନି ଦେବି
1: ଆଚ୍ଛା ଆଚ୍ଛା
2: ଆଜ୍ଞା ଆଉ ପାଣି ନଥିଲେ ପାଣି ଆଣିକି ମାଆକୁ ଦିଏ
1: ଗ୍ରାଇଣ୍ଡିଂ କରିଦବା କି ପାଣି ଆଣିଦବା ଏଇସବୁ କାମ କରନ୍ତି ଆପଣ
2: ମୁଁ କେବେ ରୋଷେଇ କରିନି ମା କରନ୍ତି ମୁଁ କେବଳ ଛୋଟ ମୋଟ ସାହାଯ୍ୟ କରିଦିଏ
1: ଆଚ୍ଛା ଆପଣ ଘରେ ରୁହନ୍ତି ନା ବାହାରେ କୋଉଠି ରହୁଛନ୍ତି ଏବେ
2: ନାଇଁ ମୁଁ ଆଗେ ଘରେ ଅଛି
1: ଆଚ୍ଛା ଘରେ ରହୁଛନ୍ତି ତାହେଲେ ମାଙ୍କୁ କେବେ କହିକି ଟିକେ ଟିକେ ତାଙ୍କଠୁ ରୋଷେଇ ବି ଶିଖି ନିଅନ୍ତୁ କାରଣ ରୋଷେଇ ଏମିତି ଏକ କଳା ସମସ୍ତଙ୍କୁ ଆସିବା ଦରକାର ଏଇଟା ଜେଣ୍ଡର ୱାଇଜ୍ ହେଇକି କରିବା କଥା ନୁହଁ
2: ଆଉ ଦି ଜଣ ଶ୍ରୋତାଙ୍କ ଭାଇଙ୍କ ନାଁ ନେବି ସେ ହେଲେ ଆମର ଶାରଦା ଭାଇ ଯେ ବହୁତ ବଢିଆ ଶ୍ରୋତା ଜଣେ ତାଙ୍କ ଘର ଜଣେ ଝଙ୍କଡ଼ ଆଉ ଯିଏ ଅକ୍ଷୟ ଭାଇ ତାଙ୍କ ଘର କେନ୍ଦୁଝର ସେ ବହୁତ ବଢିଆ ଲୋକ ତାଙ୍କ ସାଙ୍ଗରେ ମୋର ସବୁବେଳେ କଣ୍ଟାକ୍ଟ ହୁଏ ସେ ବହୁତ ବଢିଆ କଥା କୁହନ୍ତି
1: ଠିକ ଅଛି ଆପଣଙ୍କ ଭିତରେ ଏମିତି ଭଲ ପାଇବା ରହୁ ଆପଣ ଏମିତି ଆମକୁ କଲ୍ କରିଥାନ୍ତୁ ଆଜି କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ରହୁଛି ନମସ୍କାର
2: ନମସ୍କାର
1: ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 06712303153 ସେୟାର କରିପାରିବେ ଆପଣଙ୍କ ମତ କିନ୍ତୁ ହଁ ମୁଁ ତ ଏକଥା କହିବି ଆମକୁ ସବୁ ଜିନିଷ ଆସିବା ଦରକାର ଲାଇଫରେ ଆମେ ଆସିଛୁ ମାନେ ଜୀବନ ଆମେ ବଞ୍ଚୁଛୁ ମାନେ ଆମକୁ ପ୍ରତିଟି ଜିନିଷରେ ଆମ ଭିତରେ ଥିବା କଳାକୁ ଏକ୍ସପ୍ଲୋର କରିବାକୁ ଅଛି ଆମକୁ ଜାଣିବାର ଅଛି ହଁ ସମସ୍ତେ କୁହନ୍ତି ରୋଷେଇ କେବଳ ଝିଅମାନଙ୍କର କାମ ହେଇଥାଏ କିନ୍ତୁ ନା ମୁଁ ତ କହିବି ଝିଅ ପୁଅ ଉଭୟଙ୍କର କାମ ହେଇଥାଏ ଆମକୁ ଜାଣିବାର ଅଛି ପ୍ରତିଟି କଳା ଆମକୁ ଶିଖିବାର ଅଛି ତ ଏଇ କଳାରେ ଯଦି ଆମେ ପାରଙ୍ଗମତା ଆଣିପାରୁଛେ ତାହେଲେ ନିହାତି ଭାବରେ ଆମ ପେଟ କେବେ ଅପସା ରହିବନି ଆମେ ନିଜେ ନିଜ ପାଇଁ ରୋଷେଇ କରିକି ବି ଖାଇପାରିବା ଏ କଥା ଉପରେ ଆପଣ ବି କଣ କହିପାରିବେ ନିହାତି ଭାବରେ ଡାଏଲ କରନ୍ତୁ ନମ୍ବର ହେଉଛି 06712303153 ଏବଂ ସେୟାର କରନ୍ତୁ ଆପଣଙ୍କ ମତ ଆଜିର ଟପିକକୁ ନେଇକି ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ଆଜିର ଟପିକ ଉପରେ ସେ କଣ କହୁଛନ୍ତି ହ୍ୟାଲୋ କିଏ କହୁଛନ୍ତି କୋଉଠୁ କହୁଛନ୍ତି ସରି ଆପଣଙ୍କ ପରିଚୟ
3: ବିଜୟ କୁମାର ଦାସ ସୌରୀ ହାଟ
1: ଆଜ୍ଞା ନମସ୍କାର କେମିତି ଅଛନ୍ତି ଏମିତି ଚୋଖା ଥାନ୍ତୁ ସବୁବେଳେ ପାଇଁ ଆମ ମର୍ଣ୍ଣିଂରେ ଏମିତି ଚାର୍ଜ ଚାନ୍ଦ ଲଗାଉଥାନ୍ତୁ ଆଜିର ଟପିକ ଉପରେ କଣ କହିବେ
3: ଭଲ ଚାହା କରିକି ଦେଇପାରେ
1: କାହାକୁ ଚାହା କରିକି ପିଆଇଛନ୍ତି
3: ପ୍ରଥମେ ମାଉସୀଙ୍କୁ କରିକି ଦିଏ ସକାଳୁ
1: ଘରେ କିଏ କିଏ ଅଛନ୍ତି ଆପଣଙ୍କର
3: ଚାହା ପିଇଲେ ସେ ଉଠିବେ
1: ଆଚ୍ଛା ଘରେ ଆପଣଙ୍କର କିଏ କିଏ ଅଛନ୍ତି
3: ଦି ଝିଅ ଅଛନ୍ତି ଆଉ ବାପା ବୋଉ ଚାଲିଗଲେଣି ଆଉ ସାନ ଭାଇ ଗାଁରେ ଅଛି ଆଉ
1: ଆଚ୍ଛା ଆପଣ ଏଇ ଖରା ଗରମରେ ହେଲ୍ପ କରନ୍ତି ନା ନାଇଁ ଘରେ ଆପଣଙ୍କ ଘର ଲୋକଙ୍କୁ ରୋଷେଇ ଘରେ
3: ବୁଲିବା କାମ ବେଶୀ ସାହାଯ୍ୟ କରିପାରେ ଘରେ ରହି କରେ
1: କିନ୍ତୁ ଆପଣ କହୁଛନ୍ତି ଆପଣଙ୍କ ରୋଷେଇ ଆସିନି କେବେ କେବେ ଟିକେ ଟିକେ ରୋଷେଇ ଶିଖିବା ପାଇଁ ଚେଷ୍ଟା କରନ୍ତୁ ଘରେ ଯିଏ ବି ରୋଷେଇ କରୁଛନ୍ତି ଚେଷ୍ଟା କରନ୍ତୁ କାହିଁକି ନା କେବେ ନା କେବେ ଆପଣ ବି ଅନ୍ୟମାନଙ୍କୁ ରୋଷେଇ କରିକି ଦିଅନ୍ତୁ ସମସ୍ତେ ଖୁସି ବି ହେଇଯିବେ
3: ଆଜ୍ଞା ଆଜ୍ଞା
1: ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ରହୁଛି ନମସ୍କାର
4: जय जगन्नाथ
1: जय जगन्नाथ आपण भी कॉल कर परबे ऑन द नंबर 0671230353 रे एवं शेयर कर परबे आपण को मतामत मो सहित किंतु एबे पई देबो मित्र आपण को सुनाइबो कोटे ब्यूटीफुल संगीत स्टे कनेक्ट।

ତେଣୁ ସବୁବେଳେ ସବୁ ପରିସ୍ଥିତି ପାଇଁ ଆମେ ନା ପୁରା ପ୍ରିପେୟାର ହବା ଦରକାର, ସେଥିପାଇଁ ଆମକୁ ସବୁ କାମ ଆସୁଥିବା ଦରକାର। ଯଦି ଆମେ କୋଉଥିରେ ସିଦ୍ଧହସ୍ତ ନ ହେଇପାରୁ କିନ୍ତୁ କିଛି ନା କିଛି ଶିଖିବା ଦରକାର, କାହିଁକି ନା ଆମେ ଗୋଟିଏ ହିଁ ଜୀବନ ପାଇଛେ, ସେଠି ଯଦି ଆମେ କିଛି ନ ଶିଖିବା ତାହେଲେ ସେ ତ ବୃଥରେ ଚାଲିଯିବ। ତ ମୋ ହିସାବରେ ଜେଣ୍ଡର ବାୟସ ହେଇକି ରୋଷେଇ ତ ବିଲକୁଲ କରିବା କଥା ନୁହଁ, ରୋଷେଇ ସମସ୍ତଙ୍କୁ ଆସିବା ଦରକାର। ଏଣ୍ଡ ଏଇ ଖରା ଗରମରେ ଆପଣ କେତେ ଘରେ ହେଲ୍ପ କରୁଛନ୍ତି ସେ ବିଷୟରେ ମତେ ସିଓର ଜଣାନ୍ତୁ। ତା ଭିତରେ ମୁଁ ଆପଣଙ୍କୁ ଶୁଣାଉଛି ହ୍ୟୁମାନ ସାଗରଙ୍କ ଭଏସ୍ରେ ଗୋଟେ ବ୍ୟୁଟିଫୁଲ ସା ଟ୍ରାକ୍। ଶୁଣୁଥାନ୍ତୁ ଆଉ ଝୁମୁଥାନ୍ତୁ କେବଳ ଆଉ କେବଳ ଆପଣଙ୍କର ଅତି ପ୍ରିୟ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍ ସହିତ ଷ୍ଟେ ଟ୍ୟୁନ୍ଡ।

0: શૌચાલય છે ડાલેન લાઈફ રહો આપણ મને ટ્યુન કરશો અંદી 100.4 આકાશવાણી એફએમ રેઇનબો કનેક્ટર સદલતા કંદિલ સદલતા શ્રી દેવ મિત્ર આપણક સહિત અછી એ સફર કો આપણક સહિત જારી રખી છે ચાલો દેખવા દિલ સદલતા કે કનેક્શન ને આવ જણી કે કનેક્ટેડ હી છંદી થ્રુ આવર ફોન કોલ હેલો
1: હેલો મેમ નમસ્કાર જય જગન્નાથ
0: નમસ્કાર જય જગન્નાથ કે કહો છો ને કોડ કહો છો ને
1: નામ પ્રફુલ્લ પ્રધાન કહું છું કુંવર પરવ માણ્યા મંડ
0: કેમ દિયા છંદે
1: મેમ ભલો અછી આજે જે પાગ ભી ભલો અછી કે તો ગુલગુલ ટી આરંભ હોલાણી આ કો કરિયા
0: અચ્છા તાહલે આપણો આજનો ટોપિક ઉપર કોણ કહેવે રસોઈ ઘરે કેવે સહાય કરુછંતી એ ગુળીગુળી ખરા ગરમ રે સહાય કરુછંતી
1: ના ના રસોઈ ઘર કથા કો કહી રસોઈ ઘર કો મુ ગલે આ મેડમ સ્ટોરી દેબે
0: થેન્ક યુ
1: ના મુ જો દર રસોઈ ઘર કી તાકર ભૂલ ભાલે હે જીવો
0: અચ્છા આપણો કામ કો દી કામ કરી દીંતી કી
1: ઓ મેમ કો જો જે બીજી પાંચ દિવસ મે તો કેવે ના તમારો એલો મુ રસોઈ કરવી કરી ને તમે તમારો પાછળ જા મુ રસોઈ કરી
0: ଆପଣଙ୍କୁ କଣ ରୋଷେଇ ଆସେ କହିଲେ ମତେ
1: ନା ମତେ ରୋଷେଇ ସବୁଠୁ ଭଲ ଆସେ ବୋଲେ ମାଛ ଭଜା ଆଉ ଯଦି ଛୋଟ ମାଛ ବେସର ହେଇଥିବ ମତେ ବହୁତ ବଢିଆ ଆସେ
0: ଆଚ୍ଛା ଆପଣଙ୍କୁ ତାହେଲେ ମାଛ ବେସର ବହୁତ ଭଲ ଆସେ ନା କଣ
1: ହଁ ମାଛ ବେସର ବହୁତ ବଢିଆ ଆସେ ମତେ
0: ତାହେଲେ ଆଜି ତ ବାର ଅଛି ଆପଣ କହିଲେଣି ମତେ ତ ସତରେ ଏବେଠୁ ଭୋକ ଲାଗିଲେଣି କିନ୍ତୁ ଜାଣିକି ବହୁତ ଖୁସି ଲାଗିଲା ଯାହା ହଉ ଆପଣ କିଛି ଆଇଟମ ତ ଜାଣିଛନ୍ତି ନିଜ ପାଇଁ ବି ବନେଇ ପାରିବେ ଅନ୍ୟମାନଙ୍କ ପାଇଁ ବନେଇ ପାରିବେ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ
1: ଧନ୍ୟବାଦ
0: ନମସ୍କାର ଆପଣ ବି କଲ୍ କରିପାରିବେ ଆମ ନମ୍ବର 06712303153 ଏବଂ ସେୟାର କରିପାରିବେ ଆପଣଙ୍କ ମତାମତ ଆଜିର ଟପିକକୁ ନେଇକି ନିହାତି ଭାବରେ ସେୟାର କରନ୍ତୁ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ସେ କଣ କହୁଛନ୍ତି ଆଜିର ଟପିକକୁ ନେଇ ହ୍ୟାଲୋ
2: ଅଜ୍ଞାନକୁ ଦୂର ଜ୍ଞାନୀର ନିକଟତର ନମସ୍କାର ଆଜ୍ଞା
0: ନମସ୍କାର ଆପଣଙ୍କ ପରିଚୟ
2: ପ୍ରଶାନ୍ତ କହୁଥିଲି ରାଜହଂସ କଟକରୁ
0: ଆଜିର ଟପିକ ଉପରେ କଣ କହିବେ
2: ମ୍ୟାମ୍ ଏଇ ଅ ଆ ର ଫୁଲ୍ ଫର୍ମ କହିବି ମ୍ୟାମ୍ ଦୁନିଆରେ କୌଣସି ବି କାମ ବିନା ଅଭ୍ୟାସରେ ଆଉ ଆର ଆଶୀର୍ବାଦ ଆସିବନି ତେଣୁ ସବୁ କ୍ଷେତ୍ରରେ ନିଜକୁ ଅଭ୍ୟାସରେ ଢାଳିବାକୁ ପଡିବ ଆଉ ଆଜିର ସମୟରେ ଯୋଉ ଆଜିର ଯୁବପିଢି ଇଏ ସେ ଅ ଆଉ ଆର ଫୁଲ୍ ଫର୍ମ ଭୁଲି ଯାଇଛନ୍ତି ତେଣୁ ସେ ରୋଷେଇ ଗୋଟେ ମୁଁ ତ କହୁଛି ଯେ ରୋଷେଇ ହଉଛି ସବୁଠୁ ଗୋଟେ କଠିନ କାମ
0: ଆପଣ ଘରେ ସାହାଯ୍ୟ କରନ୍ତି ନା ନାଇଁ ଆପଣଙ୍କ ଘରୁ
2: ମ୍ୟାମ୍ ପାଞ୍ଚ ଛଅ ବର୍ଷର କ୍ୟାଟରିଂ ଡିପାର୍ଟମେଣ୍ଟର ଅଭିଜ୍ଞତା ଅଛି ମାନେ ତା ମାନେ ନୁହେଁ ଯେ ମୁଁ ସବୁ ସ୍ଥିର ପ୍ରଶିକ୍ଷଣ ଏଇ ଅନ୍ନ ଡାଲମା ଖଟା ଆଉ ସେ ଯୋଉ ଡାଲି ଆଉ ସନ୍ତୁଳା ଭଜା ଏଇସବୁ ସାଧାରଣ କଥା ମ୍ୟାମ୍ ବହୁତ ଅଭିଜ୍ଞତା ଅଛି
0: ଆଚ୍ଛା ଆପଣ ବନେଇ ଦିଅନ୍ତି ତ ନିଜେ ଖାଇପାରିବେ ଅନ୍ୟମାନଙ୍କୁ ବି ଖୁଆଇ ପାରିବେ ଆଚ୍ଛା ଏଇ ଯୋଉ ଖରା ଗରମ ଚାଲିଛି ତା ଭିତରେ ଆପଣ କେତେ ଘରେ କେତେ ଥର ହେଲ୍ପ କଲେଣି ଆପଣଙ୍କ ଘରେ ମା ମାନଙ୍କୁ ଭଉଣୀ ମାନଙ୍କୁ କେତେ ଥର ହେଲ୍ପ
2: କଲେ ଅନେକ ମ୍ୟାମ୍ ବହୁତ ଅଭିଜ୍ଞତା
0: ଯାହା ହଉ ଆପଣଙ୍କ ଭଳି ଏମିତି ସମସ୍ତେ ବି ହବା ଦରକାର
2: ବାସ୍ତବତା ଆଉ ଗୋଟେ ଜିନିଷ ଅଛି ଯୋଉଟା ସାରଦା ଭାଇ କହିଲେ ଯେ ମାନେ ରୋଷେଇଟା ଯୋଉମାନେ ଏଇ ରୋଷେଇ ଜଣେ ଝିମିଟି ଖେଳରେ ଯେମିତି ମହାଭାରତ ଯୋଉମାନେ କମ୍ପ୍ଲେନ୍ କରନ୍ତି ଏଇଟା ଭଲ ହେଇନି ସେଇଟା ଭଲ ହେଇନି ବାସ୍ତବତା ତା ଭିତରେ ଲୁଚି ରହିଛି ଯେ ଗୋଟେ ଖାଦ୍ୟଟା ପ୍ରସ୍ତୁତ ହେଲା ବେଳକୁ ତାଠୁ

0: ଅଧିକା ସମୟ ଲାଗେ ତାକୁ ଆରେଞ୍ଜ କରିବାକୁ।
1: ଆଜ୍ଞା ଆଜ୍ଞା।
0: ଆଉ ତାଠୁ ଅଧିକା ସମୟ ଲାଗେ ତାକୁ ମାନେ ସବୁଆଡେ ମାନେ ଇଏ କରିକି ଆଣିବାକୁ, ଆଉ ତାଠୁ ଅଧିକା ସମୟ ଲାଗେ ତାକୁ ବଜାରରୁ ଆଣିବାକୁ, ଆଉ ବଜାରରୁ ବି ଆମେ ଯୋଉଠୁ ଆଣେ ତାଠୁ ଅଧିକା ସମୟ ସେମାନେ କୋଉଠି କଲେକ୍ସନ
1: କୋଉଠି କଲେକ୍ସନ କରିଥାନ୍ତି କେତେବେଳେ,
0: ଆଉ ଯୋଉଠି କଲେକ୍ସନ କରନ୍ତି ସେମାନେ ବି ତାଠୁ ଅଧିକା ସମୟରେ ତାକୁ ଉଗାନ୍ତି। ଇଏ ହଉଛି ରୋଷେଇର ବାସ୍ତବତା।
1: ଏକ୍ଜାକ୍ଟଲି, ପୁରା ଫସଲ ଠୁ ନେଇ ଆରମ୍ଭ କରି ରୋଷେଇ ଘରେ ପ୍ରିପେୟାର ହେବା ପର୍ଯ୍ୟନ୍ତ ଗୋଟେ ବଡ ଜର୍ଣ୍ଣି ଥାଏ।
0: ମାନେ ଇଏ ବାରଣ କରନ୍ତି।

0: ଦେହ ସହିତ ଗ୍ରହଣ କରିବେ। ଆଜି ଆମେ ଯୋଉ ଟପିକ ରଖିଛେ ନିହାତି ଭାବରେ
1: ରହିବା ପ୍ରତି ମୁହୂର୍ତ୍ତରେ ପଜିଟିଭ ମେନ୍ କରିକି ଖାଇବା ସମୟରେ ଯାହା ବି ପ୍ରସ୍ତୁତ ହେଇଛି ତାକୁ ପଜିଟିଭ ହିସାବରେ ଖାଇବ ସେ ଅମୃତ ଭଳିଆ ଲାଗିବ।
0: ନିହାତି ଭାବରେ
1: ନେଗେଟିଭ ଥିବ ତ ସବୁ ପଡିଥିଲେ ବି ସେ ଠିକ ଲାଗିବନି। ମାଇଣ୍ଡ ପଜିଟିଭ ଥିବ ସେ କିଛି ବି ହେଇଥାଉ ସେ ମାନେ ମଧୁର ଲାଗିବ। ମ୍ୟାମ
0: ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି, ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ।
1: ନମସ୍କାର ଆଜ୍ଞା।
0: ନମସ୍କାର। ସତ କଥା, ଯଦି ଆମେ ଗୋଟେ ପଜିଟିଭ ଉର୍ଜା ବା ପଜିଟିଭ ଏନର୍ଜିର ସହିତ ଖାଦ୍ୟକୁ ଗ୍ରହଣ କରିବା ତାହେଲେ ଆମ ଭିତରେ ନା ସେ ପଜିଟିଭିଟି ବି କ୍ରିଏଟ୍ ହବ, ଖାଲି ସେତିକି ନୁହଁ ଖାଇବା ବି ଅମୃତ ଭଳି ଲାଗିବ। ଆଉ ଯେମିତିକି ଭାଇ କହିଲେ କି ଖାଇବା ପ୍ରିପାରେସନ କଥା ନୁହଁ, ପ୍ରିପେୟାର ପର୍ଯ୍ୟନ୍ତ ମାନେ ରୋଷେଇ ଘରେ ପହଞ୍ଚିବା ପର୍ଯ୍ୟନ୍ତ, ଖାଇବା ପ୍ରିପେୟାର ହେବା ପର୍ଯ୍ୟନ୍ତ, ଯେତେବେଳେ ଚାଷ ଜମିରୁ ନେଇକି ରୋଷେଇ ଘର ପର୍ଯ୍ୟନ୍ତ ଯୋଉ ପ୍ରସ୍ତୁତିର ପ୍ରଣାଳୀ ରୁହେ ସେଟା ବି ବହୁତ ଡିଫିକଲ୍ଟ ଟାସ୍କ, ଆଉ ତାକୁ ବନେଇବା ବି ଗୋଟେ ବଡ଼ ଜର୍ନି। ତ ଯେତେବେଳେ ବି ଆପଣ ଖାଉଛନ୍ତି ନା ତାକୁ ଗୋଟେ ଆଶୀର୍ବାଦ ରୂପରେ ଗ୍ରହଣ କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି, ସେ କଣ କହୁଛନ୍ତି ଆଜିର ଟପିକ କୁ ନେଇକି।
2: ହ୍ୟାଲୋ,
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଆଚ୍ଛା
0: ଠିକ ଅଛି, ଆସିଲେ ବହୁତ ଜାଣିକି ଖୁସି ଲାଗିଲା। ଆଜିର ଟପିକ ଉପରେ କଣ କହିବେ?
2: କଣ ଟପିକ ଅଛି, କଟକ ଆସିବି ଅନୁଭବ ଫୋନ କରିବେ କହୁନାହାନ୍ତି।
0: ଆଚ୍ଛା, ଖରା ଗରମରେ ଯୋଉ ରୋଷେଇ ପ୍ରିପେୟାର ହଉଛି, ଆପଣ ଯୋଉ ଘରେ ବି ମା ମାନେ କରୁଛନ୍ତି କି ଆମ ଭଉଣୀ ମାନେ ସମସ୍ତେ କରୁଛନ୍ତି, ଆପଣ ତାଙ୍କୁ କେବେ ହେଲ୍ପ କରନ୍ତି ନା କରନ୍ତିନି?
2: କହନ୍ତି କଣ ରୋଷେଇ ତ ମୁଁ ମନ୍ଦିର ପୂଜା କରେ, ଆମେ ମନ୍ଦିର ମାନଙ୍କରେ ଏବେ ବି ରୋଷେଇ ସବୁବେଳେ ଚାଲିଛି।
0: ଆଜ୍ଞା,
2: ସେ ଯୋଉ ରୋଷେଇ ସବୁ ଚାଲିଛି, ଚୁଲି ହେଇଛି, ତାର ଯୋଉ ସବୁ ସିଷ୍ଟମ ଚାଲିଛି, ଅଲଗା ଜିନିଷ ଘର ଅଲଗା ଜିନିଷ, ଆଉ ଘରେ ସାଧାରଣ କାମ କଣ ଦୁଇ ଚାରି ଜଣଙ୍କର ସେ ତାଙ୍କର ଗ୍ୟାସ ଟିକେ କରିଦେଉଥିବେ, ଯିଏ ଘରେ ଦି ଜଣ ଥିବେ ତାଙ୍କର ସେ ହେଲ୍ପ ନିଶ୍ଚୟ କରିଦେବେ, ଟିକେ କଟାକଟି କରିଦେବେ, ଆଉ ଆମ ମନ୍ଦିର ମାନଙ୍କରେ ତ ଲୋକ ଦି ଚାରିଟା ଆଭେଲେବୁଲ।
0: ଆପଣଙ୍କୁ ଆପଣଙ୍କୁ କିଛି ରୋଷେଇ ଆସେ?
2: ହଁ, ସବୁ ନା ଆସେମାନେ ମୋ କାମ ଥିଲା, ଆଉ ସବୁ ପ୍ରକାର ଖାଲି ଭେଜ୍ ରୋଷେଇ କରୁ, ସବୁବେଳେ ଭେଜ୍ କରିବୁ।
0: ଆଚ୍ଛା, ଆପଣ ସବୁ ପ୍ରକାର ରୋଷେଇରେ ତାହେଲେ ପାରଙ୍ଗମ ନା କଣ?
2: ଭେଜ୍ କରିବୁ, ପାଞ୍ଚଶହ ତିନିଶହ ଲୋକଙ୍କର କରିବୁ ନା, ହଜାର ଲୋକଙ୍କର, ଆଉ ଆମେ ପଇସା ରୋଜଗାର କରୁଛୁ, ସେଠିକି ଆମେ ନବୁ ଏତିକି ପଇସା ନବୁ, ଆମେ ହଜାର ଲୋକଙ୍କ ଆଇଟମ୍ କରିବୁ, ଆମ ଲୋକ ଅଛି ଆହୁରି।
0: ଆପଣ ଏମିତି ତାହେଲେ ରୋଷେଇ ବନେଇକି ଅନ୍ୟମାନଙ୍କୁ ଖୁଆଉ ଥାନ୍ତୁ, ସେଇଥିରେ ଆନନ୍ଦ ସାଉଣ୍ଟୁ ଥାନ୍ତୁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ରହୁଛି, ନମସ୍କାର।
2: ନମସ୍କାର।
0: ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ଏବଂ ସେୟାର କରିପାରିବେ ଆପଣଙ୍କ କଥା ଦେବମିତ୍ର ସହିତ। ଓନ୍ଲି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି, ଏମ୍ ସେ କଣ କହୁଛନ୍ତି ଆଜିର ଟପିକ କୁ ନେଇକି। ହ୍ୟାଲୋ,
3: ଜୟ ଜଗନ୍ନାଥ। ନମସ୍କାର।
0: ଜୟ ଜଗନ୍ନାଥ, ନମସ୍କାର, ଆପଣଙ୍କ ପରିଚୟ?
3: ରାଜେଶ ନାୟକ, ଜଗତସିଂହପୁର।
0: ଆଚ୍ଛା, ଆଜିର ଟପିକ ଉପରେ କଣ କହିବେ ରାଜେଶ ଭାଇ?
3: ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିନେ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ଆମର ଗୋଟେ କଥା ରହିଛି, ଭୋକ ହେଲେ ବି ଆମ୍ବିଳା ଆମ୍ବ ସ୍ୱାଦ, ତେଣୁ ଯେହେତୁ ଆମେ ପ୍ରଥମତଃ ଅନମ୍ୟାରେଡ୍ ଅଛୁ, ମ୍ୟାରେଜ୍ କରିନୁ, ହାତରେ ରୋଷେଇ କରି ବହୁତ ଷ୍ଟେଜରେ ଖାଇବାକୁ ପଡେ। ଆଉ ମୁଁ ଯେତେବେଳେ ବି କଲେଜରେ ପଢୁଥିଲି, କମ୍ପ୍ୟୁଟର କରୁଥିଲି ଭୁବନେଶ୍ୱରରେ ରହିକିରି ସହିଦନଗରରେ, ମେସରେ ଥିଲୁ, ହାତେ ହାତେ ବି ବହୁତ ଜିନିଷ ରୋଷେଇ କରିବାକୁ ପଡେ, ରୋଷେଇ କରିକିରି ବି ଖାଇଛୁ।
0: ଏଇଠି ଆପଣ ଗୋଟେ ବଢିଆ କଥା କହିଲେ, ଆକ୍ଚୁଆଲି କଲେଜ ଲାଇଫ ଯୋଉମାନେ ମେସ୍ କରିକି ରୁହନ୍ତି ସେମାନେ ବହୁତ ସମୟରେ ରୋଷେଇ କରିବା ଶିଖି ନିଅନ୍ତି, ସମସ୍ତଙ୍କୁ ତ ରୋଷେଇ ଶିଖିବା ଦରକାର। ଆଚ୍ଛା, ଆପଣ ଘରେ ହେଲ୍ପ କରନ୍ତି ମାନେ ଯେତେବେଳେ ମାଉସୀ ରୋଷେଇ କରନ୍ତି କି ଆପଣଙ୍କ ଘରେ କିଏ ରୋଷେଇ କରନ୍ତି, ତାଙ୍କୁ ରୋଷେଇରେ ହେଲ୍ପ କରନ୍ତି ନା କରନ୍ତିନି?
3: ନିରାଟ ସତ୍ୟ କଥା ତ ଭଉଣୀ, ଆମେ ତ ଅନମ୍ୟାରେଡ୍ ଅଛୁ, ଆଉ ରୋଷେଇ କାହାକୁ ହେଲ୍ପ କରିବୁ, ବାପା ତ ଏକ୍ସପାୟାର କରିଗଲେ, ଆଉ ବୋଉ ତ ବୋଉକୁ 71 ହେଲାଣି, ବେଳାଏ ରୋଷେଇ କରିଦଉଛି। ଆଉ ଏଇ ଯୋଉ ଖରା ଗରମ ହଉଛି ବର୍ତ୍ତମାନ, ମାନେ 15 ଦିନ ହେଲାଣି ମୁଁ 2 ଟାଇମ୍ ପଖାଳ ଖାଉଛି, ସକାଳେ ବି ଖାଉଛି, ରାତିରେ ବି ପଖାଳ।
0: ଆଚ୍ଛା,
3: ତେଣୁ ଆଉ ଗୋଟେ କଥା ହଉଛି କଣ, ମୁଁ ଯେତେବେଳେ ଫାଷ୍ଟ ରୋଷେଇ ଶିଖିଲି, ଯେତେବେଳେ ଆମେ ଏସ୍ ଖାଉଥିଲୁ, ମୁଁ ଚକେଇ ସେଣେ ଖାଉଥିଲି, ସାଙ୍ଗମାନେ ତାଙ୍କ କାର୍ଯ୍ୟରେ ପଳେଇଦେବେ, ମୁଁ କଣ କଲେ ନା ଫାଷ୍ଟ ଏଇ ଯୋଉ ଖେଚେଡ଼ି ଫେଚେଡ଼ି ଅନ୍ୟାନ୍ୟ ଆଇଟମ ସବୁ କରୁଥିଲି, ଆଉ ଥରେ ମୁଁ ପକେଇକି ଦେଲି ମୁଗ ଡାଲି ସାଙ୍ଗରେ ଡାଇରେକ୍ଟ ଆଳୁ ଆଉ ବାଇଗଣ ଫାଇଗଣ କାଟିକି ଫାଳ ଫାଳ କରି ପକେଇକିରି ହଳଦୀ ପକେଇ ପୁରା ଖେଚେଡ଼ି କରି ଥୋଇଦେଲି, ସାଙ୍ଗମାନେ ଆଇଲେ ମତେ ଅଖାଡ଼ୁଆ କରି ଗାଳି କଲେ ଆଉ।
0: ଆଚ୍ଛା, ପ୍ରଥମ ରୋଷେଇର ଏକ୍ସପିରିଏନ୍ସ ଆପଣଙ୍କର ଏହା ଥିଲା ନା କଣ?
3: ଆଜ୍ଞା, ତାପରେ ସୁଜି ହାଲୁଆ ଟିକେ କରୁ କେତେବେଳେ କେତେବେଳେ, ଆଉ ଏମିତି ସବୁ କାମ ଚଳେଇ ଯାଏ, ନହେଲେ ଯେତେବେଳେ ପଳେଇବୁ ସହିଦନଗର ଆପଣଙ୍କ ଯୋଉ ଆଲୋକ ଭାରତୀ କମ୍ପ୍ଲେକ୍ସ ଅଛି ଯୋଉ ସେଠି ସେଠି ବରା ଘୁଗୁନି ଆଉ ଅନ୍ୟାନ୍ୟ ଜିନିଷ ପୁରା ବଢିଆ ମିଳେ ରମାଦେବୀ ତଳକୁ।

0: ଟିକେ ମନ ଇଚ୍ଛା ଖାଇଦେଉ, କାମ ଯେମିତି ଦୁଃଖେ ସୁଖେ ଚଳେଇକି ପାଠ ପଢିବା କଥା ଆଉ। ତେଣୁ ବର୍ତ୍ତମାନ ମୁଁ କିଛି, ମୁଁ ତ ଭେଜିଟେରିଆନ, ଭେଜିଟେରିଆନ ଆଇଟମ ସବୁ ଜାଣିଛି, ଭଲ ରକମ ଜାଣିଛି।
1: ଆଚ୍ଛା, ଯାହା ହଉ, ଆପଣ ରୋଷେଇ କରି ଜାଣିଛନ୍ତି ଆଉ ହେଲ୍ପ ବି କରୁଛନ୍ତି, ଜାଣିକି ବହୁତ ଖୁସି ଲାଗିଲା। ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ।
0: ଆଜ୍ଞା, ରହିଲି ଭଉଣୀ, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ସତ କଥା, କୌଣସି କାମ ଛୋଟ ବଡ ହେଇନଥାଏ ଆଉ ସମସ୍ତଙ୍କୁ ସବୁ କାମ ଆସିବ ସେଟା ବି ମାନି ନଥାଏ, କିନ୍ତୁ ଶିଖିବାରେ କଣ ଅସୁବିଧା ଅଛି, ଆମେ ବି ଶିଖିପାରିବା, ଆମେ ବି କରିପାରିବା। କିନ୍ତୁ ଆଜିର ଟପିକ ଉପରେ ଆପଣଙ୍କର କଣ ରହିଛି ମତାମତ, ଆପଣ ନିହାତି ଭାବରେ ସେୟାର କରନ୍ତୁ। ସେୟାର କରିବା ପାଇଁ ଡାଏଲ କରନ୍ତୁ, ନମ୍ବର ହେଉଛି 0671230353। କିନ୍ତୁ ଆପଣମାନଙ୍କୁ ଦେବ ମିତ୍ର ଏବେ ଶୁଣେଇବ କୁମାର ଶାନୁଙ୍କ କଣ୍ଠରେ ବ୍ୟୁଟିଫୁଲ ସଙ୍ଗୀତ, ଶୁଣୁଥାନ୍ତୁ ଏବଂ ଜୁମୁଥାନ୍ତୁ କେବଳ ଓ କେବଳ ଦିଲ ସେ ଦିଲ ତକ୍ କନେକ୍ସନ୍ ସହିତ।

0: ହେଲ୍ପ କରେ ଯୋଉଟା ମୋ ଦ୍ଵାରା ହେଇପାରିବ। ଯଦି ମୁଁ ଘରେ ଥାଏ ତ ଯଦି କିଏ ଚୁଲି ପାଖେ ରହିବେ ବା ଗ୍ୟାସ୍ ପାଖେ ରହିବେ ମୁଁ ପଟା ପକେଇକିରି କିଛି କଟାକଟି କରିଦିଏ।
1: ଆଉ
0: ଯଦି କିଏ ବି କଟାକଟି କରୁଛନ୍ତି ତାହେଲେ ମୁଁ ଗ୍ୟାସ୍ ପାଖରେ କରିଦିଏ। ସବୁଠୁ ପରେ ଆମେ ଭେଜ୍ ବିରିୟାନୀ ନନ୍ ଭେଜ୍ ବିରିୟାନୀଟା ବି ଅତି ସୁନ୍ଦର
1: ଭାବରେ ଜାଣିକି ଏଇଟା ଭଲ ଲାଗିଲା ଯେ ମ୍ୟାଡମ୍ ବହୁତ ଲକି ଆପଣଙ୍କ ଭଳି ଏତେ ସୁନ୍ଦର ପାର୍ଟନର ପାଇଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ରହୁଛି ନମସ୍କାର।
0: ନମସ୍କାର ଆଜ୍ଞା। ଜୟ
1: ଜଗନ୍ନାଥ। ଆପଣ ବି କଲ୍ କରିପାରିବେ ନମ୍ବର 0671230315 ଏବଂ ସେୟାର କରିପାରିବେ ଆଜିର ଟପିକ୍ ନେଇକି କଣ ରହିଛି ଆପଣଙ୍କ ମତାମତ ନିହାତି ଭାବରେ ସେୟାର କରନ୍ତୁ। ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏବଂ ସେ କଣ କହୁଛନ୍ତି ଆଜିର ଟପିକ୍ କୁ ନେଇ। ହ୍ୟାଲୋ
2: ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ ହ୍ୟାଲୋ କିଛି କଥା ନାହିଁ କଲ୍ କଟି ଯାଇଛି କିନ୍ତୁ ଆଜି ଗୋଟେ ଇଣ୍ଟରେଷ୍ଟିଂ କଥା ଆପଣ ନୋଟିସ୍ କରୁଥିବେ ଆଜି ପୁରା ଡାଏଲ୍ ଇନ୍ ଲାଇଫ୍ ଶୋରେ ନା କେବଳ ମୁଁ ଦେଖୁଛି ମହିଳାମାନେ ବିଲକୁଲ ବି ପାର୍ଟିସିପେଟ୍ କରିନାହାନ୍ତି ଓନ୍ଲି ମାନେ ବଏଜ୍ ପାର୍ଟିସିପେଟ୍ କରିଛନ୍ତି ସବୁ ମେଲ୍ ମାନେ ହିଁ ଥିଲେ। ସୋ ଆଜିର ଟପିକ୍କୁ ନେଇକି ସେମାନଙ୍କର ଭାଗିଦାର ତ ମୁଁ ନିହାତି ଚାହୁଁଥିଲି ସେମାନଙ୍କ ଅଂଶୀଦାର ମୁଁ ଚାହୁଁଥିଲି। ସୋ ସେମାନଙ୍କର କଥା ବି ମୋତେ ବହୁତ ଭଲ ଲାଗିଲା। ସମସ୍ତଙ୍କୁ ବି ରୋଷେଇ ଜଣା ହେବା ଦରକାର ସମସ୍ତେ ରୋଷେଇ ଜାଣିବା ଦରକାର କିନ୍ତୁ ଆଉ ତ କିଛି ସମୟ ଅଛି ଆମ ପାଖରେ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏବଂ ସେ କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇକି। ହ୍ୟାଲୋ
3: ହ୍ୟାଲୋ
1: କିଏ କହୁଛନ୍ତି କୋଉଠୁ କହୁଛନ୍ତି?
3: ଦିଦି ନମସ୍କାର।
1: ନମସ୍କାର ଆପଣଙ୍କ ପରିଚୟ?
3: ମୁଁ କଟକରୁ ରଶ୍ମିତା ମିନା କହୁଛି।
1: ରଶ୍ମିତା ମ୍ୟାଡମ ନମସ୍କାର। ପୁରା ଆଜି ଶୋରେ ସବୁ କେବଳ ମେଲ୍ ମାନେ ହିଁ କଲ୍ କରିଛନ୍ତି ଆପଣ ଲାଷ୍ଟ ଫିମେଲ ମୋ ଶୋର ଲାଷ୍ଟରେ ଆପଣ କଲ୍ କରିଛନ୍ତି। ଆଚ୍ଛା କଣ କହିବେ ଆଜିର ଟପିକ ଉପରେ ଆପଣଙ୍କ ଘରେ? ଆଚ୍ଛା ଆପଣଙ୍କ ଘରେ କେହି ହେଲ୍ପ କରନ୍ତି ନା ନାଇଁ ରୋଷେଇ କରିବାରେ?
3: ମୁଁ ତ ଦିଦି ରୋଷେଇ କରେନି ମୋର ସାନ ଭଉଣୀ ରୋଷେଇବାସ କରେ।
1: ଜାଣିଛନ୍ତି ନା ଜାଣିନାହାନ୍ତି?
3: ଆଜ୍ଞା
1: ଜାଣିଛନ୍ତି ନା ଜାଣିନାହାନ୍ତି ରୋଷେଇ ବିଷୟରେ?
3: ଜାଣିଛି ଆଉ ସିଏ ସେମିତି ରୋଷେଇ ସେଠି କାମକୁ ଯାଏ ଆସିବାର ଡେରି ହେଲେ ମୁଁ ଟିକେ ଆଇଁଷ କରିପାରେ ନାହିଁ ସାଧା ଉପରେ ଡାଲି ଆଳୁ ଭର୍ତ୍ତା ଭଜା ଆଉ ରାଇତା ଏମିତି କିଛି କରିଦିଏ।
1: ଆଚ୍ଛା ଆଚ୍ଛା ତାହେଲେ ରୋଷେଇ ଜାଣିଛନ୍ତି ନିଜ ପାଇଁ ଜାଣିଛନ୍ତି ବନେଇ ବି ପାରିବେ ଅନ୍ୟମାନଙ୍କ ପାଇଁ?
3: ଆଜ୍ଞା ଆଜ୍ଞା।
1: ଆଉ ଖରା ଗରମରେ ବି ଆପଣ ଟିକେ ହେଲ୍ପ କରୁଥାନ୍ତୁ ଆପଣଙ୍କ ଦିଦିଙ୍କୁ?
3: ହଁ ହଁ ଆମେ ତ ଦି ଜଣ ଆମେ ଘରୁ ଗଲା ବେଳକୁ ଗୋଟାଏ ବାଜିବ ଦି ଭଉଣୀ ଯାକ।
1: ଆଚ୍ଛା
3: ଆମେ ଆସିଲା ବେଳେ ଭାତ କରିକି ଆସିଥାଉ ଗଲା ବେଳକୁ ଗୋଟାଏ ଘରେ ପହଞ୍ଚିବୁ ଦି ଭଉଣୀ ଯାକ ମୁଁ ପରିବା ପତ୍ର କାଟିଦେବି ମସଲା ଫସଲା ବାଟିଦେଲା ଭିତରେ ସାନ ଭଉଣୀ ରୋଷେଇ ଆରମ୍ଭ କରିଦେବ।
1: ଆଚ୍ଛା ତାହେଲେ ଏମିତି ପରସ୍ପରକୁ ସାହାଯ୍ୟ ସହଯୋଗ କରୁଥାନ୍ତୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ନମସ୍କାର। ସତ କଥା ରୋଷେଇ ଗୋଟେ କଳା ହେଇଥାଏ ଆଉ ଏ କଳା ସମସ୍ତଙ୍କୁ ଶିଖିବା ଦରକାର ଆଉ ନିଜ ପେଟ ପାଇଁ ନିଜ ହାତରେ ବେଳେବେଳେ ରୋଷେଇ କରିବା ଦରକାର ସମସ୍ତଙ୍କୁ ରୋଷେଇ ଆସିବା ଦରକାର ଏଥିରେ ଜେଣ୍ଡର ବାୟସ୍ ହେବାର କିଛି ବି କଥା ନାହିଁ ଆଉ ଏ ଖରା ଗରମରେ ରୋଷେଇ କରି ଯିଏ ବି ରହୁଛନ୍ତି ତାଙ୍କୁ ଟିକେ ଟିକେ ହେଲ୍ପ କରିଦିଅନ୍ତୁ ନିହାତି ଭାବରେ ହେଲ୍ପ କରିବା ଦରକାର। ତ ଆଜି ଏଇ କଥା ସହିତ ମୁଁ ଡାଏଲ୍ ଇନ୍ ଲାଇଫ୍ ଶୋକୁ ଏଇଠି ରଖୁଛି କିନ୍ତୁ ଆପଣମାନଙ୍କୁ ଶୁଣାଉଛି କୁମାର ବାପାଙ୍କ କଣ୍ଠରେ ଗୋଟେ ବେଳଭୁଷା ଟ୍ରାକ୍ ଶୁଣୁଥାନ୍ତୁ ଆଉ ଝୁମୁଥାନ୍ତୁ କେବଳ ଆଉ କେବଳ ଦେବମିତ୍ରା ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ଷ୍ଟେ ଟ୍ୟୁନ୍।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

କିଛି କଥା ହୃଦୟର ବାସ ଖାସ ହେଇଥାଏ। ଯେତେବେଳେ ସେଇ କଥା ମନେ ପଡ଼େ କେବେ କେବେ ଆମେ ହସି ଦେଇଥାଉ ଆଉ କେବେ କେବେ ଆମେ କାନ୍ଦି ଦେଇଥାଉ। କେବେ ଆମେ ଦୁଃଖରେ ହସିଥାଉ ଆଉ କେବେ ଦୁଃଖରେ କାନ୍ଦି ବି ଦେଇଥାଉ, କାହିଁକି ନା କିଛି କଷ୍ଟ ଆଉ ଦୁଃଖକୁ ଆମେ ଭୁଲି ଯିବାକୁ ଚାହୁଁ। ସେଥିପାଇଁ ବାସ୍ ତାକୁ ଗୋଟିଏ ସ୍ମାଇଲ୍ ଦେଇ ଛାଡ଼ି ଦେଇଥାଉ ଆଉ କିଛି କଥାକୁ ଆମେ ସବୁଦିନ ପାଇଁ ସାଇତି ରଖିବାକୁ ଚେଷ୍ଟା କରିଥାଉ। ସେଇଥିପାଇଁ ଆମେ ଗୋଟେ ସୁନ୍ଦର ହସ ସହିତ ତାକୁ ସାଇତି ରଖିଥାଉ। ଏଇ ଯେମିତି ଆପଣମାନେ ମତେ ସାଇତିଛନ୍ତି ଆପଣଙ୍କର ହୃଦୟ ପାଖରେ, କାହିଁକି ନା ଦିଲ ସେ ଦିଲ ତକ୍ ର କନେକ୍ସନ୍ ରେ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏବଂ ରେନ୍ବୋ କାର୍ଡକ୍ ଦିଲ ସେ ଦିଲ ତକ୍। କୌନ ଦେବ ମିତ୍ର ଅଛି ଆପଣଙ୍କ ଦିଲର ଖୁବ୍ ପାଖରେ। ଆରମ୍ଭ ହେଇଯାଇଛି ରେନ୍ବୋ ଏସ୍ଏମ୍ଏସ୍ ରେ, ଯୋଉଠି ଆପଣମାନେ ଆପଣଙ୍କର ଖାସ ଲୋକମାନଙ୍କୁ କିଛି ଗୀତରେ ଟିକେଟ୍ କରିଥାନ୍ତି, ତାହେଲେ ଆଉ ଲେଟ୍ କାହିଁକି କରୁଛନ୍ତି? ନିଜର ଇନବକ୍ସକୁ ଯାଆନ୍ତୁ, ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣ କୋଉ ଗୀତ ଶୁଣିବାକୁ ଚାହୁଁଛନ୍ତି ତାର ନାଁ, ସ୍ପେସ୍ ଦେଇ ଗୀତଟିକୁ ଫିଲ୍ମ ଆଲବମ୍ରୁ ଆସିଛି ତାର ନାଁ ଲେଖନ୍ତୁ, ପରେ ପରେ କାହାକୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ତାଙ୍କର ନାଁ ଲେଖନ୍ତୁ, ଏବଂ ପରେ ଯଦି ତାଙ୍କ ପାଇଁ କିଛି ଖାସ୍ ମେସେଜ୍ ଦେବାର ଅଛି ବା ତାଙ୍କୁ କିଛି ଗୀତ ଡେଡିକେଟ୍ କରିବାର ଅଛି, ନିହାତି ଭାବରେ ସେସବୁ ମେନ୍ସନ୍ କରନ୍ତୁ ଏବଂ ପରେ ପରେ ନିଜ ନାଁ ଗାଁ ଠିକଣା ଲେଖି ପଠେଇ ଦିଅନ୍ତୁ ଆମ ପାଖକୁ। ଆମ ପାଖକୁ ପଠେଇବା ପାଇଁ ନମ୍ବର ହେଉଛି 09495963210। ଆଉ ହଁ, ଆପଣମାନେ ଚାହିଁଲେ ଆମକୁ ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ନମ୍ବରଟି ଆଉଥରେ କହି ରଖୁଛି 8895254200। ଆଉ ହଁ, SMS କରିବାର ନମ୍ବରଟି ହେଉଛି 09495963210। ଆସନ୍ତୁ ଦେଖିବା ଆଜିର ପ୍ରଥମ SMS କେଉଁ କୋଉଠୁ ଲେଖୁଛନ୍ତି ଏବଂ କଣ ଲେଖି ପଠେଇଛନ୍ତି। ଏହି SMS ରେ ଲେଖା ଅଛି, ନମସ୍କାର ଜୟ ଜଗନ୍ନାଥ ଟୁ ଆୱାର ଅସମ ଆର୍ଜି ପ୍ରେଜେଣ୍ଟେଟର and the morning transmission is so much splendid, thank you, thanks a lot। ଲେଖୁଛନ୍ତି ଏହି SMS କିଏ ଲେଖିଛନ୍ତି ତ ନିହାତି ମୁଁ ଜାଣିବାକୁ ଚାହିଁବି। ଲେଖୁଛନ୍ତି ସୋମନାଥ ସାହୁ, ଜିଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ଏବଂ ଲେଖୁଛନ୍ତି କି କିଛି କମ୍ପ୍ଲିମେଣ୍ଟସ୍ ରହିଛି ମୋ ପାଇଁ, ନିହାତି ଭାବରେ ସ୍ପେଶିଆଲ ଥ୍ୟାଙ୍କସ୍ ଜଣେଇଛନ୍ତି ମୋତେ, ଥ୍ୟାଙ୍କ ୟୁ ସୋ ମଚ୍। ଶୁଣିବାକୁ ଚାହିଁଛନ୍ତି ଦିଲୱାଲେ ଚଳଚ୍ଚିତ୍ରରୁ ମୌକା ମିଳେଗେ ତୋ ହମ୍ ବତା ଦେଙ୍ଗେ, ନିହାତି ଭାବରେ ବ୍ୟୁଟିଫୁଲ୍ ସା ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇଦେବି। ଚାଲନ୍ତୁ ଦେଖିବା ପରବର୍ତ୍ତୀ SMS କେଉଁ କୋଉଠୁ ପଠେଇଛନ୍ତି ଆଉ ସେ କଣ ଲେଖିକି ପଠେଇଛନ୍ତି। ଏହି SMS ଆମ ପାଖକୁ ଆସୁଛି ମାଣିଆ ବନ୍ଧରୁ, ସୁନିଆପାଟଣା ବଡମ୍ବାରୁ ପଠେଇଛନ୍ତି ହେମନ୍ତ ଚାନ୍ଦ। ଲେଖିଛନ୍ତି, ଆଜି ସବୁଠୁ ଭଲ ଲାଗିଲା ଡାଇଲିନ ଚେଚାଟି, ଏହି ପ୍ରୋଗ୍ରାମ ଯଦି ଆହୁରି ଅଧିକ ସମୟ କରାଯାଇଥାନ୍ତା ତାହେଲେ ବି ବହୁତ ଭଲ ହେଇଥାନ୍ତା, ଅନେକ ଶ୍ରୋତା ଯୋଗଦାନ କରିଥାନ୍ତେ। ଆମ ପାଖରେ ସମୟ ଅବଧି ବି ଗୋଟେ ଘଣ୍ଟାର ରହିଥାଏ, ତା ଭିତରେ ଆମେ ଚେଷ୍ଟା କରିଥାଉ ସମସ୍ତଙ୍କ କଲ୍କୁ ସାମିଲ କରିବା ପାଇଁ। ପରେ ପରେ ଲେଖିଛନ୍ତି କି SMS ପ୍ରୋଗ୍ରାମରେ ଆମେ ଆମର SMS ଟି ଆପଣ

ଯେମିତି ନିହାତି ଆମ ପାଇଁ ଏଇ ଗୀତଟି ଶୁଣେଇବେ, ନିହାତି ଭାବରେ ଆପଣଙ୍କ ପାଇଁ ଗୀତଟି ଶୁଣେଇବେ ଲେଖିଛନ୍ତି ଦିଦି, ଆପଣଙ୍କ ପସନ୍ଦର ଗୋଟେ ଗୀତ ଶୁଣେଇ ଦିଅନ୍ତୁ। ନିହାତି ଭାବରେ ମୋ ମନ ପସନ୍ଦର ବିନୋଦ ରାଠୋରଙ୍କ କଣ୍ଠରେ ଗୋଟେ ବ୍ୟୁଟିଫୁଲ ସା ଗୀତ ଖାସ କରି ଆପଣଙ୍କ ପାଇଁ। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନ କରି ଶୁଣି ନବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ ଟ୍ରାକ୍। ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ।

କଣ ଗୀତ ଶୁଣୁ ଶୁଣୁ ହଜିଯାଇଥିଲେ? ନା ନା, ହଜିଯାଆନ୍ତୁନି। କିଛି କଥା ଜୀବନରେ ଲୁଚେଇବାକୁ ଚେଷ୍ଟା କରନ୍ତୁ, କାହିଁକି ନା ଏଠି ନା ନଜର ଅଧିକା ଲାଗିଯାଏ ଆଉ ପ୍ରଶଂସା ବହୁତ କମ୍ ମିଳେ। ବାସ୍ ଲୁଚେଇ ଦିଅନ୍ତୁ ନା, ସାଇତି ଦିଅନ୍ତୁ ନିଜ ଭିତରେ।

ଶୁଣିଛନ୍ତି ଆପଣ ମାନେ ଦେବ ମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ। ହଁ, ଯେତେବେଳେ ଆମେ ଆମର ଖାସ ଲୋକଙ୍କର ଚଏସ୍, ପସନ୍ଦ ନା ପସନ୍ଦ, ଏ ସବୁ କିଛିକୁ ମନେ ରଖିଥାଉ ନା, ସେତେବେଳେ ଜୀବନଟା ଆଉ ଟିକେ ଅଧିକ ସୁନ୍ଦର ଲାଗେ। କାହିଁକି ନା ଆମେ ତାଙ୍କ ପସନ୍ଦ ନା ପସନ୍ଦକୁ ବୁଝି ଯେତେବେଳେ ତାଙ୍କ ପାଇଁ କିଛି ସ୍ପେଶାଲି ପ୍ରେଜେଣ୍ଟ କରିଥାଉ ବା ତାଙ୍କୁ କିଛି ଦେଇଥାଉ, ସେତେବେଳେ ସେ ମୁହୂର୍ତ୍ତ କେବଳ ଖାସ ହେଇନଥାଏ, ସେ ମଣିଷ ମନରେ ମଧ୍ୟ ଆମେ ଗୋଟେ ସ୍ପେଶାଲ ଜାଗା କିଣି ନେଇଥାଉ। ଆଜିକାଲି ତ ଘରବାରି ପଟା ଅନେକ ଜଣ କିଣୁଛନ୍ତି, କିନ୍ତୁ କାହା ହୃଦୟରେ ଜାଗା ଖଣ୍ଡେ ତୋଳିବା ଜୀବନରେ ସବୁଠୁ ବଡ଼ ଦାୟିତ୍ୱ ହେଇଥାଏ।

କେବେ ଏଇ ଦାୟିତ୍ୱ ସମ୍ଭାଳିଛନ୍ତି? ଯଦି ସମ୍ଭାଳି ନାହାନ୍ତି ତାହେଲେ ଆଜିଠୁ ସମ୍ଭାଳିବା ଚେଷ୍ଟା କରନ୍ତୁ। ଯଦି ଆପଣଙ୍କ ଆଖପାଖରେ କେହି ଖାସ ଲୋକ ଅଛନ୍ତି ନା, ତାଙ୍କ ହୃଦୟର ଦାୟିତ୍ୱ ସମ୍ଭାଳିବା ପାଇଁ ଏବେଠୁ ଟିକେ ଟ୍ରାଏ କରନ୍ତୁ, ଟିକେ ଫିଲ୍ଡିଂ ସେଟ୍ଅପ୍ କରନ୍ତୁ। ଚଳନ୍ତୁ ଦେଖିବା ଆମର ପରବର୍ତ୍ତୀ ଏସ୍ଏମ୍ଏସ୍ ଆଡ଼କୁ ବଢ଼ିବା। ନେକ୍ସଟ କିଏ ଆମକୁ ଏସ୍ଏମ୍ଏସ୍ ଲେଖିଛନ୍ତି, କ'ଣ ଲେଖିଛନ୍ତି ନିହାତି ଜାଣିବା। ଏହି ଏସ୍ଏମ୍ଏସ୍ କରୁଛନ୍ତି ରାଜେଶ, ରୀତିକା ଆଉ ମନୀଷା ନାୟକ, ଚର୍ଚ୍ଚିକା ବଜାର ଜଗତସିଂହପୁରରୁ ଆସୁଛି ମେସେଜ। ଲେଖିଛନ୍ତି, ଡିଅର ଦେବମିତ୍ର ସିଷ୍ଟର, ୟୁ ହୋଷ୍ଟିଂ ଅଫ୍ ଅଲ୍ ପ୍ରୋଗ୍ରାମ୍ସ ଆର୍ ଭେରି ନାଇସ୍, ଥ୍ୟାଙ୍କ ୟୁ ଆଣ୍ଡ ସୋ ସ୍ୱିଟ୍ ଅଫ୍ ୟୁ। ୟେସ୍, ଡେଡିକେଟ୍ କରୁଛନ୍ତି ସେ ଗୀତଟିକୁ ସମସ୍ତ ଲିସନର୍ସ ମାନଙ୍କୁ ଏବଂ ସମସ୍ତ ଆର୍ଜିସ୍ ମାନଙ୍କୁ, ସ୍ପେଶିଆଲି ଆକାଶବାଣୀ କଟକର ସମସ୍ତ ଆର୍ଜିସ୍ ମାନଙ୍କୁ ସେ ଡେଡିକେଟ୍ କରିବାକୁ ଚାହିଁଛନ୍ତି। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ଫର୍ ୟର୍ କ୍ୟୁଟ୍ ଜେଷ୍ଟର। ସୋ ଚଳନ୍ତୁ ଦେଖିବା ନେକ୍ସଟ ତାଙ୍କର ଗୀତର କ'ଣ ରିକ୍ୱେଷ୍ଟ ରହିଛି ସେ ଶୁଣିବାକୁ ଚାହିଁଛନ୍ତି। ଥାନେଦାରୁ ତମା ତମା ଲୋଗେ, ନିହାତି ଭାବରେ ବେଳୁଫୁଲ ସେ ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି। ଚଳନ୍ତୁ ଦେଖିବା ପରବର୍ତ୍ତୀ ରିକ୍ୱେଷ୍ଟ କିଏ କୋଉଠୁ ପଠାଉଛନ୍ତି ଏବଂ ତାଙ୍କର କ'ଣ ଖ୍ୱାହିସ ଅଛି ଗୀତ ପାଇଁ। ଏହି ଏସ୍ଏମ୍ଏସ୍ କରିଛନ୍ତି କିଶୋର ପ୍ରଧାନ ଖୋର୍ଦ୍ଧାରୁ ଏବଂ ଲେଖୁଛନ୍ତି, ଗୁଡ୍ ମର୍ଣ୍ଣିଂ ମ୍ୟାମ୍, ଭେରି ଗୁଡ୍ ମର୍ଣ୍ଣିଂ ଟୁ ୟୁ। ଶୁଣିବାକୁ ଚାହିଁଛନ୍ତି ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ରରୁ ତୁହି ମେରା ଶବେ। ନିହାତି ଭାବରେ କେକେଙ୍କ ଭଏସ୍ରେ ଏ ମେଲୋଡିୟସ୍ ଟ୍ରାକ୍ ମୁଁ ଆପଣଙ୍କୁ ସିଓର ଶୁଣେଇବି। ତାହେଲେ ଚାଲନ୍ତୁ ବିଲକୁଲ ବି ଲେଟ୍ ନକରି ଶୁଣି ନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ ଟ୍ରାକ୍ କୁ।

हाँ बस हम और तुम। ଯେତେବେଳେ ଏଇ ହମ୍ ତୁମ୍ ଦୁଇ ଜଣଙ୍କ ପାଖକୁ ଆସିଯାଆନ୍ତି ନା, ଯେତେବେଳେ ହାତରେ ହାତ ଛୁଅନ୍ତି ଆଗକୁ ବଢି ଚାଲନ୍ତି ନା, ସେତେବେଳେ ଦୁନିଆର ଅନେକ ଝଡ଼ ଝଞ୍ଜା ଅନେକ କଷ୍ଟ ସେ ସାମ୍ନାରେ ଖୁବ୍ ଛୋଟ ଲାଗେ। ଶୁଣୁଛନ୍ତି ଆପଣମାନେ ଦେବମିତ୍ରାଙ୍କ 100.4 ଆକାଶବାଣୀ ଏବଂ ରିନ୍ ବୁକ୍ ଆଟେକ୍ଟିଲ ସିଦଲ ତାକରି। ଚାଲନ୍ତୁ ଦେଖିବା ନେକ୍ସଟ ଏସ୍ଏମ୍ଏସ୍ କେଉଁ କେଉଁଠୁ ପଠେଇଛନ୍ତି ଏବଂ ସେ କ'ଣ ଶୁଣିବା ପାଇଁ ଫରମାଇଶ କରିଛନ୍ତି। ଏହି ଏସ୍ଏମ୍ଏସ୍ କରୁଛନ୍ତି କିଶୋରନଗର କଟକରୁ ପବନ ଚନ୍ଦ୍ର ପାଲ ଏବଂ ମମତା ପାଲ। ଲେଖୁଛନ୍ତି ଜୟ ଜଗନ୍ନାଥ ନମସ୍କାର, ଓଡ଼ିଆ ଆଲବମ୍ ପୁନେଇ ଜହ୍ନ ଗୀତରୁ ଶୁଣିବାକୁ ଚାହିଁଛନ୍ତି। ଜୀବନରେ ବେଳେବେଳେ ଏମିତିକା ଭୁଲ ହେଇଯାଏ ରେ। ଗାୟକ ହେଉଛନ୍ତି ବାବୁଲ ସୁପ୍ରିୟ, କିଶୋରନଗରରୁ ପଠେଇଛନ୍ତି। ନିହାତି ଭାବରେ ବ୍ୟୁଟିଫୁଲ ସେ ଗୀତ, ନଷ୍ଟାଲିଜିକ ଫିଲ୍ କରୁଥିବା ଗୀତ ମୁଁ ଆପଣଙ୍କୁ ସିଓର ଶୁଣେଇବି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ ର ରିକ୍ୱେଷ୍ଟ କିଏ ଆଉ କୋଉଠୁ ପଠେଇଛନ୍ତି। ହଁ, ଇଏ ଏସ୍ଏମ୍ଏସ୍ ହମେ ମିଲ୍ ରହା ହେ ଛତିଶଗଡ଼ ସେ ଔର ହମେ ଭେଜ ରହେ ହେ ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା ଔର ନୋଖେଲାଲ ବର୍ମା ଔର ଉନକା ଫରମାଇଶ ହେ ମସ୍ତ ଚଳଚିତ୍ର ସେ ରୁକି ରୁକି ସି ଥି ଜିନ୍ଦଗୀ। ଜରୁର ଆପକା ଫରମାଇଶ ୱାଲା ସଙ୍ଗ ମେଁ ଆପକୋ ଜରୁର ସୁନାଉଙ୍ଗି। ଔର ବୋ ଲିଖ ରହେ ହେ କି ପ୍ରିୟ ଆଜି ଦେବମିତ୍ରା ଜୀ, ଏଫ୍ଏମ୍ ରେନ୍ବୋ କଟକ କେ ପରିବାର କୋ ହମାରେ ତରଫ ସେ ଢେର ସାରା ବଧାଇୟା ଔର ଆପକି ଦ୍ୱାରା ପ୍ରସ୍ତୁତ ବେହତରିନ କାର୍ଯ୍ୟକ୍ରମ କା ଆନନ୍ଦ ହମ ଲେ ରହେ ହେ ଛତିଶଗଡ଼ ସେ। ଶିଓର ଆପ ଇତନେ ଦୂର ସେ ହମେ ମିସେସ କର ରହେ ହେ ତୋ ଆପକୋ ୟେ ଗାନା ମେଁ ଶିଓର ଡେଡିକେଟ କରୁଙ୍ଗି। ତୋ ଚଲିଏ ସୁନତେ ହେ ବ୍ୟାକ୍ ଟୁ ବ୍ୟାକ୍ ଏ ଦୋ ବ୍ୟୁଟିଫୁଲ ଗାନା।

ଯେମିତି ଆପଣ ଆଉ ମୁଁ ହଁ ନିଜ ଭୁଲରୁ ହିଁ ଆମେ ଅନେକ କିଛି କଥା ଶିଖିଥାଉ, କିନ୍ତୁ ଯିଏ ଭୁଲ କରିକି ସେଇ ଭୁଲକୁ ସୁଧାରି ନିଏ ସେ ହିଁ ଜୀବନ ବଞ୍ଚିବାର କଳା ଶିଖି ନିଏ। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କନ୍ ଦିଲ୍ ସେ ଦିଲ୍ ତକ୍। ଏବେ ତ ସମୟ ମୋତେ ଇସାରା କଲାଣି, ଆପଣଙ୍କଠୁ ମୋତେ ବିଦାୟ ନେଇଯିବାକୁ ପଡ଼ିବ, କିନ୍ତୁ ମୁଁ ଯାଉଛି ଆପଣଙ୍କୁ ବିଲକୁଲ ବି ଏକା କରିଦେଇ ଯାଉନି, କାହିଁକିନା ମୁଁ ଗଲାପରେ ଆସିଯିବେ ଆପଣଙ୍କର ଫେଭରେଟ୍ ଆଜି ଆପଣଙ୍କର ଆଜି ଦେବୀ ଆସିଯିବେ ଆପଣଙ୍କ ପାଖକୁ, କିନ୍ତୁ ଆଜି ପାଇଁ ଦେବ ମିତ୍ରକୁ ବିଦାୟ ଦିଅନ୍ତୁ। ହାଭ୍ ଅ ଗ୍ରେଟ୍ ଡେ ଆହେଡ୍, ଲଭ୍ ୟୁ ଅଲ୍ ଆଣ୍ଡ ଟେକ୍ କେୟାର।

ଛୋଟବେଳୁ ତାଙ୍କର ସଙ୍ଗୀତ ପ୍ରତି ଅଧିକ ଆକର୍ଷଣ ଥିଲା। ସେ ସ୍କୁଲ ଓ କଲେଜରେ ବିଭିନ୍ନ ସାହିତ୍ୟିକ ଓ ସଙ୍ଗୀତ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଉଥିଲେ। କାନପୁରରେ ଅଭିଜିତ ଖ୍ରୀଷ୍ଟ ଚର୍ଚ୍ଚ କଲେଜରୁ ବାଣିଜ୍ୟ ବିଷୟରେ ସ୍ନାତକ ଶିକ୍ଷା ସମାପ୍ତ କରିସାରିଲା ପରେ ପଢ଼ାଶୁଣା ପରେ ସେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ, କିନ୍ତୁ ସଙ୍ଗୀତ ପ୍ରତି ତାଙ୍କ ଭଲ ପାଇବା ତାଙ୍କୁ ମୁମ୍ବାଇକୁ ଆଣିଥିଲା, ଯେଉଁଠାରେ କି ସେ ସଙ୍ଗୀତ ଜଗତରେ ନିଜକୁ ପ୍ରତିଷ୍ଠିତ କରିବାରେ ଦୀର୍ଘ ସମୟ ସଂଘର୍ଷ କରିଥିଲେ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନମର୍କ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କଳାକାର ହଁ ସାଥୀ ଅଭିଜିତ କେବଳ ହିନ୍ଦୀ ନୁହେଁ ବଙ୍ଗାଳୀ ଓଡ଼ିଆ ଭୋଜପୁରୀ ମରାଠୀ ଓ ଅନ୍ୟାନ୍ୟ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି ତାଙ୍କ କଣ୍ଠର ମାଧୁର୍ଯ୍ୟ ଓ ଭାବ ଥିବାରୁ ସମସ୍ତ ଭାଷାର ଶ୍ରୋତା ତାଙ୍କୁ ବହୁତ ପସନ୍ଦ କରନ୍ତି ସେ 6000ରୁ ଅଧିକ ଗୀତ ଓ 1000ରୁ ଅଧିକ ଚଳଚ୍ଚିତ୍ର ପାଇଁ ଗୀତ ଗାଇଛନ୍ତି

1997 ମସିହାରେ ସେ ଫିଲ୍ମଫେୟାର ପୁରସ୍କାର ମଧ୍ୟ ଜିତିଥିଲେ, ଯାହା ତାଙ୍କ ସଙ୍ଗୀତ ଜୀବନରେ ଏକ ବଡ଼ ସଫଳତା ଥିଲା। ସେଥିସହିତ ସେ ଅନେକ ସଙ୍ଗୀତ ଆଲବମ୍ ମଧ୍ୟ ପ୍ରକାଶ କରିଥିଲେ। ମେଁ ଦିୱାନା ହୁଁ ତେରା ବିନା ଲମ୍ହେ ଜାଦେ ପରି ଆଲବମ୍ ଶ୍ରୋତାମାନଙ୍କ ମନ ଜିତିଥିଲା।

ଅଭିଜିତ ଗାୟନରେ ଏକ ଅଲଗା ଭାବନା ଥାଏ। ସେ ରୋମାଣ୍ଟିକ ଗୀତ, ଦୁଃଖ ଭରା ଗୀତ ଓ ମସ୍ତି ଭରା ଗୀତ ସବୁ ପ୍ରକାରର ଗୀତକୁ ଅତ୍ୟନ୍ତ ସୁନ୍ଦର ଭାବେ ଗାଇପାରନ୍ତି। ତାଙ୍କର ସ୍ୱର ମନକୁ ଛୁଇଁଯାଏ। 90 ଦଶକର ସଙ୍ଗୀତ ପ୍ରେମୀମାନଙ୍କ ମଧ୍ୟରେ ସେ ଏକ ସ୍ମରଣୀୟ କଣ୍ଠସ୍ୱର। ଆଜି ମଧ୍ୟ ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ଗୀତ ରେଡିଓ, ଟେଲିଭିଜନ ଓ ସୋସିଆଲ ମିଡିଆରେ ଶୁଣିବାକୁ ମିଳେ। ତାଙ୍କର ଗୀତ ପୁରୁଣା ହେଲେ ମଧ୍ୟ ତାହାର ମାଧୁର୍ଯ୍ୟ କେବେ ବି କମିବନି। ସେ ଭାରତୀୟ ସଙ୍ଗୀତ ଜଗତରେ ଏକ ଅମର କଣ୍ଠସ୍ୱର ଭାବେ ସଦା ସ୍ମରଣୀୟ ରହିବେ। ସତୀ ସମୟ ତ ଇସାରା ଦେଲାଣି, ଏଇଠି ଶେଷ କରୁଛୁ କଳାକାର କାର୍ଯ୍ୟକ୍ରମକୁ।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲତା ଦେଲତା ସାଥି ଯେମିତି କୁହନ୍ତି ନା ଯେତେ ପୁରୁଣା ହବ ସେତେ ଭଲ ଲାଗିବ ଓଲ୍ଡ ଇଜ୍ ଗୋଲ୍ଡ ସେଇ ଏଭରଗ୍ରୀନ୍ ସଙ୍ଗକୁ ଶୁଣେଇ ଦେଉଛି ବ୍ୟାକ୍ ଟୁ ବ୍ୟାକ୍ ଏନ୍ଜୟ କରୁଥାନ୍ତୁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲତା ଦେଲତା ସହିତ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକାଟେକ୍ ଗର୍ଲସ୍ ଆଉ ଦିଲ୍ ସାଥି ସମୟ ହେଇଗଲାଣି ଆପଣଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର। ସୁଜାତା ଅଛି ଆପଣମାନଙ୍କ ସହିତ କିଛି ମିଠା ମିଠା କଥା ହବା, କିଛି ମିଠା ମିଠା ଗୀତ ମଧ୍ୟ ଶୁଣିବି। ସେଥିପାଇଁ ଟ୍ୟୁନ୍ କରି ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକାଟେକ୍ ଦିଲ୍ ସେ ଦିଲ୍ ତକ୍।

ହଁ ସାଥୀ, ମଣିଷ ଜୀବନର ହସ ହେଉଛି ସବୁଠୁ ସୁନ୍ଦର ଅଳଙ୍କାର। ଧନ ଯଶ ସମ୍ପତ୍ତି କିମ୍ବା ଆଡ଼ମ୍ବର ଥିଲେ ମଧ୍ୟ ଯଦି ମୁହଁରେ ହସ ନଥାଏ, ସେ ଜୀବନ କ'ଣ ଜୀବନ ଭଳି ଲାଗେ କି? ସେ ନିରସ ଲାଗେ, ଜୀବନ ସବୁବେଳେ ନିରସ ଲାଗେ। ହସ ହେଉଛି ମନର ଖୁସିର ପ୍ରକାଶ। ଯେଉଁଠି ହସ ଅଛି, ସେଇଠି ସ୍ନେହ, ଭଲ ପାଇବା ଓ ଆନନ୍ଦର ଭଉଁରୀ ଘୁରି ବୁଲେ।

ସେଥିପାଇଁ ତ ହସକୁ ହସର ଭଉଁରୀ ବୋଲି କହିଲେ ଆମ ମନରେ ଏକ ଏମିତି ଏକ ଚିତ୍ର ଆସେ ଯେଉଁଠାରେ ହସର ଝରଣା ଚାରିପାଖେ ଖୁସିର ଲହରୀ ସୃଷ୍ଟି କରୁଛି। ହସ ଏକ ମଣିଷ ଜୀବନକୁ ସୁଗନ୍ଧିତ କରେ ଓ ସମ୍ପର୍କ ମଧୁର କରିଥାଏ। ଆଗକୁ ସାଥୀ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହେଉଛି ଗୋଟେ ମ୍ୟୁଜିକାଲ ବ୍ରେକ୍ର। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ ହଁ ବନ୍ଧୁ ହସ କେବଳ ଖୁସିର ପ୍ରତୀକ ନୁହେଁ ଏହା ଜୀବନର ଏକ ଔଷଧ ମଧ୍ୟ ଯେମିତିକି ଡାକ୍ତରମାନେ କୁହନ୍ତି ଯେଉଁ ଲୋକ ସବୁବେଳେ ହସୁଥାନ୍ତି ନା ସେମାନେ ଅଧିକ ସୁସ୍ଥ ରୁହନ୍ତି ହସ ମନର ଚିନ୍ତା କମେଇ ଦିଏ ଓ ହୃଦୟକୁ ମଧ୍ୟ ହାଲୁକା କରେ ଦେଖନ୍ତୁ ନା ଆଜିର ଏହି ବ୍ୟସ୍ତବହୁଳ ଜୀବନରେ ମଣିଷ ବହୁତ ଚାପ ଓ ଦୁଃଖରେ ରହୁଛି ଏମିତିକି ସମୟରେ ଏକ ଛୋଟ ହସ ଯଦି ଆମେ ହସିଦେଉ ନା ତାହେଲେ ଆମର ଅନେକ ଦୁଃଖ ଦୂର ହୋଇଯିବ ମନର ଅନ୍ଧକାରକୁ ଦୂର କରିଦିଏ ହସ ଅନ୍ଧକାରକୁ ଦୂର କରି ଆଲୋକ ଭରିଦିଏ ଆମ ସମାଜରେ ତ କେତେ ଲୋକ ଅଛନ୍ତି ଯେଉଁମାନେ ନିଜ ଦୁଃଖରେ ରହିଲେ ମଧ୍ୟ ଅନ୍ୟମାନଙ୍କୁ ହସାଇଥାନ୍ତି ତେବେ ସାଥୀ ଆପଣ ଏମିତି ହସୁଥାନ୍ତୁ ଆପଣଙ୍କ ହସ ସେମିତି ଲାଗି ରହିଥାଉ ବର୍ତ୍ତମାନ ଶୁଣନ୍ତୁ ଗୋଟେ ସୁନ୍ଦର ଗୀତ ଯୋଡ଼ି ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସ ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ଆମ ସମାଜରେ ଏମିତି କେତେ ଲୋକ ଅଛନ୍ତି ଯେଉଁମାନେ ନିଜେ ଦୁଃଖରେ ରହିଲେ ମଧ୍ୟ ଅନ୍ୟକୁ ହସେଇବାକୁ ଚେଷ୍ଟା କରନ୍ତି। ସେମାନଙ୍କ ହସ ଅନ୍ୟମାନଙ୍କ ପାଇଁ ଆଶାର ଦୀପ ହୋଇଥାଏ। ଯେମିତିକି ଜଣେ ଶିକ୍ଷକ ତାଙ୍କ ହସରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇପାରନ୍ତି, ଜଣେ ମା ତାଙ୍କର ହସରେ ସନ୍ତାନର ଦୁଃଖ ଦୂର କରିଦିଅନ୍ତି, ଜଣେ ବନ୍ଧୁର ହସ ଆମ ଜୀବନର କଷ୍ଟକୁ ହାଲୁକା କରିଦିଏ। ହସ ତ ହେଉଛି ଏହିପରି ସମ୍ପର୍କ ନା। ହସ ହେଉଛି ଗୋଟେ ସମ୍ପର୍କର ସେତୁ ପରି। ଦେଖନ୍ତୁ ନା ବନ୍ଧୁ, ଯେମିତିକି ଗାଁ ପରିବେଶରେ ହସର ଭଉଁରୀ ଅଧିକ ସୁନ୍ଦର ଲାଗେ ନା, କଣ କହୁଛନ୍ତି? ଏଇ ଯେମିତି ସନ୍ଧ୍ୟାବେଳେ ଗାଁର ଚୌପାଳରେ ଲୋକମାନେ ବସି ହସ କଥା କହୁଥିବା ଦୃଶ୍ୟ ଆମ ମନକୁ ଆନନ୍ଦ ଦେଇଥାଏ। ଛୋଟ ଛୋଟ ପିଲାମାନେ ଖେଳୁଥିବା ସମୟରେ ଯେତେବେଳେ ହସନ୍ତି, ସମଗ୍ର ପରିବେଶ ମଧ୍ୟ ଖୁସିରେ ଭରିଯାଏ। ଏଇ ଯେମିତି ପର୍ବପର୍ବାଣି ସମୟରେ ମଧ୍ୟ ଲୋକମାନଙ୍କ ମୁହଁରେ ହସ ଏକ ଅଲଗା ଆନନ୍ଦ ସୃଷ୍ଟି।

वेलकम बैक वन सेकंड ट्यून कर 100.4 आकाशवाणी एफएम रेनबो कटक दिल से दिल तक सो चली छी किछि कथा किछि गीत हां साथी हस जेते हसिबे सेते सुस्त रहिबे मध्य किंतु आज युग रे मनुष्य जेते आधुनिक होउछि सेते हस तांका जीवन रो दूरै जाउछि ଯେମିତି ମୋବାଇଲ କମ୍ପ୍ୟୁଟର ଓ ବ୍ୟସ୍ତତା ମଣିଷକୁ ଏକାକୀ କରିଦେଉଛି ଆଗରୁ ଲୋକମାନେ ଏକାଠି ବସି ହସ କଥା ହେଉଥିଲେ କିନ୍ତୁ ଏବେ ସେହି ସମୟ ଅନେକ କମିଯାଇଛି ଲୋକମାନଙ୍କ ମୁହଁରେ ଚିନ୍ତାର ଛାୟା ଦେଖିବାକୁ ଖାଲି ମିଳୁଛି ଯେଉଁ କାରଣ କି ହସର ମୂଲ୍ୟ ଆଉ ବଢ଼ିପାରୁନି ଯଦି ଆମେ ଜୀବନରେ ହସକୁ ଧାରଣ କରିପାରିବା ନା ତେବେ ଜୀବନକୁ ଅଧିକ ସୁନ୍ଦର କରିହେବ ସାଥୀ ପ୍ରକୃତିରେ ମଧ୍ୟ ହସର ଭଉଁରୀ ଦେଖିବାକୁ ମିଳେ ଯେମିତିକି ସକାଳର ସୂର୍ଯ୍ୟକିରଣରେ ଯେତେବେଳେ ଫୁଲ ଉପରେ ପଡ଼େ ଫୁଲମାନେ ହସୁଥିବା ପରି ଲାଗନ୍ତି ପକ୍ଷୀମାନଙ୍କର କୁହୁ କୁହୁ ଧ୍ୱନି ପ୍ରକୃତିର ହସର ସଙ୍ଗୀତ ପରି ଲାଗେ ନଦୀର ସେହି କୁଳୁକୁଳୁ ଧ୍ୱନି ଆମ ମନକୁ ଆନନ୍ଦ ଦେଇଥାଏ ପ୍ରକୃତି ଆମକୁ ଶିଖାଏ ଯେ ସଦା ହସି ଖୁସିରେ ରହିବା ଉଚିତ୍

ଇଲୋ ମାଉସୀ ତୁ କାହିଁକି ଏମିତିକା ଟେନସନ୍ ହଉଛୁ? ଏ କଲୋନୀରେ କାହା ଝିଅ କୋଉ କଲେଜରେ ପାଠ ପଢୁଛି, କାହା ସ୍ତ୍ରୀ କୋଉ ଅଫିସରେ ଚାକିରି କରୁଛି, କାହା ବାଡ଼ିରେ କ'ଣ ଫଳୁଛି, କିଏ କୋଉ ଚାଉଳରେ ଭାତ ଖାଉଛି, ଆମକୁ ସବୁ ଜଣା। ସମିତିଙ୍କର ଭଲରେ ମନ୍ଦରେ ସୁଖରେ ଦୁଃଖରେ ଆମେ ଯଦି ନାକ ନ ପୁରେଇଛୁ, ଠିପି ଏକବାର।

ମାଟି ହେଇଯିବ। ଆମ ରଙ୍ଗ ଢଙ୍ଗ ଦେଖି ସମସ୍ତଙ୍କୁ ସିନା ନାଗିଯାଏ ଚେଙ୍କା, ହେଲେ ଆମେ ଦା ପରି ପୁରା ଷ୍ଟ୍ରେଟ୍ ସିଧା ନୁହେଁ ଜମାରୁ ବଙ୍କା। ସମସ୍ତେ କହନ୍ତି ଆମକୁ ବାଳୁଙ୍ଗା ଟୋକା। ଇଦଂ ବିଛୁଆତି ଗୋତ୍ର ସିଓ ବାଇଡଙ୍କ କର୍ମକାଣ୍ଡେନ।

ହଁ ସାଥୀ, ହସ ଭଉଁରୀ ହେଉଛି ଜୀବନର ସବୁଠାରୁ ସୁନ୍ଦର ସଙ୍ଗୀତ, ଯାହା ମନରେ ଖୁସିର ତରଙ୍ଗ ସୃଷ୍ଟି କରେ ଓ ଜୀବନକୁ ସୁନ୍ଦର କରିଦେଇଥାଏ। ହସ ହେଉଛି ଏମିତି ଏକ ଦାନ ଯାହା ଦେଲେ କମେ ନାହିଁ, ବରଂ ଆହୁରି ବଢ଼ିଯାଏ। ସେଇଥିପାଇଁ ଆମେ ସମସ୍ତେ ହସିବା ଓ ଅନ୍ୟମାନଙ୍କ ଜୀବନରେ ହସର ଭଉଁରୀ ସୃଷ୍ଟି କରିବା ଉଚିତ।